ହେଉଥୁ। ଦେଶର ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ହେଉ କି ସାମରିକ ଶକ୍ତି ପ୍ରଦର୍ଶନ ହେଉ, ଭାରତ ଅନେକ ଅଭିଯାନ ବା ଅପରେସନ୍ କରିଛି। ସେ ମଧ୍ୟରେ ଅନ୍ୟତମ ହେଉଛି ଅପରେସନ୍ ଶକ୍ତି। ତେଣୁ ଏ ଅପରେସନ୍ ଶକ୍ତି କୌଣସି ସାମରିକ ଅଭିଯାନ ନୁହେଁ, ବରଂ ଦେଶର ସାମରିକ ଶକ୍ତିର ବଳ। ଆଉ ଯାହାର ମୁଖ ସାକ୍ଷୀ ଥିଲା ପୋଖରାନା, ହଁ ରାଜସ୍ଥାନର ପୋଖରାନା, ଯାହା ଭାରତର ସାମରିକ ଶକ୍ତି କେନ୍ଦ୍ର, ଭାରତର ଆଣବିକ ପରୀକ୍ଷାର କେନ୍ଦ୍ର। ଏଇଠାରେ ହିଁ ଭାରତ ବିଶ୍ୱକୁ ଦେଇଛି ବାର୍ତ୍ତା ସ୍ମାଇଲିଂ ବୃଦ୍ଧ, ଅର୍ଥାତ୍ ଶାନ୍ତି ପାଇଁ ଆମେ ବି ଶକ୍ତିଶାଳୀ। ଅପରେସନ୍ ଶକ୍ତି ଅର୍ଥାତ୍ ସାମରିକ କ୍ଷେତ୍ରରେ ଆମେ ବି ପରାକ୍ରମୀ, ଆମେ ବି ବଳଶାଳୀ, କିନ୍ତୁ ଦୁର୍ବଳ ଉପରେ ସବଳର ଅତ୍ୟାଚାରରେ ଆମେ ବିଶ୍ୱାସ ନୁହେଁ, ବରଂ ଆମର ଏ ଶକ୍ତି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଅଭିଯାନ। କେବଳ ଯିଏ ଆମକୁ ଆଙ୍ଗୁଠି ଦେଖାଇବାର ଅପଚେଷ୍ଟା କରିବ, ତାକୁ ଦୃଢ଼ ମୁକାବିଲା କରିବାର ଅସ୍ତ୍ର କେବଳ।

ହଁ ବନ୍ଧୁ, ଆଧୁନିକ ବିଶ୍ୱରେ ଭାରତୀୟ ପ୍ରତିରକ୍ଷା ବାହିନୀର ବଳ ହେଉଛି ପରମାଣୁ ଶକ୍ତି ବା ଆଣବିକ ଶକ୍ତି। ଏହି ଶକ୍ତି ଭାରତକୁ ସମୃଦ୍ଧ କରିଛି, ଭାରତର ସୁରକ୍ଷା ଭିତ୍ତିଭୂମିକୁ ମଜବୁତ କରିଛି। ତେବେ ଏହି ପରମାଣୁ ଶକ୍ତିର ଧାରଣ କରିବା ପାଇଁ ଭାରତ ଦୁଇ ଦୁଇଟି ସଫଳ ପରୀକ୍ଷା କରି ବିଶ୍ୱ ଇତିହାସରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତ 1998 ମେ 11 ତାରିଖରେ 3ଟି, 13 ତାରିଖରେ 2ଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ ରାଷ୍ଟ୍ର ଭାବରେ ଘୋଷଣା କରି ଇତିହାସ ସୃଷ୍ଟି କରିଥିଲା। ଏହି କୃତିତ୍ୱ ପରେ ପ୍ରତିବର୍ଷ ମେ 11 ତାରିଖକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ବାସ୍ତବରେ ଏହା ଭାରତର ପ୍ରଥମ ଆଣବିକ ପରୀକ୍ଷା ନଥିଲା, ଏହା ପୂର୍ବରୁ 1974 ମସିହାରେ ଏକ ପରୀକ୍ଷା କରାଯାଇଥିଲା, କିନ୍ତୁ ଦୁଇଟିର ଉଦ୍ଦେଶ୍ୟ ଓ ପ୍ରଭାବ ଅଲଗା ହିଁ ଥିଲା।

ହଁ ବନ୍ଧୁ, ଆପଣମାନେ ଶୁଣିଛନ୍ତି କାର୍ଯ୍ୟକ୍ରମ ମୋ ଦେଶ। ପ୍ରକୃତରେ ଭାରତର ପରମାଣୁ ବା ଆଣବିକ ଶକ୍ତିର ଇତିହାସ ଏବେକାର ନୁହେଁ। ଆମେ ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ଗଢ଼ି ତୋଳିବାକୁ ଭାରତ ଢେର ଆଗରୁ ନିଜକୁ ପ୍ରସ୍ତୁତ କରିଥିଲା। 1944 ବମ୍ବେଠାରେ ଭାରତର ପରମାଣୁ ଶକ୍ତିର ଜନକ ହୋମି ଜାହାଙ୍ଗୀର ଭାବାଙ୍କ ପ୍ରଚେଷ୍ଟାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହେବା ପରେ ଭାରତରେ ଆଣବିକ ଗବେଷଣା ଆରମ୍ଭ ହୋଇଥିଲା। ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ 1948 ପରମାଣୁ ଶକ୍ତି ଆଇନ ଗୃହୀତ ହୋଇଥିଲା। ଆନ୍ତର୍ଜାତିକ ସ୍ତରରେ ଆଣବିକ ଶକ୍ତି ଉପରେ ଗବେଷଣା ଚାଲିଥିଲା ବେଳେ ଭାରତ ଏଥିରେ ପଛରେ ରହିନଥିଲା। ଭାରତ 1968 ଆଣବିକ ଅପ୍ରସାରଣ ଚୁକ୍ତି ବା ଏନ୍ପିଟିରେ ଦସ୍ତଖତ କରିବାକୁ ମନା କରିଦେଇଥିଲା। ଏହି ଚୁକ୍ତି ଅନୁଯାୟୀ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଆଣବିକ ପରୀକ୍ଷା କରିପାରିବେ ନାହିଁ। ଏହା ବିଭେଦପୂର୍ଣ୍ଣ ଚୁକ୍ତିରେ ଭାରତ ଆଜି ପର୍ଯ୍ୟନ୍ତ ସ୍ୱାକ୍ଷର କରିନାହିଁ।

ବନ୍ଧୁ ଆମକୁ ଭାରତ କୁହାଯାଏ କାହିଁକି ନା ଭାରତ ବିଶ୍ୱଗୁରୁ ସେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାରେ ହେଉ ଜ୍ଞାନ ଗରିମା ସବୁ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱଗୁରୁ ସବୁ କ୍ଷେତ୍ରରେ ଉନ୍ନତି ବିକାଶ ଶକ୍ତିଶାଳୀ ପ୍ରତିରକ୍ଷା ସବୁ କ୍ଷେତ୍ରରେ ଭାରତ ବିଶ୍ୱଗୁରୁ ସେ ତାର ସଫଳତା ଅନ୍ୟ ଦେଶ ତୁଳନାରେ କେବେ ବି ପଛରେ ପଡ଼ିନି ସବୁ କ୍ଷେତ୍ରରେ ଆଗକୁ ଯାଇଛି ଯେତେବେଳେ ଅନ୍ୟ ବିକାଶଶୀଳ ଦେଶ ଅନ୍ୟ ପ୍ରଭାବଶାଳୀ ରାଷ୍ଟ୍ର ଆଣବିକ ଶକ୍ତିକୁ ଧାରଣ କରିବାକୁ ପ୍ରତିଯୋଗିତା କରୁଛନ୍ତି ନିଜ ପାଖରେ ରଖିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ତ ସେହି ସମୟରେ ଭାରତ ବି ପଛରେ ପଡ଼ିନି ଭାରତ ବି ଆଣବିକ ଶକ୍ତିକୁ ଧାରଣ କରିବାର ଶକ୍ତି ହାସଲ କରିଛି ଆଉ ତା ପ୍ରଚେଷ୍ଟାରେ ସଫଳ ହୋଇଛି 1934 ମେ 18 ତାରିଖରେ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରାଜା ରମଣଙ୍କ ନେତୃତ୍ୱରେ ଭାରତର ପ୍ରଥମ ପରମାଣୁ ପରୀକ୍ଷଣ ପୋଖରାନା 1 କରାଯାଇଥିଲା ରାଜସ୍ଥାନର ଥର୍ ମରୁଭୂମିର ପୋଖରାନାଠାରେ ଏହି ପରୀକ୍ଷା କରାଯାଇଥିଲା ପୃଥିବୀର ବଡ଼ ବଡ଼ ଦେଶ ଏଥିରେ ସ୍ତବ୍ଧ ହୋଇଯାଇଥିଲେ କେହି ବି କଳ୍ପନା କରିନଥିଲେ ଯେ ଭାରତ ଏତେ ଶୀଘ୍ର ସଫଳ ପରମାଣୁ ପରୀକ୍ଷା କରିପାରିବ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନଥିବା କୌଣସି ଦେଶ ଏହି ପରୀକ୍ଷା କରିପାରେ ଥିଲା ଭାରତ ପ୍ରଥମ ଯଦିଓ ଭାରତ ଏହାକୁ ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରଣର ନାମ ଦେଇଥିଲା

ହଁ ବନ୍ଧୁ, ଭାରତ ତ ସବୁବେଳେ ସଲାମ କରୁଛି। ବିଶ୍ୱଗୁରୁ ପଥରେ ଯେତେବେଳେ ଅଗ୍ରସର ଏ ମାଟି, ତାକୁ କିଏ ବା ସଲାମ ନ କରିବ। କୌଣସି ଗୁଣରେ ଯେ ଭାରତ ପଛରେ ପଡ଼ିଯିବ ଏ କଥା ନୁହେଁ। ସେ ଗୋଟିଏ ପରୀକ୍ଷାରେ ଯେ ଅଟକିଯିବ ଭାରତ, ତା ବି ନୁହେଁ। ଅନେକ କଟକଣା, ଅନେକ ପ୍ରତିରୋଧ, ସେ ସବୁକୁ

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସକାଳ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲ ସେ ତେଲ ତକ। ଆଜି ହେଉଛି ଇଂରାଜୀ ତାରିଖ 15 ମେ ମାସ 2026 ମସିହା ଶୁକ୍ରବାର 1948 ଶତାବ୍ଦ ମାସ ବୈଶାଖର 28 ଦିନ ଏବଂ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:57:32 ଏବଂ ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ଫ୍ୟାମିଲିଜ୍ ଏବଂ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜି ସକାଳର ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲ ସେ ତେଲ ତକ୍ରୁ।

ଆଜିର ଦିନଟି ଆରମ୍ଭ କରିବା ପୂର୍ବରୁ ଆଜିର ଅନୁଚିନ୍ତା, ଯାହାର ଭଗବାନଙ୍କ ଉପରେ ଭରସା ଏବଂ ନିଜ ଉପରେ ଅତୁଟ ବିଶ୍ୱାସ ଅଛି, ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ। ତେଣୁ ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ ନିଜ ଉପରେ ପ୍ରଗାଢ଼ ବିଶ୍ୱାସ ରଖନ୍ତୁ। ଏ କଥା ସହିତ ଆଜିର ଦିନଟି ଆରମ୍ଭ କରନ୍ତୁ।

0: ଆଜିର ଦିନଟି ଆରମ୍ଭ କରିବା ପୂର୍ବରୁ ଆଜିର ଅନୁଚିନ୍ତା, ଯାହାର ଭଗବାନଙ୍କ ଉପରେ ଭରସା ଏବଂ ନିଜ ଉପରେ ଅତୁଟ ବିଶ୍ୱାସ ଅଛି, ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ। ତେଣୁ ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ ନିଜ ଉପରେ ପ୍ରଗାଢ଼ ବିଶ୍ୱାସ ରଖନ୍ତୁ। ଏ କଥା ସହିତ ଆଜିର ଦିନଟି ଆରମ୍ଭ କରନ୍ତୁ। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସମାଚାର ହିନ୍ଦୀରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ପାଇଁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।
1: आकाशवाणी समाचार के साथ मैं वैष्णवी। प्रधानमंत्री नरेंद्र मोदी आज संयुक्त अरब अमीरात, यूएई, नीदरलैंड, स्वीडन, नॉर्वे और इटली की 6 दिन की यात्रा पर रवाना होंगे। यात्रा के पहले चरण में श्री मोदी आज यूएई पहुंचेंगे, जहां वे राष्ट्रपति शेख मोहम्मद बिन जायद अल नाहयान से

ଯାଉଛି। ଏହା ବ୍ୟତୀତ ସ୍ଥାନୀୟ ବା ଆଞ୍ଚଳିକ ଭାବରେ ମଧ୍ୟ ଦେବୀମାନଙ୍କର ପୂଜା କରାଯାଏ। ଗାଁରେ ମଧ୍ୟ ଗାଁ ଗାଁରେ ଅଧିଷ୍ଠାତ୍ରୀ ଦେବୀମାନେ ମଧ୍ୟ ରହିଛନ୍ତି ଏବଂ ଯେଉଁମାନଙ୍କୁ ଗ୍ରାମ ଦେବତୀର ଆଖ୍ୟା ଦିଆଯାଇ ପୂଜା କରାଯାଏ ଏବଂ ଆମେ ଦେବୀଙ୍କର ପାଦପଦ୍ମରେ ଅନେକ ସମୟରେ ନିଜକୁ ସମର୍ପିତ କରି ଅନେକ ଦୁଃଖ ଝଡ଼ ଝଞ୍ଜା ଏସବୁରୁ ମୁକ୍ତି ପାଇଛେ। ହଁ, ହିନ୍ଦୁ ଧର୍ମର ବିଧିବିଧାନ ଓ କର୍ମକାଣ୍ଡରେ ଅସନ୍ତୁଷ୍ଟ ହୋଇ ଗୌତମ ବୁଦ୍ଧ ଓ ମହାବୀର ଦୁଇଟି ନୂଆ ଧର୍ମ ସୃଷ୍ଟି କଲେ। ହେଲେ ବୌଦ୍ଧ ଧର୍ମରେ ଦେବୀଙ୍କ ପ୍ରଭାବ ରହିଲା। ମହାଜନ ପନ୍ଥୀମାନେ ପ୍ରଜ୍ଞାପାରମିତା ବା ବୁଦ୍ଧ ବୋଧକୁ ଦେବାର ମାନ୍ୟତା ଦେଇ ସର୍ବାଧିକ ଗୁରୁତ୍ୱ ଦେଲେ। ବଜ୍ରଜାନୀ ବୁଦ୍ଧମାନେ ତ ତନ୍ତ୍ରମାର୍କି ହୋଇଗଲେ, ଯେଉଁମାନେ ସିଂହମୁଖା ମହାମାୟା କିନମୁଣ୍ଡାଙ୍କୁ ପୂଜା କଲେ ଏବଂ ବଜ୍ରଯାନରେ ଦେବୀମାନଙ୍କର ମହାତ୍ମ୍ୟ ଅତି ଅଧିକ। ହଁ, ସେହିପରି ଜୈନ ଧର୍ମରେ ମଧ୍ୟ ଅମ୍ବିକାଙ୍କୁ ଦେବୀର ମାନ୍ୟତା ଦିଆଯାଇଥାଏ। ହଁ, ଆଫ୍ରିକା ଭୂଖଣ୍ଡରେ ଥିବା ଜନଜାତି ସମ୍ପ୍ରଦାୟର ଲୋକ ମଧ୍ୟ ଠାକୁରାଣୀଙ୍କୁ ପୂଜା କରନ୍ତି। ସନ୍ତାନ ଲାଭ କରିବା ଉଦ୍ଦେଶ୍ୟରେ ଇଥୋପିଆ ଏବଂ ସୁଦାନ ଦେଶରେ ଆବୁକ ଓ ଆଟେକ୍ ନାମା ଦେବୀଙ୍କୁ ମଧ୍ୟ ପୂଜା କରାଯାଏ। ଇଥୋପିଆ ଲୋକଙ୍କର ବିଶ୍ୱାସ ଯେ ଏହି ଦେବୀମାନେ ସନ୍ତୁଷ୍ଟ ହେଲେ ଫସଲ ଅମଳ ମଧ୍ୟ ଭଲ ହୁଏ। ସୁଦାନରେ ଦେବୀ ନୁବାଙ୍କୁ ବିଶ୍ୱମାତା ଭାବରେ ମଧ୍ୟ ଗ୍ରହଣ କରାଯାଇଛି। ପୃଥିବୀର ପ୍ରାୟ ସବୁ ଜନଜାତି ସମ୍ପ୍ରଦାୟରେ ଇଷ୍ଟ ଦେବୀମାନେ ରହିଥାନ୍ତି। ଦକ୍ଷିଣ ହେଉ, ପୂର୍ବ ଚୀନ ହେଉ ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ମାଜୁ ଦେବୀଙ୍କର ଅନୁଗାମୀଙ୍କ ସଂଖ୍ୟା ବେଶ ଅଧିକ। ସମୁଦ୍ରର ନାବିକ ଓ ମାଛଧରାଳିମାନଙ୍କର ସୁରକ୍ଷା ଓ ସଫଳତା ଲାଗି ମଧ୍ୟ ଦେବୀମାନେ ପୂଜା ପାଆନ୍ତି। ହଁ, ଭାରତ ହେଉ ବା ଭାରତ ବାହାରେ ପୃଥିବୀରେ ଶକ୍ତି ପୂଜାର ମହାତ୍ମ୍ୟ ଅନେକ ଅଧିକ। ତେବେ ଏହି ଶକ୍ତି ପୂଜାକୁ ନେଇ, ଦେବୀମାନଙ୍କୁ ନେଇ ମୋ କଥା ଆପଣମାନଙ୍କ ସହିତ ଜାରି ରହିବ, କିନ୍ତୁ ବର୍ତ୍ତମାନ ପାଇଁ ସୁନ୍ଦର ଭାବଭକ୍ତି ଭରା ଭଜନ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦେଲ୍ ସେ ଦେଲ୍ତା କ୍ରେ ଦେବ ମୈତ୍ରା ସହିତ।

ଶୁଣୁଛନ୍ତି ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍କ୍ଷଧାରୀ ଦେବମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ଦେଲସେ ଦେଲ ତାକୁ। ହିନ୍ଦୁ ଧର୍ମରେ ଦେବୀ ପୂଜାର ପରମ୍ପରା ଅନେକ ପ୍ରାଚୀନ କାଳରୁ ରହିଆସିଛି। ଋଗ୍ବେଦରେ ପୃଥିବୀ, ଆଦିତି, ବାକ୍, ନିରତି, ସରସ୍ୱତୀ ପ୍ରଭୃତି ଦେବୀଙ୍କର ଉପାସନାର ବର୍ଣ୍ଣନା ମଧ୍ୟ ରହିଛି। ଆଉ ବର୍ତ୍ତମାନ ହିନ୍ଦୁମାନଙ୍କ ଦ୍ୱାରା ଦୁର୍ଗତିନାଶିନୀ ଦେବୀ ଦୁର୍ଗା, ମାତା ଲକ୍ଷ୍ମୀ, ମହାକାଳୀ, ବାଗ୍ଦେବୀ ସରସ୍ୱତୀଙ୍କ ପୂଜା ସର୍ବଜନୀନ ସ୍ଥାନରେ ଆଡମ୍ବର ସହକାରରେ ପାଳନ କରାଯାଏ।

ଏହି ମର୍ମରେ ଅନେକ ବିଶେଷଜ୍ଞ 1978 ମସିହାରେ ପ୍ରକାଶିତ କରିଥିଲେ। କାର୍ଲୋ କାଏଷ୍ଟ୍ରୋଙ୍କ ପ୍ରବନ୍ଧ ୱାଇ ଓମେନ୍ ୱାଇ ଓମେନ୍ ନିଡ୍ ଗେଟ୍ସ ଏସବୁଥିରେ ରହିଛି ପୁରାତନ ଧର୍ମରେ ବର୍ଣ୍ଣିତ ଦେବୀମାନଙ୍କ ବିଷୟରେ ଏବଂ ଅବତାରଣା ସହିତ ଜନଜୀବନରେ ସେମାନଙ୍କର ପ୍ରାଧାନ୍ୟ ବିଷୟରେ ଏବଂ ଏହିଥିରେ ମଧ୍ୟ ସେ ବଳିଷ୍ଠ ଯୁକ୍ତି ରଖିଥିଲେ। ଏ ସୃଷ୍ଟିର ଆଧାର ନାରୀତତ୍ଵ ବୋଲି ପୃଥିବୀର ସବୁ ଜାତି ବିଶ୍ୱାସ କରନ୍ତି। ଆମ ରାଜ୍ୟରେ ଯେମିତି ରଜ ବା ନୂଆଖାଇ ଭଳି ଗଣପର୍ବ ଚାଷବାସ ଓ ଅମଳ ସହିତ ଜଡ଼ିତ, ସେମିତି ପୃଥିବୀର ସର୍ବତ୍ର ଚାଷୀମାନେ ନିଜ ନିଜ ମାର୍ଗରେ ଏହିଭଳି ଉତ୍ସବ ପାଳନ କରନ୍ତି ଓ ବସୁଧାଙ୍କୁ ପୂଜା ମଧ୍ୟ କରନ୍ତି। ବସୁଧାଙ୍କ ମା ବୋଲି ସମସ୍ତେ ମାନ୍ୟ କରନ୍ତି। ଏହି ଭାବେ ନବଜୀବନର ସ୍ରଷ୍ଟା ନାରୀଙ୍କୁ ମାତୃଶକ୍ତି ରୂପେ ବିବେଚନା କରାଯାଏ ଆଉ ପୃଥିବୀର ସବୁ ଦେଶ ନିଜ ଜନ୍ମ ଆଉ ଭୂମିକୁ ମାତୃଭୂମି ବୋଲି କୁହନ୍ତି ଓ ପୃଥିବୀକୁ ଡାକନ୍ତି ଧରଣୀ ବା ମା ଏବଂ ମଦର ଅର୍ଥାତ୍ ଆମ ସମସ୍ତଙ୍କର ମାତା। ଜର୍ମାନ ଭଳି ଦେଶରେ ଲୋକେ ନିଜ ଜନ୍ମ ମାଟିକୁ ଯଦିଓ ଫାଦରଲ୍ୟାଣ୍ଡ ବା ପିତୃଭୂମି ବୋଲି କହିଥାନ୍ତି, ପୃଥିବୀକୁ କିନ୍ତୁ ସେମାନେ ମଧ୍ୟ ମଦର ଅର୍ଥାତ୍ ମାତା ବୋଲି ସମ୍ବୋଧନ କରନ୍ତି। ହଁ, ଚମ୍ବଲ ଉପତ୍ୟକାର ଦୁର୍ଦ୍ଦଶ ଡକାୟତମାନେ ମଧ୍ୟ ପ୍ରଚଣ୍ଡ ଦେବୀ ଭକ୍ତ ଭାବରେ ଜଣାଶୁଣା। ମାଙ୍କର ଅନେକ ରୂପ ଏବଂ ସମସ୍ତେ ମାଙ୍କର ସନ୍ତାନ ହୋଇଥିବାରୁ ସେ କାହା ଲାଗି ଅପୂଜ୍ୟ ନୁହନ୍ତି। ସତ କହିଲେ ଆମ ଜୀବନ ପରମ୍ପରା ଆଉ ରକ୍ତରେ ମଧ୍ୟ ମାତୃପୂଜାର ଅଂଶ ରହିଛି।

ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ଏଠି ରଖୁଛୁ। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ଶ୍ରୀମଦ୍ ଭାଗବତ ଗୀତାର ଏପିସୋଡ୍ ନମ୍ବର 35। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ।

ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗାକୂଳରେ ବସିଲେ।

ଏ ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼େ ଗଙ୍ଗାକୂଳରେ ବସିଲେ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର।

ట్యూన్ కూర్చుంది ఎప్పుడు మరి 100.4 ఆకాశవాణి ఎఫ్ఎం రెయిన్బో కాటక్ తెలుసు తెలుతూ అని తెలుసు తెలుతా కృతవమిత్ర చాపణం కసాయితా కిచి మార్నింగ్ అప్డేట్ నీకి అండ్ హా మార్నింగ్ అప్డేట్ ఆమె స్టార్ట్ కరేవా వెదర్ ఫోకాస్ట్ రూ ଆଜିର ହାଏଷ୍ଟ ଟେମ୍ପରେଚର ରହିବ 39 ଡିଗ୍ରୀ ସେଲସିୟସ ଏବଂ ଲୋଏଷ୍ଟ ଟେମ୍ପରେଚର ରହିବ 28 ଡିଗ୍ରୀ ସେଲସିୟସ ଏବଂ ହ୍ୟୁମିଡିଟି ରହିବ 74% ଏବଂ ତା ସହିତ ପବନ 14 କିଲୋମିଟର ପର୍ ବେଗରେ ବହିବ ଏବଂ ଏୟାର କ୍ୱାଲିଟି ରହିଛି 79 ଯାହାକି ସାଟିସ୍ଫାକ୍ଟୋରୀ ଏୟାର ଇଣ୍ଡେକ୍ସ କ୍ୱାଲିଟି ରହିଛି ଏବଂ ବର୍ଷା ହେବାର ସମ୍ଭାବନା ସେତେଟା ନାହିଁ ପାଗ ମୁଖ୍ୟତଃ ଶୁଖିଲା ରହିବ ଆଉ ହଁ କାଳ ବୈଶାଖୀ ମଧ୍ୟ ଖରାଦିନମାନଙ୍କରେ ବହୁତ ମାତ୍ରାରେ ଦେଖାଯାଇଥାଏ ଯେତେବେଳେ ଆପଣମାନେ ବାହାରକୁ ଯାଉଛନ୍ତି ତ ନିଜର ସେଫ୍ଟି ଆପଣଙ୍କ ହାତରେ ରଖିକି ଯାଆନ୍ତୁ ଖାଲି ସେତିକି ନୁହଁ ଏବଂ ଏବେ ପ୍ରଚୁରରୁ ପ୍ରଚୁର ମାତ୍ରାରେ ଖରା ହେଉଛି ତେଣୁ ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ ପ୍ରବଳ ମାତ୍ରାରେ ପାଣି ପିଅନ୍ତୁ ଘରୁ ବାହାରିଲା ବେଳେ ଛତା ଏବଂ ଚଷମା ନିଜ ସହିତ କ୍ୟାରି କରନ୍ତୁ ଗୋଟେ ହାଲୁକା କପଡ଼ା ପିନ୍ଧିବାକୁ ଚେଷ୍ଟା କରନ୍ତୁ ଏବଂ ତା ସହିତ ଧଳା କପଡ଼ା ପିନ୍ଧନ୍ତୁ ଏହି ଗରମରେ ଯେତେ ପାରୁଛନ୍ତି ସିମ୍ପଲ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ଯାହାଦ୍ୱାରା କି ନିଜର ଗଟ୍ ହେଲ୍ଥ ଠିକ୍ ରହିବା ସହିତ ଆପଣମାନେ ସୁସ୍ଥ ରହିପାରିବେ ଖାଲି ସେତିକି ନୁହଁ ହାଇଡ୍ରେଟେଡ୍ ରଖିବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି ପିଇପାରିବେ ପଇଡ଼ ପାଣି ପିଇପାରିବେ ଏବଂ ୱାଟରମେଲନ୍ ଖାଇପାରିବେ ଏହିସବୁ ଖାଦ୍ୟକୁ ମଧ୍ୟ ନିଜ ଖାଇବାରେ ଆଡ୍ କରନ୍ତୁ ଏବଂ ଆମ ଓଡ଼ିଆମାନଙ୍କର ସବୁଠୁ ବେଷ୍ଟ ଖାଦ୍ୟ ହୋଇଥାଏ ପଖାଳ ଭାତ ଯାହା ଖରାଦିନେ ଆମ ପେଟକୁ ଥଣ୍ଡା ରଖିବା ସହିତ ମନକୁ ମଧ୍ୟ ଶାନ୍ତି ରଖିଥାଏ ତେଣୁ ଖରାଦିନେ ପଖାଳ ଦହି ପଖାଳ ମଧ୍ୟ ଖାଆନ୍ତୁ ଏବଂ ଯେଉଁଠି ଆପଣ ଅନ୍ୟମାନଙ୍କୁ ଦେଖୁଛନ୍ତି ଯେଉଁମାନେ ଖରାରେ ଆତତ୍ରାୟୀ ହେଉଛନ୍ତି ପଶୁପକ୍ଷୀ ହୁଅନ୍ତୁ ବା ମଣିଷମାନେ ହୁଅନ୍ତୁ ସମସ୍ତଙ୍କୁ ଟିକେ ଟିକେ ଜଳଦାନ କରନ୍ତୁ ଏବଂ ନିଜ ଛାତ ଉପରେ ଗୋଟେ ପାଣି ରଖନ୍ତୁ ଯାହାଦ୍ୱାରା ପକ୍ଷୀମାନେ ମଧ୍ୟ ପାଣି ଟିକିଏ ପାଇପାରିବେ ଖାଲି ସେତିକି ନୁହଁ ଯଦି ଟ୍ରାଫିକ୍ ଉପରକୁ କଥା ଯିବ ତାହେଲେ ଯେତେବେଳେ ବି ଆପଣମାନେ ବାହାରକୁ ବାହାରୁଛନ୍ତି ନିଜର ହେଲମେଟ୍ ନିଜ ସହିତ କ୍ୟାରି କରନ୍ତୁ ଏବଂ ତା ସହିତ ଫୋର୍ ହ୍ୱିଲର୍ରେ ଯଦି ଡ୍ରାଇଭ୍ କରୁଛନ୍ତି ନିଜର ସିଟ୍ ବେଲ୍ଟ ପିନ୍ଧିବାକୁ ବିଲକୁଲ ବି ଭୁଲନ୍ତୁନି ଏବଂ କୌଣସି ବି ସିଗ୍ନାଲ କ୍ରସ୍ କରନ୍ତୁ ନାହିଁ ଟ୍ରାଫିକ୍ର ପ୍ରତିଟି ରୁଲ୍ ଆଣ୍ଡ ରେଗୁଲେସନ୍କୁ ମାନନ୍ତୁ ଦ୍ରୁତଗତି ମହାବିପତ୍ତି ହୋଇଥାଏ ତେଣୁ ସ୍ଲୋ ଡ୍ରାଇଭ୍ କରନ୍ତୁ ଏବଂ ଗାଡ଼ି ଚଲାଇଲା ସମୟରେ ମୋବାଇଲ୍ ଫୋନ୍କୁ ଆଭଏଡ୍ କରନ୍ତୁ ଛୋଟ ଛୋଟ କଥାକୁ ଆମେ ଯଦି ଆମ ଭିତରେ ରଖିପାରିବା ସଚେତନ ହୋଇପାରିବା ତାହେଲେ ସୁରକ୍ଷାର ବାର୍ତ୍ତା ଆମେ ସମସ୍ତଙ୍କୁ ବାଣ୍ଟିପାରିବା ଆମ ନିଜ ସୁରକ୍ଷା ଆମ ନିଜ ହାତରେ ଅଛି ତେଣୁ ଛୋଟ ଛୋଟ ସେଫ୍ଟି ଟୁଲ୍ସକୁ ଆପଣମାନେ ନିହାତି ଭାବରେ ମନେ ରଖନ୍ତୁ ଯେତେବେଳେ ରାସ୍ତାରେ ଯାଉଛନ୍ତି ସେତେବେଳେ ସ୍ପିଡ୍ ଡ୍ରାଇଭ୍କୁ ଆଭଏଡ୍ କରନ୍ତୁ ଆଉ ହଁ ଏବେ ପ୍ରଚୁର ମାତ୍ରାରେ ଖରା ହେଉଛି ଯଦି ଆପଣ ଆପଣଙ୍କ ଆଖପାଖରେ କୌଣସି ଲୋକଙ୍କୁ ଦେଖୁଛନ୍ତି ଯେଉଁମାନେ ପାଣି ମାଗୁଛନ୍ତି ତାଙ୍କୁ ପାଣି ଦିଅନ୍ତୁ ଆଉ ବାହାରକୁ ବାହାରିଲା ବେଳେ ନିଜ ସହିତ ଗୋଟେ ଓଦା କପଡ଼ା ମଧ୍ୟ କ୍ୟାରି କରନ୍ତୁ କାହିଁକିନା ଏବେ ପ୍ରବଳରୁ ପ୍ରବଳ ଖରା ହେଉଛି ଅଂଶୁଘାତକୁ ଏଡ଼େଇବା ପାଇଁ ହେଲେ ଆପଣଙ୍କର ଯଦି ସେମିତି କିଛି ଜରୁରୀ କାମ ନାହିଁ ତାହେଲେ ଘରୁ ବାହାରନ୍ତୁନି ଏଇ କଥା ସହିତ ଆଜିର ମର୍ଣ୍ଣିଂ

0: ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69ଟି ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିଭିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ 5% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ହସ୍ତଶିଳ୍ପର ସୁରକ୍ଷା ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5ଟି ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ଭଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ଡିଗ୍ରୀ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
2: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ 2 ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହୋଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ, ସେ କେବଳ ରୋଗୀକୁ ଶୁଆନ୍ତି ନାହିଁ।

0: ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହୋଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚିତ ପ୍ରୟୋଗ ସମ୍ଭବ ହେଉନଥିଲା ଏବେ ତାହା କେବଳ ସଫଳ ନିଶ୍ଚିତ ପ୍ରୟୋଗ ଦ୍ୱାରା ସମ୍ଭବ ହୋଇପାରୁଛି ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ ଲିଭର ହଉ କିଡନୀ ହଉ କିମ୍ବା ଅନ୍ତନାଳୀ ହଉ ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ ଦୁଇ ତିନୋଟି ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି ଏସବୁ ସମ୍ଭବ ହେଉଛି କିପରି ଏସବୁ ପାଇଁ କି ଆବଶ୍ୟକ ନିଶ୍ଚିତ ପ୍ରୟୋଗ ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2-3-4 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚିତକର ଆବଶ୍ୟକତା ଥାଏ କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ ତେଣୁ ନିଶ୍ଚିତଙ୍କର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରାଇବେ ଏହି ଦୁଇଟି କାର୍ଯ୍ୟ ନିଶ୍ଚିତଙ୍କ ଦ୍ୱାରା ସମ୍ଭବ ହୋଇଥାଏ ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚିତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିନା ନିଶ୍ଚିତଙ୍କରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚିତଙ୍କ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥି ନିମନ୍ତେ ସେତିକି ପ୍ରସ୍ତୁତି ଦରକାର
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତଙ୍କର ଭୂମିକା ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଶ୍ୱିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ

ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, ୟୁଏଇ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ିପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନ୍ରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ୍ ଡେଭଲପ୍ମେଣ୍ଟ ଏଜେନ୍ସିର
ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ୍ ଏବଂ ଫ୍ଲାଇଟ୍ ପରୀକ୍ଷଣ

କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ୍, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ୍ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚବା ପର୍ଯ୍ୟନ୍ତ ଇସ୍ରାଏଲ୍ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବାବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲ୍ର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡ଼ଭାନ୍ସ ଅଥରାଇଜେସନ୍ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି, ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ରନ୍ର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 200 ରନ୍ କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।

గుడ్ మార్నింగ్. అప్పుడు మనం ట్యూన్ కలిసి అంది 100.4 ఆకాశవాణి ఎఫ్ఎం రెయిన్బో కటక్ తెలిసి తెలుతాకు అని తెలుసు తెలుతా కృతవ మిత్ర అచ్చి ఆపణంక సహిత షో నీకి శుభ సకాళర. ఎస్, ఆజిర శుభ సకాళ ଆମେ ଆରମ୍ଭ କରିବା ସୁସ୍ଥ ଦିନ ସହିତ. ୟେସ୍, ସୁସ୍ଥ ଦିନର ଆରମ୍ଭ ସହିତ ସକାଳର ସୁନେଲି କିରଣ ହଉ ବା ପକ୍ଷୀମାନଙ୍କର କୁହୁ କୁହୁ ସ୍ୱର ଆଉ ଆପଣଙ୍କର ଗରମା ଗରମ ଚା'ର ସୁଗନ୍ଧ, ଯଦି ଦିନର ଆରମ୍ଭ ଭଲ ହୁଏ ସାରା ଦିନ ବି ମନ ଖୁସି ରୁହେ. ତେବେ ଆଜି ଆମେ ଜାଣିବା ସୁସ୍ଥ ଦିନର ଆରମ୍ଭ ଆପଣମାନେ କେମିତି କରିବେ. ଆଜିକାଲି ସମସ୍ତେ ମୋବାଇଲ, ଟେନସନ ଆଉ ବ୍ୟସ୍ତ ଜୀବନ ଭିତରେ ଏତେ ଛନ୍ଦି ହେଇଯାଉଛନ୍ତି ଯେ ସକାଳୁ ଉଠିବା ସହିତ ଯେତେବେଳେ ଆମେ ପ୍ରଥମେ ସକାଳୁ ଉଠୁଛୁ ତ ପ୍ରଥମେ ଫୋନ୍ ଚେକ୍ କରୁଛୁ, କିନ୍ତୁ ଜାଣିଛନ୍ତି କି ଏଇ ଛୋଟ ଅଭ୍ୟାସ ଆମ ମନକୁ ଦିନର ଆରମ୍ଭରୁ ହିଁ ଥକେଇ ଦେଇଥାଏ. ହଁ, ସୁସ୍ଥ ଦିନର ଆରମ୍ଭ ପାଇଁ ବାସ୍ ଗୋଟିଏ ସହଜ କଥା, ପ୍ରଥମତଃ ସକାଳୁ ଶୀଘ୍ର ଉଠନ୍ତୁ. ଆଉ ଏବେ ଯେହେତୁ ଖରାଦିନ ଚାଲିଛି, ବହୁତ ଜଲ୍ଦି ଖରା ଆସିଯାଉଛି, ସେଥିପାଇଁ ସକାଳୁ ସକାଳୁ ଯଦି ଆପଣ ଉଠି ଯାଉଛନ୍ତି, ଆରାଉଣ୍ଡ 5 o'clock ଯଦି ଆପଣ ଉଠି ଯାଉଛନ୍ତି, ତେବେ ସକାଳର ପବନରେ ହିଁ ଅଲଗା ଶାନ୍ତି ଥାଏ. ସେଇ ଫ୍ରେଶ୍ ଏୟାର ମନକୁ ପଜିଟିଭ ଏନର୍ଜିରେ ଭରି ଦେଇଥାଏ. ଆଉ ଦ୍ୱିତୀୟତଃ ଉଠିବା ପରେ ପାଣି ପିଅନ୍ତୁ, ନିଜ ଶରୀରକୁ ଡିଟକ୍ସ କରିଥାଏ ପାଣି ଆଉ ଦିନକୁ ଏନର୍ଜେଟିକ୍ କରି ରଖିଥାଏ ପାଣି, ତେଣୁ ଉଠିବା ମାତ୍ରେ ହିଁ ପାଣି ପିଅନ୍ତୁ. ଆଉ ହଁ, ତୃତୀୟ କଥାଟି ହେଉଛି କିଛି ସମୟ ଏକ୍ସରସାଇଜ ବା ଯୋଗା କରନ୍ତୁ ବା ଟିକେ ଚାଲିବାକୁ ଯାଆନ୍ତୁ, ମାତ୍ର 15 minutes. ଆପଣ ଯଦି ଚାଲୁଛନ୍ତି ବା ଦୌଡ଼ୁଛନ୍ତି ତାହେଲେ ଏଇସବୁ ଅଭ୍ୟାସ ବି ଆପଣଙ୍କ ମନକୁ ଫ୍ରେଶ୍ କରିଦିଏ. ଆଉ ହଁ, ଚତୁର୍ଥରେ ଆସେ ଗ୍ରାଟିଟ୍ୟୁଡ୍. ସକାଳେ ନିଜ ଜୀବନର ଭଲ କଥା ପାଇଁ ଭଗବାନଙ୍କୁ ସବୁବେଳେ ପାଇଁ ଧନ୍ୟବାଦ ଦିଅନ୍ତୁ. ପଜିଟିଭ ଥଟ୍ ସହ ଦିନ ଆରମ୍ଭ କଲେ ଦିନଟା ସୁନ୍ଦର ହେଇଯାଏ. And fifth re ase healthy breakfast.

ସକାଳର ଖାଦ୍ୟ କେବେ ବି ସ୍କିପ୍ କରନ୍ତୁନି। ହେଲ୍ଦି ବ୍ରେକ୍ଫାଷ୍ଟ ହେଉଛି ସାରା ଦିନର ଏନର୍ଜି ବୁଷ୍ଟର। ସେଥିପାଇଁ ନିଜର ବ୍ରେକ୍ଫାଷ୍ଟକୁ ମଧ୍ୟ ହେଲ୍ଦି କରନ୍ତୁ। ହଁ, ଜୀବନରେ ଧନ ସକ୍ସେସ୍ ଫେମ୍ ସବୁ ଦରକାର, କିନ୍ତୁ ଯଦି ଶରୀର ଆଉ ମନ ସୁସ୍ଥ ନାହିଁ ତେବେ ସବୁ କିଛି ଅଧା ଅଧୁରା ଲାଗେ। ସେଇଥିପାଇଁ ପ୍ରତ୍ୟେକ ସକାଳ ନୂଆ ନୂଆ ଆଶା ଆଉ ନୂଆ ଏନର୍ଜି ସହିତ ଆରମ୍ଭ କରନ୍ତୁ ଆଉ ପ୍ରତିଟି ସକାଳକୁ ସ୍ୱାଗତ କରନ୍ତୁ। ଶୁଣୁଥାନ୍ତୁ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ଏବେ ପାଇଁ ବ୍ୟୁଟିଫୁଲ୍ ସଙ୍ଗୀତ ହ୍ୟୁମାନ ସାଗରଙ୍କ କଣ୍ଠରେ ଆପଣ ସମସ୍ତଙ୍କ ପାଇଁ ଷ୍ଟେ ଟ୍ୟୁନ୍।

ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋନ୍ ଦିଲ୍ ସେ ଦିଲ୍ ତକ୍ ହୃଦୟ ମିତ୍ରା ଆଜି ଆପଣଙ୍କ ସହିତ ଶୋ ନେଇକି ଶୁଭ ସକାଳର ଖରାଦିନର ତାପମାତ୍ରା ଦିନକୁ ଦିନ ବଢୁଛି ଆଉ ସକାଳ 9 ହେଇଗଲେ ଏମିତି ଲାଗୁଛି କି ଯେମିତି ସୂର୍ଯ୍ୟଦେବ ସିଧାସଳଖ ଫାୟାର ମୋଡ୍ରେ ଆସିଯାଇଛନ୍ତି ଆଉ ଗରମରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ନିଜକୁ ହାଇଡ୍ରେଟେଡ୍ ରଖିବା ତାହେଲେ ଆଜି ଆମେ ଜାଣିବା ଆମେ କେମିତି ଏଇ ଖରାଦିନେ ନିଜକୁ ହାଇଡ୍ରେଟେଡ୍ ରଖିବା ୟେସ୍ ଗରମ ଦିନରେ ଆମ ଶରୀରରୁ ବହୁତ ପାଣି ସ୍ୱେଟ୍ ଆକାରରେ ବାହାରି ଯାଇଥାଏ ଆଉ ଯଦି ଠିକ୍ ପରିମାଣରେ ପାଣି ନ ପିଉ ତାହେଲେ ୱିକ୍ନେସ୍ ହେଡ୍ଆକ୍ ଡିଜିନେସ୍ ଭଳି ବହୁତ ପ୍ରୋବ୍ଲେମ୍ ଆରମ୍ଭ ହୋଇଯାଇଥାଏ ତେଣୁ ଏଇ ଦିନମାନଙ୍କରେ ବେଶୀ ପାଣି ପିଅନ୍ତୁ ଖାଲି ଶୋଷ ଲାଗିଲା ମାତ୍ରେ ନୁହଁ ଦିନସାରା ଅଳ୍ପ ଅଳ୍ପ କରି ପାଣି ପିଅନ୍ତୁ ସକାଳେ ଉଠି ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ ଯାହା ଦିନକୁ ଆପଣଙ୍କର ପୁରା ଫ୍ରେଶ୍ ବନେଇ ଦେଇଥାଏ ଆଉ ହଁ ନ୍ୟାଚୁରାଲ୍ ଡ୍ରିଙ୍କ୍ସକୁ ହଁ କୁହନ୍ତୁ ପଣା ହେଲା ଲେମ୍ବୁ ପାଣି ହେଲା ଛାଛ ହେଲା ବେଲପଣା ହେଲା ଏଇସବୁକୁ ପିଇବାକୁ ହ୍ୟାବିଟ୍ କରିଦିଅନ୍ତୁ କାହିଁକି ନା ଏଇଟା ଶରୀରକୁ ଆପଣଙ୍କର ଥଣ୍ଡା ରଖିଥାଏ ବେଳେବେଳେ ଟେଷ୍ଟରେ ଟିକେ ଉଣା ହେଇଯାଇଥାଏ କିନ୍ତୁ ଶରୀରକୁ ଶରୀର ପାଇଁ ବହୁତ ହିତକର ହେଇଥାଏ ଆଉ ହଁ ୱାଟର ରିଚ୍ ଫ୍ରୁଟ୍ସ ଖାଆନ୍ତୁ ଯେମିତିକି ତରଭୁଜ କାକୁଡି ଖରଭୁଜା ଏଇଭଳି ସବୁ ଫଳ ନା ଶରୀରକୁ ହାଇଡ୍ରେଟେଡ୍ ରଖିବାରେ ବହୁତ ହେଲ୍ପ କରିଥାଏ ଆଉ ଯଦି ଆପଣ ପୁରା ଗରମ ଖରାରେ ବାହାରୁଛନ୍ତି ତାହେଲେ ସାବଧାନ ରୁହନ୍ତୁ ମୁଣ୍ଡରେ ଗାମୁଛା କିମ୍ବା କ୍ୟାପ୍ ପିନ୍ଧନ୍ତୁ ଏହା ସହିତ ପାଣି ବୋଟଲ ବି ନେବାକୁ ଭୁଲନ୍ତୁନି ଆଉ ହଁ କୋଲ୍ଡ ଡ୍ରିଙ୍କ୍ସ ଆଉ ଜଙ୍କ୍ ଫୁଡ୍ ଏଇ ଖରାଦିନ ମାନଙ୍କରେ ଟିକେ ଆଭଏଡ୍ କରନ୍ତୁ ଆଉ କୋଲ୍ଡ ଡ୍ରିଙ୍କ୍ସ କ୍ଷଣିକ ପାଇଁ ଥଣ୍ଡା ଲାଗିପାରେ କିନ୍ତୁ ଶରୀରକୁ ଡିହାଇଡ୍ରେଟେଡ୍ କରିଦିଏ ସେଥିପାଇଁ ଏଇସବୁଠୁ ଦୂରେଇ ରୁହନ୍ତୁ ଆଉ ଆମେ ସବୁବେଳେ ପ୍ରାୟତଃ କାମରେ ବ୍ୟସ୍ତ ରହୁଛୁ କିନ୍ତୁ ନିଜ ଶରୀରର ଧ୍ୟାନ ରଖିବା ମଧ୍ୟ ଇକ୍ୱାଲି ଇମ୍ପୋର୍ଟାଣ୍ଟ ଆମର କାମ ସହିତ କାରଣ ଏଇ ଶରୀର ହିଁ ଆମ ସ୍ୱପ୍ନ ପୂରଣର ସବୁଠୁ ବଡ଼ ସାଥୀ ସେଥିପାଇଁ ଏଇ ଗରମରେ ନିଜକୁ କୁଲ୍ ଆଉ ଫ୍ରେଶ୍ ଆଉ ହାଇଡ୍ରେଟେଡ୍ ରଖନ୍ତୁ ଆଉ ହଁ ୱାଟର ଇଜ୍ ନଟ୍ ଜଷ୍ଟ ଅ ଡ୍ରିଙ୍କ୍ ଇଟ୍ସ ଲାଇଫ୍ ଏଇ କଥାକୁ ବିଲକୁଲ ବି ଭୁଲନ୍ତୁନି ଏଇ କଥା ସହିତ ଆସନ୍ତୁ ଶୁଣିବା ଆଉ ଗୋଟେ ବ୍ୟୁଟିଫୁଲ୍ ସେଟ୍ ଟ୍ରାକ୍ କେବଳ ଆଉ କେବଳ ଦେବ ମିତ୍ର ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋନୁ ନିଗମଙ୍କ କଣ୍ଠରେ ଷ୍ଟେ ଟ୍ୟୁନ୍ଡ

0: ଆଉ ସିଏ ତ ବେଶୀ ଭଲ, କିନ୍ତୁ ତା ତଳି ତ ତାକୁ ବଳିକି କଣ କହିବି, ଆମ କାହା କଥା କହି ହବନି। ଏବେ ବି ସାନ ଝିଅ ହେଇଛି, ବାହା ହେଇଛି, ରିସେଣ୍ଟଲି ହେଇଛି, ଏବେ ବାହା ହେଇଛି, ସିଏ ବୋଲେ ଘରର ଆମର ପ୍ରତ୍ୟେକ ଜିନିଷ ତା ଉପରେ ଦାୟିତ୍ୱ ରହିବ।
1: ଆଚ୍ଛା, ତାହେଲେ ଆପଣଙ୍କ ଭିତରେ ଏମିତି ଭଲ ପାଇବା ଥାଉ, ଏମିତି ସବୁବେଳେ ବୁଝାମଣା ଭଲ ହେଇକି ରହୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
0: ଧନ୍ୟବାଦ ମ୍ୟାମ।
1: ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ, ଯେ ନିଜ ପରିବାରର ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ କିଏ ଆପଣଙ୍କ ପାଇଁ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଆସୁଛନ୍ତି, ଏନ୍ ସି କଣ କହୁଛନ୍ତି। ହ୍ୟାଲୋ,
2: ହ୍ୟାଲୋ ଦେବମିତ୍ର ମ୍ୟାଡମ୍, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସନ୍ଧ୍ୟାରାଣୀ ସୂତାର, ଫ୍ରମ୍ ପଟ୍ଟାମୁଣ୍ଡେଇ ମଠସାହି।
1: ଆଚ୍ଛା, ଆପଣଙ୍କ ପରିବାରରେ ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ ଆପଣଙ୍କ ପାଇଁ କିଏ?
2: ପ୍ରିୟ ତ କହିବାକୁ ଗଲେ ଜଗନ୍ନାଥ, ଆଗେ ଭଗବାନ ଠାକୁର, ତାପରେ ଦ୍ୱିତୀୟରେ ମୋ ବାପା ମା, ତୃତୀୟରେ ମୋ ହଜବ୍ୟାଣ୍ଡ ଆଉ ପୁଅ।
1: ଆଚ୍ଛା, ତାହେଲେ ତୃତୀୟ ସ୍ଥାନ
2: ଆପଣ ବିନା ମୋର ସକାଳ ହୁଏନି, ଏଇଆ ଆଉ।
1: ତାହେଲେ ଆପଣ ଏମିତି ସମସ୍ତଙ୍କୁ ଭଲ ପାଉଥାନ୍ତୁ, ଆପଣଙ୍କର ପ୍ରତିଟି ସକାଳ ସେମାନଙ୍କ ସହିତ ବିତୁ, ହସରେ ଖୁସିରେ ବିତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ଥ୍ୟାଙ୍କ ୟୁ,
1: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। କିନ୍ତୁ ଏବେ ପାଇଁ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଏମିତିଆ ଗୋଟେ ସବାଲ କଲେ ଯୋଉ ପ୍ରଶ୍ନ କି କାହାକୁ କହିବୁ ପ୍ରିୟ କାହାକୁ ଅପ୍ରିୟ ତ ଦ୍ୱନ୍ଦ୍ୱରେ ପକେଇ ଦେଇଛନ୍ତି ଆଜ୍ଞା।
1: ଆଚ୍ଛା
0: କାହିଁକି ନା ସମସ୍ତେ କହିବେ ହିଁ ବାପା ମା ହିଁ ପ୍ରିୟ ମୋର। ଯେକୌଣସି ପିଲାଙ୍କୁ ଆପଣ ପ୍ରଶ୍ନ କରିବେ କିଏ ତମର ନା ବାପା ମା ମୋର ପ୍ରିୟ, କିନ୍ତୁ ମୁଁ ଟିକେ ତାର ବ୍ୟତିକ୍ରମ ଆନ୍ସର ଦେବି ଆଜ୍ଞା।
1: ଆଜ୍ଞା କୁହନ୍ତୁ।
0: ବାପା ମା ତ ଶୁଣନ୍ତୁ, ମା ଟି ମୋର କେଡେ ନିଜର ତାପରେ ନାହିଁ କେହି, ସ୍ୱର୍ଗିକା କୋଡ଼ିଟା ତାର ସ୍ୱର୍ଗ ମୋର ତାପରେ କିଛି ନାହିଁ। ସେଇଭଳିଆ ଯୁକ୍ତିରେ କହିବାକୁ ଗଲେ ମା ଠାରୁ ବଡ ଶବ୍ଦ ନାହିଁ ଏବଂ ମା ସବୁଠୁ ପ୍ରିୟ
1: ବୁଝିଲି।
0: କିନ୍ତୁ ମୋ ପରିବାରରେ ଯେହେତୁ ମୁଁ ଜଣେ ବ୍ଲାଇଣ୍ଡ ପର୍ସନ ବା ଦୃଷ୍ଟିହୀନ, ମୁଁ ସମସ୍ତଙ୍କୁ ପ୍ରିୟ ବୋଲି ଭାବେ ସମସ୍ତଙ୍କୁ, କାହିଁକି ନା ମୁଁ ସମସ୍ତଙ୍କ ସାହାଯ୍ୟ ନେଇ ଚଳିବାକୁ ବାଧ୍ୟ।
1: ତେଣୁ
0: ମୋ ପାଇଁ ସମସ୍ତେ ସମାନ। ସବୁଠୁ ବେଷ୍ଟ ହେଉଛି ମୋ ଭଉଣୀ। ମୋ ଭଉଣୀ ମୋର ଏବେ ବି ମଧ୍ୟ ମୋ ଭଉଣୀ, ମୁଁ ଆସି ଏତେ ବଡ ହେଲିଣି, ମୋ ଭଉଣୀ ମ୍ୟାରେଜ କରିସାରିଲା ପରେ ବି ସେ ମୋତେ ହାତରେ, ମୁଁ କେବେ ହାତରେ ତା ବଗଲେ ଖାଇନି ଆଜ୍ଞା, ମୋ ଭଉଣୀ ମୋତେ ଖୁଆଇଦିଏ ଏ ପର୍ଯ୍ୟନ୍ତ। ତେଣୁ ମୁଁ ଭଉଣୀ କି ସବୁଠୁ ପ୍ରାୟୋରିଟି ଦିଏ।
1: ତ ଆପଣଙ୍କ ଭଉଣୀ ଆଉ ଭାଇ ଭଉଣୀଙ୍କ ଭିତରେ ଭଲ ପାଇବା ସବୁବେଳେ ଏମିତି ଥାଉ, ସବୁବେଳେ ଆପଣ ପରସ୍ପରକୁ ଏମିତି ନିଜର କରିକି ସ୍ନେହର ବନ୍ଧନରେ ବାନ୍ଧି ରଖିଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା
0: ଆଜ୍ଞା। ଜଗନ୍ନାଥ ମଙ୍ଗଳ କରନ୍ତୁ ଆପଣଙ୍କର, ଜଗନ୍ନାଥ ଆପଣ ଭଲ ରଖନ୍ତୁ,
1: ଜୟ ଜଗନ୍ନାଥ। ସତରେ ପରିବାର ଶବ୍ଦରେ ସେମିତି ହିଁ ଯାଦୁ ଥାଏ, ଆଉ ଭାଇ ଭଉଣୀ ସମ୍ପର୍କ ତ ସତରେ ସବୁଠୁ ନିଆରା ସମ୍ପର୍କ, ସବୁଠୁ ଗୋଟେ ଅତୁଟ ସମ୍ପର୍କ, ସ୍ନେହ ଶ୍ରଦ୍ଧା ଭଲ ପାଇବା ରାଗରୁ ସେ ଯୋଉଠି ଭର୍ତ୍ତି ହେଇକି ଥାଏ। ହଁ, ତାହେଲେ ଆପଣ ମୋତେ କଲ୍ କରନ୍ତୁ ଅନ୍ ନମ୍ବର 0671230315 ଏବଂ ସେୟାର କରନ୍ତୁ କି ଆପଣଙ୍କର ସବୁଠୁ ପ୍ରିୟ ବ୍ୟକ୍ତି ଜଣକ କିଏ ଆପଣଙ୍କ ପରିବାରରେ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ଏମ୍ସି କଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ ହ୍ୟାଲୋ ଦିଦି ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ, କି କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ସନ୍ତୋଷ ବେହେରା, କନ୍ତୁଲ, ଆଠଗଡ଼।
1: ଆଚ୍ଛା, ଆପଣଙ୍କ ପରିବାରରେ ସବୁଠୁ ପ୍ରିୟ ବ୍ୟକ୍ତି ଜଣକ କିଏ?
2: ପରିବାରର ଦିଦି ଯେତେବେଳେ ବୋଉ ଥିଲା, ମୋ ବୋଉ ସବୁଠୁ ଭଲ ଥିଲା।
1: ଏବେ କିଏ ଆପଣଙ୍କ ପାଇଁ?
2: ମୋ ବୋଉ ଗଲା ପରେ ମୋର ଦ୍ୱିତୀୟ ବୋଉ ହଉଛି ମୋ ବଡ଼ ଝିଅ।
1: ଆଚ୍ଛା,
2: ସିଏ ମା ପରି ସ୍ନେହ ଦେଇଛି, ବାପାଙ୍କ ପରି ଆକଟ କରିଛି, ଆଉ ଅବାଟରେ ଗଲେ ବାପୁକୁ ଆଣିଛି, ଆଉ ଯାହା ଦରକାର ଯେତେବେଳେ ଦେଇଛି। ତେଣୁ ମୋ ଝିଅ ସବୁଠୁ ବଡ, ତା ନାଁ ହଉଛି SN ସମୀକ୍ଷା, ସେ ଜର୍ମାନୀରେ ଅଛି ଆଉ।
1: ଆଚ୍ଛା, ତ ତାଙ୍କ ଭଲ ପାଇବା ସବୁବେଳେ ଆପଣଙ୍କ ପାଖରେ ଥାଉ, ଆଉ ଆପଣ ଯେମିତି କହିଲେ ସେ ଆପଣଙ୍କ ପାଇଁ ଏକାଧାରରେ ବାପା ମା ସବୁକିଛି, ତ ଆପଣଙ୍କ ଭିତରେ ସେଇ ଭଲ ପାଇବା ସବୁବେଳେ ଥାଉ, ସେ ସବୁବେଳେ ଆପଣଙ୍କର ଦୁଃଖ ସୁଖରେ ସାଥୀ ହଉଥାନ୍ତୁ। ତ ମୁଁ ନିହାତି ଭାବରେ କହିବି ଜର୍ମାନୀରେ ସେ ଯୋଉଠି ବି ଅଛନ୍ତି, ଆପଣଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ।
2: ସବୁବେଳେ ସେ ଭଲ ମନ୍ଦ ବୁଝେ, ସନ୍ଧ୍ୟା ତାର ସେତେ ଯେତେବେଳେ ଆମ ରାତି 10:00 ତାର 7:00 ସେତେବେଳେ ଉଠିଲା ପରେ ମୋତେ ଆଗକୁ ପଚାରେ କେମିତି ଭଲ ମନ୍ଦ ସବୁ, ତାପରେ ତାର ଅଫିସ ଯିବା ପୂର୍ବରୁ ପଚାରିକି ଯାଏ, ତାପରେ ସେକେଣ୍ଡରେ ତା ମାମା ସାଙ୍ଗେ ଦିନରେ କଥା ହୁଏ, ମୋ ସାଙ୍ଗେ ରାତିରେ ଆଉ। ତେଣୁ ସିଏ ଆମର ସବୁଠୁ ଭଲ ମାଆଟି ଆଉ।
1: ଆଚ୍ଛା, ସମୀକ୍ଷା ଯୋଉଠି ବି ଅଛନ୍ତି ବହୁତ ଖୁସିରେ ରୁହନ୍ତୁ, ଏବଂ ସବୁବେଳେ ଆପଣଙ୍କ ଆଶୀର୍ବାଦ ତାଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ହଁ ଦିଦି ରହିଲି, ନମସ୍କାର।
1: ନମସ୍କାର। ସତରେ, ଆଉ ଆଜି ବିଶ୍ୱ ପରିବାର ଦିବସ, ଯେତେବେଳେ ଆପଣ ତ ଆପଣଙ୍କ ପରିବାରର କଥା କହୁଛନ୍ତି, କିଏ କାହାକୁ କେତେ ଭଲ ପାଆନ୍ତି କହୁଛନ୍ତି, କିନ୍ତୁ ଚାଲନ୍ତୁ ଆଜି ଗୋଟେ ପ୍ରମିସ୍ କରିବା ଯେ ଯେତେ ବ୍ୟସ୍ତ ହେଲେ ବି ଦିନକୁ ଅତି କମ୍ରେ କିଛି ସମୟ ନିଜ ପରିବାର ପାଇଁ ରଖିବା, କାରଣ ଜୀବନର ସବୁଠୁ ବଡ଼ ୱେଲ୍ଥ ହେଉଛି ଫ୍ୟାମିଲି। ହଁ, ଆଉ ଘର କେବେ ମାଟି, ଇଟା, କାନ୍ଥ ଏଇସବୁରେ ତିଆରି ହୁଏନି, ଘର ତିଆରି ହୁଏ ସମ୍ପର୍କରେ ଆଉ ସ୍ନେହରେ। ତେଣୁ ନିଜ ଭିତରେ ସେଇ ସ୍ନେହର ବନ୍ଧନକୁ ସବୁବେଳ ପାଇଁ ବାନ୍ଧି ରଖିବା।

0: वेलकम बैक अपने ट्यून कर 100.4 आकाशवाणी एफएम रेनबो कटक दिल से दिल तक कौन दिल से दिल तक कृति मित्रा अच्छे अपन सहित शोनी किराल इन लाइव रो किंतु चलो तो देखा मत लाइव क्लिक की कॉल कर सी कौन कहते आज टॉपिक को नहीं मुहर जानवा हेलो
1: हेलो
0: हेलो नमस्कार किए कहते कौट कहते ଏମିତି ଭଲରେ ଥାଆନ୍ତୁ ଆପଣଙ୍କ ଭଏସରୁ ଜଣାପଡୁଛି ଆପଣ ବହୁତ ଭଲରେ ଅଛନ୍ତି ଆଚ୍ଛା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
1: ଟପିକ ତ ବହୁତ ବଢିଲା ବଡ ଫ୍ୟାମିଲି ପୁରା
0: ଆଚ୍ଛା କେତେ ଜଣ ମେମ୍ବର ଆପଣଙ୍କ ଫ୍ୟାମିଲିରେ ତାହେଲେ ବଡ ଫ୍ୟାମିଲି କହିଛନ୍ତି ବାପରେ ଯେତେବେଳେ ତାହେଲେ ବଡ ବଡ ଚୁଲିରେ ରୋଷେଇ ହଉଥିବ ନା ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ କୁହନ୍ତୁ ସବୁଠୁ ଭଲ ଆପଣ କାହାକୁ ପାଆନ୍ତି
1: ସବୁ ଭାଇ
0: ଭାଉଜ ହିଁ ଭଲ କିନ୍ତୁ ମାମା ସୀମା ଜ୍ୟୋତି ତାହେଲେ ତିନି ଜଣ ଯାକ ଝିଆରୀଙ୍କୁ ନିହାତି ଭାବରେ ଆମେ ବି ଢେର ସାରା ଭଲ ପାଇବା ଦଉଛୁ
1: ଆଜ୍ଞା
0: ଆଚ୍ଛା ସବୁଠୁ ତାହେଲେ ଅଝଟ କିଏ କରେ ଆପଣଙ୍କ ପାଖରେ ତିନି ଝିଆରୀଙ୍କ ଭିତରୁ
1: ତିନି ଝିଆରୀଙ୍କ ଝିଆରୀ ଦି ଜଣ ବାହା ହେଇଗଲୁନି ଆଉ ଗୋଟେ ଛୋଟ ଝିଆରୀ ଅଛି ତା ନା ଜ୍ୟୋତି ସିଏ ହିଁ ଜିଦି କରେ ମୋ ପାଖରେ ସବୁବେଳେ
0: ଆଉ ଆପଣ ତାଙ୍କର ସବୁ ଜିଦି ପୂରଣ କରନ୍ତି ଭାରି ଖର୍ଚ୍ଚାନ୍ତ କରିଦଉଛନ୍ତି ତାହେଲେ ନା କଣ ଏମିତି ଭଲ ପାଇବା ଆପଣଙ୍କ ଭିତରେ ସବୁବେଳେ ଥାଉ ଆପଣ ଯେମିତି କହିଲେ ଆପଣଙ୍କ ବଡ ଫ୍ୟାମିଲି ସେ ଫ୍ୟାମିଲି ଉପରେ କାହାର ନଜର ନ ଲାଗୁ ସବୁବେଳେ ଏମିତି ଖୁସିରେ ରୁହନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ନମସ୍କାର ଫ୍ୟାମିଲି ଠୁ ବଡ ଖୁସି ଆଉ କଣ ହେଇପାରେ ଯେତେବେଳେ ସମସ୍ତେ କାନ୍ଧରେ କାନ୍ଧ ମିଶେଇ ବିପଦ ଆପଦରେ ଠିଆ ହୁଅନ୍ତି ସେତେବେଳେ ଜୀବନ ଆଉ ଟିକେ ସୁନ୍ଦର ହେଇଯାଏ ଆଉ ଟିକେ ସରଳ ଲାଗିଯାଏ ଫ୍ୟାମିଲି ରହିବାର ସବୁଠୁ ବଡ ଆଶୀର୍ବାଦ ଏହା ହିଁ ହେଇଥାଏ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକ କୁ ନେଇ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି କେମିତି ଅଛନ୍ତି ଆଚ୍ଛା ଆଜିର ଟପିକ ଉପରେ କଣ କହିବେ ହଁ ପରିବାରରେ ଆପଣଙ୍କର ସବୁଠୁ ପ୍ରିୟ ବ୍ୟକ୍ତି କିଏ
2: ପରିବାରରେ ତ ମୁଁ ବେଶୀ ଆମ ମାଆଙ୍କୁ ଭଲ ପାଉ କିନ୍ତୁ ମା ତ ନାହାନ୍ତି କିନ୍ତୁ ମୋର ସାତଟା ଝିଆରୀ ଆଉ ପାଞ୍ଚଟା ପୁତୁରାରୁ ମୁଁ ଗୋଟେ ପୁତୁରାକୁ ବହୁତ ଭଲ ପାଏ
0: ଆଚ୍ଛା ସେ ପୁତୁରା ଜଣଙ୍କ ନାଁ କଣ କଣ ବୁବୁନା ଆଚ୍ଛା ତାହେଲେ ସେ ପୁତୁରାଙ୍କୁ ଆପଣ ବହୁତ ଭଲ ପାଆନ୍ତି ନା କଣ
2: ବହୁତ ଭଲ ପାଆନ୍ତି ଝିଆରୀ ଅଛନ୍ତି ସାତଟା ଝିଆରୀ ଅଛନ୍ତି ଝିଆରୀ ବି ସବୁ ଯାକ ମୋର ଭଲ
0: ଆଚ୍ଛା ତାହେଲେ ଝିଆରୀ ପୁତୁରାଙ୍କ ପାଖରେ ଆପଣଙ୍କ ଜୀବନ ନା କଣ ଏମିତି ଆପଣଙ୍କ ଭିତରେ ସବୁବେଳେ ଭଲ ପାଇବା ଥାଉ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଫ୍ୟାମିଲିରେ ପ୍ରତିଟି ସଦସ୍ୟ ଆମର ପ୍ରିୟ ହୋଇଥାନ୍ତି କାହିଁକି ନା ପ୍ରତି ସୁଖରେ ଦୁଃଖରେ ସେମାନେ ଆମ ସହିତ ସବୁବେଳେ ଯୋଡ଼ି ହେଇକି ଥାନ୍ତି ଆଉ ସେମାନଙ୍କ ପାଖରେ ଆମେ ସବୁବେଳେ ଅନଫିଲ୍ଟର୍ଡ଼ ଥାଉ କାହିଁକି ନା ଆମକୁ ଛୋଟବେଳୁ ସେମାନେ ତାଙ୍କ ସହିତ ଦେଖିଛନ୍ତି ତେଣୁ ଆମେ ଯଦି କାହା ପାଖରେ ପୁରା ର ଆଉ ଅନଫିଲ୍ଟର୍ଡ଼ ଭର୍ସନରେ ମିଳିଥାଉ ସିଏ ହେଉଛି ଆମ ଫ୍ୟାମିଲି ତାହେଲେ ଫ୍ୟାମିଲିକୁ ସବୁବେଳ ପାଇଁ ସବୁଠୁ ପରେ ସବୁଠୁ ଉପରେ ମାନେ ସର୍ବୋପରି ରଖିବା ଦରକାର ତାହେଲେ ଏ କଥା ତ ମୋର ଆପଣଙ୍କ ସହିତ ଏମିତି କଣ୍ଟିନ୍ୟୁ ରହିବ କିନ୍ତୁ ଆପଣଙ୍କର ଫ୍ୟାମିଲିରେ ସବୁଠୁ ପ୍ରିୟ ବ୍ୟକ୍ତି ଆପଣଙ୍କର କିଏ ମୋତେ ଜଣାଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 06712303153 କିନ୍ତୁ ଏବେ ପାଇଁ ଦେବ ମିତ୍ର ଆପଣଙ୍କୁ ଶୁଣାଇବ ଗୋଟେ ବ୍ୟୁଟିଫୁଲ୍ ସେଟ୍ ଟ୍ରାକ୍ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋ ଦିଲ୍ ସେ ଦିଲ୍ ତକ୍ ସେ ଦେବମିତ୍ର ଅଛି ଆପଣଙ୍କ ସହିତ ଶୋନି କି ରାଲିନ୍ ଲାଇଭ୍ର ଚାଲନ୍ତୁ ଦେଖିବା ନେକ୍ସଟ କିଏ ରାଲ୍ କରିଛନ୍ତି ଆଉ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇକି। ହ୍ୟାଲୋ
1: ନମସ୍କାର ମ୍ୟାମ୍, ଜୟ ଜଗନ୍ନାଥ, ୱିଶ୍ ୟୁ କଲରଫୁଲ ଗୁଡ୍ ମର୍ଣ୍ଣିଂ।
0: ନମସ୍କାର ଆଣ୍ଡ ଭେରି ଗୁଡ୍ ମର୍ଣ୍ଣିଂ।
1: ମୁଁ ସୋମନାଥ ସାହୁ କହୁଥିଲି, କେୟାର ଅଫ୍ ମଣ୍ଟୁ ସାର୍, ଜିଗରଣ ପଟ୍ଟାମ ଦେଇ କେନ୍ଦ୍ରାପଡ଼ା।
0: ଆଜିର ଟପିକ୍ ଉପରେ କ'ଣ କହିବେ
1: ମ୍ୟାମ୍? ବହୁତ ସୁନ୍ଦର ଟପିକ୍ ରଖିଛନ୍ତି। ଦିନେ ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ଖାଲି ଆମେ ଦିଲ୍ଲୀ ବମ୍ବେ କଲିକତା ବୁଲି ହବ ନା, ଭାରତର ବହୁତ ଜାଗା ଅଛି, ଓଡ଼ିଶାରେ ଏମିତି ଛୋଟ ବଡ଼ ଗାଁ ଅଛି, ଆମେ ଗାଁକୁ ବୁଲିଯିବା। ଆଉ ପରିବାର ହଉଛି ମାନେ ଗୋଟେ ଏମିତି ଜିନିଷ, ଦେଖନ୍ତୁ ଆମେ ଏଫ୍ଏମ୍ ରେନ୍ବୋର ଗୋଟେ ପରିବାର, ଆମେ ଆପଣଙ୍କୁ ଶୁଣୁଛୁ, ଆପଣଙ୍କ ମତାମତ ଦଉଛୁ, ଆମ ମନ ଭିତରେ ଗୋଟେ ପଜିଟିଭ ଭାଇବ୍ସ ଆସୁଛି। ଆଉ ମୁଁ ଏତିକି କଥା କହିବି ମ୍ୟାମ୍, ମୁଁ ମୋ ପରିବାରରେ ମୋ ମାମାଙ୍କୁ ବହୁତ ଭଲ ପାଏ, କିନ୍ତୁ ଆଜି ମୁଁ ଯାହା ବନିଛି ମୁଁ ମାଙ୍କ ପାଇଁ ହିଁ ବନିଛି। ଆଉ ବାପା ମା ହେଲେ ନେଚୁରାଲ ଗଡ୍, ତାଙ୍କର ବିକଳ୍ପ କେହି ନାହାନ୍ତି। ତେଣୁ ସୁନ୍ଦର ଟପିକ ପାଇଁ ମ୍ୟାମ୍ ଆପଣଙ୍କୁ ମୋର ହୃଦୟରୁ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ମତାମତ ରଖିଲେ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ସାର୍।
1: ଆପଣଙ୍କୁ ଦିଲସେ ଧନ୍ୟବାଦ। ଥ୍ୟାଙ୍କ ୟୁ ଜଗନ୍ନାଥ।
0: ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ। ସତ କଥା, ବାପା ମା ତ ଚଳନ୍ତି ପ୍ରତିମା, ସେ ତାଙ୍କ ସ୍ଥାନ ଭଗବାନଙ୍କଠୁ ବି ଉପରେ, କାହିଁକି ନା ଆମେ ହିଁ ତାଙ୍କୁ ଦେଖୁଛୁ, ସେ ଆମର ଚଳନ୍ତି ଭଗବାନ। ତେଣୁ ପ୍ରତିଟି ପରିବାରରେ ପ୍ରତିଟି ସଦସ୍ୟମାନେ ଆମର ହୃଦୟର ବହୁତ ପାଖରେ ଥାଆନ୍ତି, ସେମାନଙ୍କ ସହିତ ଆମର ହସ ଖୁସି ଲୁହ ଅଳି ଅଝଟ ସବୁକିଛି ଯୋଡ଼ା ହେଇକି ରହିଥାଏ, ଆଉ ପରିବାରଠୁ ନିଜର ଆଉ କେହି ନାହାନ୍ତି। ତ ଆଜି ବିଶ୍ୱ ପରିବାର ଦିବସରେ ବସ୍ ଏତିକି କହିବି, ନିଜ ପରିବାର ଲୋକଙ୍କୁ ସବୁବେଳେ ସମୟ ଦିଅନ୍ତୁ, ସେମାନଙ୍କ ସହିତ ରୁହନ୍ତୁ, ସେମାନଙ୍କର ହସରେ ଖୁସିରେ ସାଥ ଦିଅନ୍ତୁ, ଏବଂ ସବୁଠୁ ବଡ଼ କଥା, କାହାର ସୁଖରେ ଆମେ ସାଥୀ ନ ହୋଇପାରିଲେ ତାଙ୍କ ଦୁଃଖରେ ତାଙ୍କୁ ସାନ୍ତ୍ୱନା ଦେବା କଥା, ଏବଂ ତାଙ୍କ ସହିତ ଛିଡ଼ା ହେବା କଥା। ଏଇ କଥା ସହିତ ଆଜି ଡାଇଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି, କିନ୍ତୁ ହଁ, ନିଜ ପରିବାର ପାଇଁ ସମୟ କାଢ଼ନ୍ତୁ, ନିଜ ପରିବାର ଲୋକଙ୍କ ସହିତ ଟିକେ ଏକାଠି ବସି ଖାଆନ୍ତୁ, ପିଅନ୍ତୁ, ହସନ୍ତୁ, କେବେ କେବେ ଖୁସି ବାଣ୍ଟିବା ପାଇଁ ବୁଲିବାକୁ ବି ଯାଆନ୍ତୁ। ବାସ୍ ସମୟ ତ ହେଲାଣି, ଆଜିର ଶୋକୁ ମୁଁ ଏଇଠି ୱାଇଣ୍ଡ ଅପ୍ କରୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି ଗୋଟେ ବିଡ଼ବୁଲ ସଙ୍ଗୀତ, ରତିକାନ୍ତ ଶତପଥୀଙ୍କ କଣ୍ଠରେ, କେବଳ ଆଉ କେବଳ ଦେବମିତ୍ରା ସହିତ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

କିଛି ଅନାବନା ଶବ୍ଦ ମୋର ଆଉ କିଛି ଭାବନାରେ ଭର୍ତ୍ତି ଗୀତ ଆପଣମାନଙ୍କର ଶୁଣିଛନ୍ତି ଆପଣମାନେ ଶୋ ରେନ୍ବୋ ଏସ୍ଏମ୍ଏସ୍ର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 10:40 ଆଉ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକୁ ଦିଲ୍ ସେ ଦିଲ୍ ତକ୍ ଯଦି ଆପଣ ଦିଲ୍ରୁ ଦସ୍ତଖତ କରିବାକୁ ଚାହୁଁଛନ୍ତି ବାସ୍ ନିଜର ଖାସ ଲୋକମାନଙ୍କୁ କିଛି ଖାସ୍ ଗୀତ ଶୁଣେଇକି ତାହେଲେ ଆଉ ବିଲକୁଲ ବି ଲେଟ୍ କରନ୍ତୁନି ନିଜର ଇନ୍ବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତରେ କେଉଁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ ପରେ ପରେ ଯାହାଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଲେଖନ୍ତୁ ତାଙ୍କ ପାଇଁ ଯଦି କିଛି ପ୍ୟାରାସ ଏସ୍ଏମ୍ଏସ୍ ଅଛି ନିହାତି ଭାବରେ ଲେଖନ୍ତୁ ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ନମ୍ବର ହେଉଛି 09495963210 ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଏସ୍ଏମ୍ଏସ୍ ପଠାଇ ପାରିବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200

ମସ୍ତ ଆର୍ଜେସ୍ ମାନଙ୍କୁ ଡେଡିକେଟ୍ କରୁଛନ୍ତି, ସ୍ପେଶିଆଲି ଡେଡିକେଟେଡ୍ ଟୁ ଟୁନା ଭାଇନା, ରାଜେଶ ନାୟକ, ଗରିବ ଖାନ ଏବଂ ବାସନ୍ତୀ ଖଟୁଆ, ସହିଦନଗର ଭୁବନେଶ୍ୱରର ସମସ୍ତଙ୍କୁ ଡେଡିକେଟ୍ କରୁଛନ୍ତି। ଶୁଣିବାକୁ ଚାହିଁଛନ୍ତି କୁଲି ନମ୍ବର ୱାନ୍ର ହୁସ୍ନେହେ ସୁହାନା। ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ସମସ୍ତଙ୍କୁ ଡେଡିକେଟ୍ କରି ଆପଣଙ୍କ ମନପସନ୍ଦର ସର୍ ଶୁଣେଇଦେବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁଠୁ ପଠେଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ରାକେଶ, ରୀତା, ମାମୁନି ଆଣ୍ଡ ସୁମିତ୍ରା ଜଗତସିଂହପୁରରୁ। ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସକୁ ଏବଂ ସମସ୍ତ ଆଜି ମାନଙ୍କୁ ଡେଡିକେଟ୍ କରୁଛନ୍ତି ଏଫ୍ଏମ୍ ରେନ୍ବୋର। ଶୁଣିବାକୁ ଚାହିଁଛନ୍ତି ଆଶିକ ବନାୟା, ଆଶିକ ବନାୟା ଆପଣ ଚଳଚ୍ଚିତ୍ରରୁ। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବ ମିତ୍ର ଆପଣଙ୍କୁ ସିଓର ଶୁଣେଇବ। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ସମ୍ ମ୍ୟୁଜିକାଲ ଟ୍ରାକ୍ କୁ।

କିଛି କଥା ଗୀତ ସାଜେ, ଆଉ କିଛି ଗୀତ ସବୁଦିନ ପାଇଁ ହୃଦୟରେ ରହିଯାଏ। ଆଉ ଆପଣଙ୍କ ହୃଦୟ ପାଖରେ ପହଞ୍ଚିବାର କାମ ଦେବମିତ୍ରା କରେ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ରେ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍। ଆଉ ହଁ, ଯଦି ଆପଣ ନିଜ ଖାସ ଲୋକମାନଙ୍କୁ କିଛି ଗୀତ ଡେଡିକେଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ନିଜର ଇନ୍ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି, ତାର ନାଁ ସ୍ପେସ୍ ଦେଇ ଗୀତଟି କେଉଁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ଏବଂ ପରେ ପରେ ଯାହାଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଗାଁ ଠିକଣା ସହିତ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ। ପଠାଇବା ପାଇଁ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆପଣଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଦେବମିତ୍ରା ସିଓର ରହିବ। ଚାଲନ୍ତୁ ଦେଖିବା ଏବେ ପାଇଁ ଏସ୍ଏମ୍ଏସ୍ ଟି କିଏ କୋଉଠୁ ପଠାଇଛନ୍ତି ଏବଂ କଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଟି ପଠାଇଛନ୍ତି ଚୌଦର ଓସ୍ତପୁରରୁ ରୀନା ସାହୁ, ଏବଂ ଶାଲୁ ଡେଡିକେଟ୍ କରୁଛନ୍ତି ଶଙ୍କରପୁର ପ୍ରଭାକର ଦଳେଇ ମିତା ଦଳାଇ ଝିଅ ଶିବାନୀଙ୍କୁ। ଶୁଣିବାକୁ ଚାହିଁଛନ୍ତି ପାଗଳ କରିଛି ପାଉଁଜି ତୋରରୁ ଝିଅ ଚାଲିଯାଏ ଶାଶୁ ଘର ଗୀତଟିକୁ। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ର ରିକ୍ୱେଷ୍ଟ କିଏ ଆଉ କୋଉଠୁ ପଠାଇଛନ୍ତି ଏବଂ ତାଙ୍କର କଣ ରହିଛି ରିକ୍ୱେଷ୍ଟ, ନିହାତି ଭାବରେ ଜାଣିବା। ଏହି ଏସ୍ଏମ୍ଏସ୍ ଟି ଆମ ପାଖକୁ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା ସୌରୀରୁ, ଏବଂ ପୋଷ୍ଟ ମହାସିଂ ପୂର୍ବିଆ ବାହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ ଆସିଛି ଏହି ମେସେଜ ଟି। ଲେଖିଛନ୍ତି ଜୟ ଜଗନ୍ନାଥ ଫିଲ୍ମ ଦିଲବାଲେ ଦୁଲ୍ହନିଆ ଲେ ଜାଏଙ୍ଗରୁ ମେହେନ୍ଦି ଲଗା କେ ରଖନା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ବର୍ତ୍ତମାନ ଆରମ୍ଭ କରୁଛୁ କଳାକାର। ଆଜି ଆମେ କଥା ହେବା ଏମିତି ଜଣେ କଳାକାରଙ୍କ ବିଷୟରେ ଯିଏ ବ୍ୟୁଟିଫୁଲ୍, କନ୍ଫିଡେଣ୍ଟ ଆଉ ଚାର୍ମିଂ ଆକ୍ଟ୍ରେସ୍। ହଁ ସେଥିରେ ଯିଏ ତାଙ୍କ ସ୍ମାଇଲ୍ରେ 90s ଦର୍ଶକମାନଙ୍କ ହୃଦୟରେ ଗୋଟେ ସ୍ପେଶିଆଲ୍ ଜାଗା ବନେଇଥିଲେ, ମାନେ ଅନେକ ଫ୍ୟାନ୍ମାନଙ୍କ ହୃଦୟରେ ପୁରା ଘର କରିନେଇଥିଲେ, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଜୁହି ଚାୱାଲା।

ସୋ ଚାଲିଛି କଳାକାର ଆଉ କଳାକାରୀ। ଆଜି ଆମେ କଥା ହେଉଛେ ଦ ବ୍ୟୁଟିଫୁଲ ଆକ୍ଟ୍ରେସ୍ ଜୁହି ଚାୱଲାଙ୍କ ବିଷୟରେ। ଜୁହି ଚାୱଲା 1967 ମସିହାରେ ଜନ୍ମ ହୋଇଥିଲେ। ପିଲାଟି ବେଳୁ ଫିଲ୍ମ ପ୍ରତି ତାଙ୍କର ବହୁତ ହିଁ ଇଣ୍ଟରେଷ୍ଟ ଥିଲା। 1944 ମସିହାରେ ସେ ମିସ୍ ଇଣ୍ଡିଆ

ଟାଇଟଲ ମଧ୍ୟ ଜିତିଥିଲେ। ସେଠାରୁ ତାଙ୍କ ଲାଇଫର ନ୍ୟୁ ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା। ହଁ ସାଥୀ, ମଡେଲିଂରୁ ଷ୍ଟାର୍ଟ କରି ସିନେ ଜଗତରେ ଏଣ୍ଟ୍ରି, ଦୀର୍ଘ ଦିନ ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି ବ୍ୟୁଟିଫୁଲ ଆକ୍ଟ୍ରେସ୍ ଜୁହି ଚାୱଲା।

ତେବେ ସାଥୀ ନାଇଣ୍ଟିଜରେ ଜୁହି ଚାୱଲା ଓ ଶାହରୁଖ ଖାନଙ୍କର ଯୋଡ଼ି ବହୁତ ହି ଲୋକପ୍ରିୟ ଥିଲା। ଡର ୟେସ୍ ବସ୍ ରାଜୁ ବନ୍ ଗୟା ଜେଣ୍ଟଲମ୍ୟାନ୍ ଭଳି ଅନେକ ଫିଲ୍ମରେ ଆକ୍ଟିଂ କରି ଦର୍ଶକଙ୍କ ହୃଦୟରେ ଗୋଟେ ଅଲଗା ଜାଗା ବନେଇଥିଲେ। ତାଙ୍କର ନ୍ୟାଚୁରାଲ ଆକ୍ଟିଂ ତାଙ୍କୁ ଅନ୍ୟମାନଙ୍କଠାରୁ କିଛି ଖାସ କରିନେଇଥିଲା।

ତେବେ ସାଥୀ ଏ ଥିଲା ଆଜିର କଳାକାରରେ ଜୁହି ଚାୱଲାଙ୍କ ବିଷୟରେ କିଛି ସୁନ୍ଦର କଥା ଯାହା ନାଇଣ୍ଟିଜର ମେମୋରିକୁ ପୁରା ପୁରୀ ତାଜା ବନେଇଦେଲା। ତେବେ ସାଥୀ ଆଜି ତ ସମୟ ହେଇଯାଇଛି କଳାକାର ଶୋକୁ ଏଇଠି ରଖୁଛୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟକ୍ ଭି ଟ୍ୟୁନ୍ ଭି ସବୁକିଛି ଗୋଟି ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅପ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ତେବେ ସାଥି ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ।

ଏଠାରେ କଥା ହେଉଛି ମନର, ଗୀତ ହେଉଛି ଭାବର, ଆଉ ଭାବର ହେଉଛି ସେଇ ଅଦୃଶ୍ୟ ସୂତା ଯାହା ଆମକୁ ଆପଣଙ୍କ ସହ ଯୋଡ଼ି ରଖିଛି। ତେବେ ଭାବିଲେ ଦେଖି କେବେ କେବେ ନିରବତାରେ କଥା କମ୍ ଭାବନା ବେଶୀ ଆମକୁ ସ୍ପର୍ଶ କରେ। ଏହା ଏମିତି ଗୋଟେ ମୁହୂର୍ତ୍ତ ଯୋଉଠି ଶବ୍ଦ ଥକିଯାଏ, ମନ ଖୋଜି ଗୋଟେ ବହିକୁ, ଗୋଟେ ଧୁନ ଆଉ ଗୋଟେ ନିରବ ଆଲୋଚନା। ସେ ମୁହୂର୍ତ୍ତଟା କେତେ ସୁନ୍ଦର ଲାଗେ କହିଲେ, ତାକୁ ଶବ୍ଦରେ ବାନ୍ଧିବା ବହୁତ ମୁସ୍କିଲ ହେଇଯାଏ। ସେ ମୁହୂର୍ତ୍ତରେ ପୃଷ୍ଠ ପୃଷ୍ଠ ସହ କଥା ହୁଏ ମନ, ଆଉ ମନରେ ଗୋଟେ ମଧୁର ଗୀତଟି ଗୁନଗୁନ ହୁଏ। ତେବେ ଚାଲନ୍ତୁ ନା ଶୁଣିଦେବା ଏହି ଗୀତଟି, ଆଉ ହଜିଯିବା ସେଇ ଅଜଣା ଭାବନା ଭିତରେ। ତେବେ ଶୁଣିଦେଉଛି ଏହି ଗୀତଟି, ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ।

ପହି ହେଉଛି ଏମିତି ଗୋଟେ ମିତ ଯିଏ କେବେ ବି ପ୍ରଶ୍ନ କରେନି, କିନ୍ତୁ ଅନେକ ଉତ୍ତର ଦେଇଦିଏ। ନିରବତା ହେଉଛି ସେ ଖୋଲା ଆକାଶ ଯେଉଁଠି ଭାବନା ସବୁ ମୁକ୍ତ ଭାବରେ ଉଡ଼ି ବୁଲନ୍ତି। ବହି କେବଳ କାଗଜ ଆଉ ଅକ୍ଷର ନୁହେଁ ସାଥୀ, ବହି ହେଉଛି ଅନୁଭୂତିର ଗୋଟିଏ ଦ୍ୱାର ଯେଉଁଠି ଆମେ ଚାହିଁଲେ ବହୁତ କିଛି ଶିଖିଥାଉ। କେବେ କେବେ ଆମେ ଯନ୍ତ୍ରଣାର ସାକ୍ଷୀ ହୋଇ ତ କେବେ ନିଜ ସ୍ୱପ୍ନକୁ ଚିହ୍ନେଇଥାଏ ବହି। ନିରବତା ସମୟରେ ମନକୁ ଶୁଣିବାର ସୁଯୋଗ ଦିଏ, ଯେଉଁଠି ମନ ଆପେ ଆପେ କୁହେ ହଁ ମୋତେ ବିଶ୍ରାମ ଦରକାର, ଆଉ ନିଜ ସ୍ୱପ୍ନରେ ସେ ନିଜକୁ ଖୋଜେ ପୁରାପୁରୀ।

ବହି ପଢ଼ୁଥିବା ସମୟରେ ସେ ନିରବତା ପୁରାପୁରି ଜାରି ରୁହେ। ସେ ନିରବତା ଆମକୁ ନିଜକୁ ଚିହ୍ନାଏ ଆଉ ସେ ସମୟରେ ଯେତେବେଳେ ଗୋଟିଏ ସ୍ଲୋ ମ୍ୟୁଜିକ୍ ଆମେ ଶୁଣୁ, ମନର ସବୁ ଭାବନା ଆଉ ଟିକେ ଗଭୀର ହୋଇଯାଏ।

ଗୀତ ଆମ ଜୀବନର ଗୋଟେ ଏମିତି ରଙ୍ଗ ଯାହା ନିର୍ଜନତାକୁ ମଧ୍ୟ ବହୁତ ସୁନ୍ଦର କରିଦିଏ। କେବେ ଗୀତ ଆମକୁ ନେଇଯାଏ ପୁରୁଣା ଦିନକୁ, ତ ପୁଣି କେବେ ଭବିଷ୍ୟତର ଆଶା ଦେଖାଏ। ବହିର ଶବ୍ଦ, ନିର୍ଜନତାର ନିରବ ସ୍ୱର ଆଉ ଗୀତର ଧୁନ, ଏଇ ତିନିଟା ମିଶି ଆମକୁ ଶିଖାନ୍ତି ଜୀବନକୁ ଧୀରେ ଚିହ୍ନିବାକୁ ଆଉ ବହୁତ ଖୁସି ହେବାକୁ।

ତେବେ ସତୀ ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ଶୋକୁ ଏଇଠି ରଖୁଛି। ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ ଆଉ ଲାଇଫର ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ।

ଆଜି ଆମେ ଆଲୋଚନା କରିବା ଏମିତି ଗୋଟେ ଟପିକ ଉପରେ ଯାହା ଆମ ସମସ୍ତଙ୍କ ଲାଇଫ ସହ ଜଡିତ, ମାନେ ଫ୍ୟାମିଲି ଟାଇମ। ଦୌଡ଼ ଭାଗର ଏଇ ଲାଇଫରେ ଆମେ କେବେ କେବେ ନିଜ ଫ୍ୟାମିଲିକୁ ସମୟ ଦେବାକୁ ଭୁଲିଯାଉ, କିନ୍ତୁ ଭାବିଲେ ଫ୍ୟାମିଲି ଯଦି ନଥାନ୍ତା ତ ଆମର ଖୁସି କୋଉଠୁ ଥାନ୍ତା? ଫ୍ୟାମିଲି ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ତେବେ ସାଥୀ, ଆପଣଙ୍କର ମତାମତ କ'ଣ ରହିଛି ଆଜିର ଟପିକକୁ ନେଇ? ଫ୍ୟାମିଲି ସହ ଟାଇମ୍ କାଟିବା କେତେ ଜରୁରୀ? ଏହା ଆମ ଲାଇଫକୁ କେମିତି ସୁନ୍ଦର କରିପାରେ? ମତାମତ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ ଦେଇ ଆପଣଙ୍କ ନାଁ, ଠିକଣା ଆଉ ମେସେଜ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଉଛି 0949596321। ନମ୍ବରଟି ଆଉଥରେ କହି ରଖୁଛି 0949596321। ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ମତାମତ ଲେଖିକି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଆପଣ ଆପଣଙ୍କର ମନର କଥା, ଆପଣଙ୍କ ମତାମତ ଆମକୁ ଜଲ୍ଦି ଜଲ୍ଦି ମେସେଜ ମାଧ୍ୟମରେ ଲେଖିକି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣି ଦେଉଛି ଗୋଟେ ପ୍ୟାରା ସଙ୍ଗୀତ, ତେବେ ଗୀତଟା ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ବହୁତ ଭଲରେ ଥିବେ। ହଁ, ସମୟ ତ ବର୍ତ୍ତମାନ ଦିନ ଗୋଟିଏ ଦଶ ବାଜି ସାରିଛି, ଆଉ ବର୍ତ୍ତମାନ ସମୟ ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ।

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ଆଜିର ଚର୍ଚ୍ଚାର ଟପିକ୍ଟା ହେଲା ଫ୍ୟାମିଲି ଟାଇମ୍ ଆମ ପାଇଁ କେତେ ଜରୁରୀ। ଆପଣମାନଙ୍କର ଖୁବ୍ ସାରା ମେସେଜ୍ ଆସି ଆମ ପାଖରେ ପହଞ୍ଚିଗଲାଣି, ତେବେ ଚାଲନ୍ତୁ ପଢ଼ିନବା ପ୍ରଥମ ମେସେଜ୍ଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପ୍ରଥମ ମେସେଜ୍ଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ମୋନାଲିସା ଭଉଣୀ, ମା ସାରଳା ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଭଲରେ ଆଉ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ମୋ ତରଫରୁ ଶୁଭ ମଧ୍ୟାହ୍ନ ଆଉ ଆପଣଙ୍କର ଏତେ ସାରା ଗୁଡ୍ ୱିସେସ୍ ପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ସେ ଲେଖିଛନ୍ତି, ଭଉଣୀ ଆପଣଙ୍କର ଉପସ୍ଥାପନା ବହୁତ ସୁନ୍ଦର, ସେଥିପାଇଁ ହୃଦୟରୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ମୋ ତରଫରୁ ହୃଦୟରୁ ବହୁତ ଧନ୍ୟବାଦ, ଆପଣ ଆମକୁ ଶୁଣୁଛନ୍ତି ଆଉ ଏତେ ସାରା ଭଲ ପାଉଛନ୍ତି। ଟପିକ୍ ବିଷୟରେ ସେ ଲେଖିଛନ୍ତି, ଭଉଣୀ ପରିବାର ପାଇଁ ସମୟ ନିହାତି ରଖନ୍ତୁ, ମୁଁ ପ୍ରାୟ ଅଫିସରୁ ଛୁଟି ପାଇଲେ ଫ୍ୟାମିଲି ପାଖରେ ସମୟ ଦିଏ, ଏହାଫଳରେ ନନା ବୋଉ ସ୍ତ୍ରୀ ପୁଅ ଝିଅ ବହୁତ ଖୁସି ହୁଅନ୍ତି, ଏହାଫଳରେ ଗୋଟେ ସୁନା ପରିବାର ଗଢ଼ି ଉଠେ। ଖୁବ୍ ସୁନ୍ଦର ମେସେଜ୍ଟି କରିଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଇପ୍ସିତା ପଟ୍ଟନାୟକ ଭୁବନେଶ୍ୱରରୁ। ସେ ଲେଖିଛନ୍ତି, ମୋ ପାଇଁ ଫ୍ୟାମିଲି ଟାଇମ୍ ବହୁତ ଜରୁରୀ, କାରଣ ଦିନସାରାର ଥକା ପରେ ଯେତେବେଳେ ଫ୍ୟାମିଲି ସହ ବସି କଥା ହୁଏ ମନଟା ଏକଦମ ହାଲକା ଲାଗେ। ମୁଁ ଟ୍ରାଏ କରେ ଖାଇବା ସମୟରେ ସମସ୍ତଙ୍କ ସହ ବସିବାକୁ, ଦିନର କଥା ସେୟାର କରିବାକୁ, ଆଉ କେବେ କେବେ ମଜା ମସ୍ତି କରି ହସିବାକୁ।

ମୋବାଇଲ ଆଉ ବ୍ୟସ୍ତତା ଭିତରେ ମଧ୍ୟ ଯଦି ଆମେ ଫ୍ୟାମିଲିକୁ କିଛି ଟାଇମ୍ ଦେଇପାରିବା ତାହେଲେ ସମ୍ପର୍କ ଆହୁରି ସୁନ୍ଦର ହୋଇପାରିବ, କାରଣ ଶେଷରେ ଫ୍ୟାମିଲି ହିଁ ଆମର ସବୁଠାରୁ ବଡ଼ ଶକ୍ତି ଆଉ ସତ୍ୟ ସୁନ୍ଦର। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଇପ୍ସିତା ପଟ୍ଟନାୟକ ଭୁବନେଶ୍ୱରରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସୁଶ୍ରୀ ଲିଙ୍କରୋଡ କଟକରୁ। ସେ ଲେଖିଛନ୍ତି, ଗୁଡ ଆଫ୍ଟରନୁନ୍ ଅପା, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ ଆଫ୍ଟରନୁନ୍। ସେ ଲେଖିଛନ୍ତି, ଫ୍ୟାମିଲି ଠୁ ନିଜର କେହି ବି ନାହାନ୍ତି, ସୁଖରେ ଦୁଃଖରେ ସେ ଆମ ସହ ରୁହନ୍ତି। ବହୁତ ସୁନ୍ଦର ମେସେଜଟି, ସତ କଥା ବନ୍ଧୁ, ମାନେ ଆମର ସୁଖ ଦୁଃଖ ଭଲ ମନ୍ଦରେ ପରିଶେଷରେ ଫ୍ୟାମିଲି ହିଁ ଆମ ସାଙ୍ଗରେ ରହିଥାନ୍ତି। ମେସେଜଟି କରିଥିଲେ ସୁଶ୍ରୀ ଲିଙ୍କରୋଡ କଟକରୁ। ତେବେ ସାଥୀ, ଆପଣଙ୍କର ମତାମତ କ'ଣ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ଫ୍ୟାମିଲି ଟାଇମ୍ ଆମ ପାଇଁ କେତେ ଜରୁରୀ? ଆପଣ ଆପଣଙ୍କର ମତାମତ, ଆପଣଙ୍କର ମନର କଥା ଆମକୁ ସେୟାର କରିପାରିବେ ମେସେଜ ମାଧ୍ୟମରେ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଓ ମତାମତ ଲେଖି ଆମକୁ ପଠାଇ ଦିଅନ୍ତୁ। ଆମ ନମ୍ବରଟି ହେଲା 0894956320। ନମ୍ବରଟି ଆଉଥରେ କହି ରଖୁଛି 0949596321। ଆମର ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମନର କଥା ଆମକୁ ଲେଖିକି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣିଦେଉଛି ଏଇ ଗୀତଟି, ତେବେ ଶୁଣୁଥାନ୍ତୁ ଆଉ ଗୀତରେ ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ସ୍ୱଚାଳି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ ତେବେ ଚାଲନ୍ତୁ ପଢି ନବା ପରବର୍ତ୍ତୀ ମେସେଜଟି କିଏ ଲେଖିଛନ୍ତି ଆଉ କ'ଣ ଲେଖିଛନ୍ତି ପରବର୍ତ୍ତୀ ମେସେଜଟି କରିଛନ୍ତି ଉଲ୍ଲାସ କୁମାର କାଣ୍ଡି ଆଉ ତାଙ୍କ ଭଣଜା ଶିବାଂଶୁ ମେଲାସାହି ଅସ୍ତରଙ୍ଗ ପୁରୀରୁ ସେ ଲେଖିଛନ୍ତି ଅପା ଶୁଭ ମଧ୍ୟାହ୍ନ ରେନ୍ବୋ ଅଗଣାର ସମସ୍ତ ଅପା ଓ ଭାଇମାନଙ୍କୁ ମୋର ଆନ୍ତରିକ ପ୍ରଣାମ ଆପଣଙ୍କୁ ମଧ୍ୟ ମୋ ତରଫରୁ ଶୁଭ ମଧ୍ୟାହ୍ନ ଆଉ ଆପଣଙ୍କୁ ମଧ୍ୟ ଆନ୍ତରିକ ନମସ୍କାର ଆଶା କରୁଛି ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ ହଁ ଆମେ ତ ବହୁତ ଭଲରେ ଅଛୁ ଆପଣ ମଧ୍ୟ ବହୁତ ଭଲରେ ଥିବେ ଆମେ ବି ଆଶା କରୁଛୁ ସେ ଲେଖିଛନ୍ତି ମୋ ପରିବାର ହେଉଛି ମୋ ଜୀବନ ମୁଁ ମୋ ପରିବାରକୁ ସମ୍ପୂର୍ଣ୍ଣ ସମୟ ଦିଏ ସୁଖରେ ଦୁଃଖରେ ହସରେ ଲୁହରେ ମୋ ଫ୍ୟାମିଲି ସହ ମୁଁ ସବୁବେଳେ ଥାଏ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଉଲ୍ଲାସ କୁମାର କାଣ୍ଡି ଆଉ ତାଙ୍କ ଭଣଜା ଶିବାଂଶୁ ମେଳାସାହି ଅସ୍ତରଙ୍ଗ ପୁରୀରୁ ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ସେ ଲେଖିଛନ୍ତି ଫ୍ୟାମିଲିରେ ଯଦି ମାନ ମର୍ଯ୍ୟାଦା ଥିବ ତାହେଲେ ବହୁତ ଭଲ ଆପଣଙ୍କୁ ଆନ୍ତରିକରୁ ଧନ୍ୟବାଦ ବ୍ୟୁଟିଫୁଲ୍ ପ୍ରୋଗ୍ରାମ ପାଇଁ ଆପଣଙ୍କୁ ମଧ୍ୟ ଢେର ସାରା ଥ୍ୟାଙ୍କ ୟୁ ଆପଣ ଆମକୁ ଏତେ ମାତ୍ରାରେ ଭଲ ପାଉଛନ୍ତି ଆଉ ଶୁଣୁଛନ୍ତି ପରବର୍ତ୍ତୀ ମେସେଜଟି କରିଛନ୍ତି ସଞ୍ଜିତ ଭୁବନେଶ୍ୱରରୁ ସେ ଲେଖିଛନ୍ତି ଦିଦି ପ୍ରଣାମ ଗୁଡ୍ ଆଫ୍ଟରନୁନ୍ କେମିତି ଅଛନ୍ତି ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର ଭେରି ଗୁଡ୍ ଆଫ୍ଟରନୁନ୍ ମୁଁ ତ ବହୁତ ଭଲରେ ଅଛି ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ ଆଉ ସେ ଲେଖିଛନ୍ତି ଟପିକ୍ ଉପରେ ଏତିକି କହିବି କି ପିଲାଦିନେ ମୁଁ ବହୁତ ଦୁଷ୍ଟ ଥିଲି ମୁଁ ମୋ କଜନମାନଙ୍କ ସହ ବେଶୀ ସରି କଜନମାନଙ୍କୁ ବହୁତ ବାଡ଼ଉଥିଲି ଆମେ ସବୁ ମିଶିକି ପୋଖରୀରେ ବହୁତ ପହଁରୁ ଏମିତି ଅନେକ କିଛି ସ୍ମୃତି ଅଛି ବହୁତ ସାରା ମାନେ ଛୋଟବେଳେ ଆପଣ ବହୁତ ସାରା ବଢିଆ ଟାଇମଟା ଆପଣ ଆପଣଙ୍କର କଜନ ମାନଙ୍କ ସାଙ୍ଗରେ ବିତେଇଛନ୍ତି ତେବେ ମେସେଜଟି କରିଥିଲେ ସଞ୍ଜିତ ଭୁବନେଶ୍ୱରରୁ ମେସେଜଟି ପାଇଁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ ଫ୍ୟାମିଲି ସହ ସମୟ କାଟିବା ମାନେ ସବୁବେଳେ ଲଙ୍ଗ୍ ଜର୍ଣ୍ଣି କିମ୍ବା ବଡ଼ ବଡ଼ ଗିଫ୍ଟ ନୁହେଁ କେବେ କେବେ ଏକା ସାଙ୍ଗରେ ବସି ଚା ପିଇବା ଦିନର ଛୋଟ ଖୁସି ଆଉ ମାନେ କିଛି ଟେନସନ୍ ସେୟାର କରିବା ଘରେ ହସି ମଜା କରିବା ଏହି ଛୋଟ ଛୋଟ ମୁମେଣ୍ଟଟି ଆମର ସମ୍ପର୍କକୁ ଆଉ ଟିକେ ଗଭୀର କରିଦିଏ ଯେତେବେଳେ ଆମେ ଫ୍ୟାମିଲିକୁ ଟାଇମ୍ ଦେଉଛୁ ସେତେ ଆମେ ସେମାନଙ୍କ ଭରସା ଜିତୁଛୁ ଆମର ଭଲ ପାଇବା ବଢୁଛି ଆଉ ମନର ଦୂରତା କମୁଛି ତେବେ ସାଥୀ ଆପଣଙ୍କର କ'ଣ ଅନୁଭୂତି ରହିଛି ଆଉ ଆମ ସହ ସେୟାର କରନ୍ତୁ ସେୟାର କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ଟିକେ ସ୍ପେସ୍ ହେଇ ନିଜ ନାଁ ଠିକଣା ଆଉ ଏସ୍ଏମ୍ଏସ୍ ଲେଖି ପଠାଇ ଦିଅନ୍ତୁ ଆମ ନମ୍ଘରକୁ ଆମ ନମ୍ଘରଟି ହେଲା 09495963210 ଆଉ ଆମ ହ୍ୱାଟ୍ସଆପ୍ ନମ୍ଘର ହେଉଛି 88895

ଚାଲନ୍ତୁ ପଢିନବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି ଶ୍ରଦ୍ଧା ବିଡ଼ାନାସୀ କଟକରୁ। ସେ ଲେଖିଛନ୍ତି, ଆଜିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ଏତେ ସମୟ ନାହିଁ ଯେ ନିଜ ଫ୍ୟାମିଲିକୁ ଟାଇମ୍ ଦେବ। ତେଣୁ ସମୟ ବାହାର କରି ଫ୍ୟାମିଲି ସହ ଟାଇମ୍ ସ୍ପେଣ୍ଡ କରିବା ବହୁତ ଜରୁରୀ, ତାହେଲେ ପରସ୍ପର ସହ ସମ୍ପର୍କ ଆହୁରି ଷ୍ଟ୍ରଙ୍ଗ ହେବ। ଖୁବ୍ ସୁନ୍ଦର ମେସେଜଟି କରିଛନ୍ତି ଶ୍ରଦ୍ଧା ବିଡ଼ାନାସୀ କଟକରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ଆମେ ଆମ ଫ୍ୟାମିଲିକୁ ଅଧିକ ସମୟ ଦେଉ, ଆମ ପାଇଁ ଆମ ଫ୍ୟାମିଲି ବହୁତ ଜରୁରୀ। ଆମ ଅଫିସ୍ ଟାଇମ୍ ହେଉଛି 8ଟାରୁ 5ଟା, ଅଫିସ୍ ପରେ ଆମେ ଆମ ଫ୍ୟାମିଲିକୁ ଟାଇମ୍ ଦେଉ, ଆଉ ଯେତେବେଳେ ଆମେ ଅଫିସ୍ରେ ଥାଉ ଆମେ ଫୋନ୍ରେ କଥା ହେଇ ଆମ ପରିବାରର ଭଲମନ୍ଦ ସବୁ ବୁଝିଥାଉ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଆଭା ସେନ୍, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଦିଲ୍ଲୀପ ସୁତର ଭଦ୍ରକରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଭଉଣୀ, କେମିତି ଅଛନ୍ତି? ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ମୁଁ ତ ବହୁତ ଭଲରେ ଅଛି, ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ। ସେ ଲେଖିଛନ୍ତି, ଫ୍ୟାମିଲି ଟାଇମ୍ ବହୁତ ଜରୁରୀ, ସେମାନେ ଏକା ସାଙ୍ଗରେ ସବୁ ମଜାମସ୍ତି ହୁଏ, ମାନେ ଫ୍ୟାମିଲି ସାଙ୍ଗରେ ଥିଲେ ବହୁତ ମଜାମସ୍ତି ହୁଏ, ନିଜ ନିଜର ପ୍ରୋବ୍ଲେମ ସେୟାର କରନ୍ତି, ଆଉ ତାର ସଲ୍ୟୁସନ୍ ବି ମିଳିଯାଏ। ଖୁବ୍ ସୁନ୍ଦର ମେସେଜଟି କରିଛନ୍ତି ଦିଲ୍ଲୀପ ସୁତର ଭଦ୍ରକରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସନ୍ତୋଷ ବେହେରା କଣ୍ଟଳ ଆଠଗଡ଼ରୁ। ସେ ଲେଖିଛନ୍ତି, ଜୟ ଶ୍ରୀ ଜଗନ୍ନାଥ ଦିଦି, ଶୁଭ ଅପରାହ୍ନ ଆପଣଙ୍କୁ ମଧ୍ୟ। ମୋ ତରଫରୁ ଜୟ ଶ୍ରୀ ଜଗନ୍ନାଥ। ଆଉ ସେ ମେସେଜଟି କରିଛନ୍ତି, ମୋ ପରିବାରକୁ ମୁଁ ବେଶୀ ଭଲ ପାଏ। ଯେତେବେଳେ ଏବେ ତ ପିଲାମାନେ ବାହାରେ ରହୁଛନ୍ତି, ଯେତେବେଳେ ଛୁଟିରେ ଆସନ୍ତି ଆମେ ଏକାଠି ବସି ଖାଉ ଗପସପ୍ କରୁ ଏବଂ ବୁଲିବାକୁ ମଧ୍ୟ ଯାଉ। ଖୁବ୍ ସୁନ୍ଦର ମେସେଜଟି କରିଛନ୍ତି ସନ୍ତୋଷ ବେହେରା କଣ୍ଟଳ ଆଠଗଡ଼ରୁ। ସାଥୀ, ଆଜିର ଟପିକକୁ ନେଇ ଆପଣଙ୍କର ମତାମତ କ'ଣ ରହିଛି? ଫ୍ୟାମିଲି ଟାଇମ୍ ଆମ ପାଇଁ କେତେ ଜରୁରୀ? ମେସେଜଟି ମାନେ ଆପଣ ଆପଣଙ୍କର ମତାମତ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ SMS ଲେଖି ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା 09495963210। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆମକୁ ମେସେଜ୍ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟି ଶୁଣିଥାନ୍ତୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ନିଜ ଲୋକଙ୍କ ସହ ସମୟ ଅତ୍ୟନ୍ତ ମୂଲ୍ୟବାନ, ନିଜ ଲୋକଙ୍କ ସହ ବିତିଥିବା ପ୍ରତିଟି ସମୟ ଆମ ପାଇଁ ଜୀବନର ଅମୂଲ୍ୟ ସମ୍ପଦ। ଗୋଟେ କଥା ଜାଣିଛନ୍ତି ସାଥୀ, ଆମ ଲାଇଫରେ କାମ, ଟଙ୍କା, ସକ୍ସେସ ସବୁକିଛି ଦରକାର, କିନ୍ତୁ

ଶେଷରେ ଯେଉଁ ଲୋକମାନେ ଆମ ମୁହଁରେ ହସ ଦେଖି ଖୁସି ହୁଅନ୍ତି ସେମାନେ ହେଉଛନ୍ତି ଆମ ଫ୍ୟାମିଲି। ସମୟ ବହୁତ ଜଲ୍ଦି ବଦଳିଯାଏ, ପିଲାମାନେ ବଡ଼ ହୁଅନ୍ତି, ମୁହୂର୍ତ୍ତ ସବୁ ସ୍ମୃତି ହୁଏ। ତେଣୁ ବ୍ୟସ୍ତତା ଭିତରୁ ସମୟ ବାହାର କରି ନିଜ ଫ୍ୟାମିଲିକୁ ଖୁସିରେ ରଖନ୍ତୁ।

ତେବେ ସାଥୀ ଆପଣ ଯେତେ ବି ବ୍ୟସ୍ତ ରୁହନ୍ତୁ ନା କାହିଁକି, ସମୟ ଯାହା ହେଲେ ବି ଟିକେ ବାହାର କରନ୍ତୁ। କାରଣ ଲାଇଫର ଗୋଟେ ପ୍ରକୃତ ଖୁସି ହେଉଛି ମାନେ କୌଣସି ଜିନିଷରେ ଲୁଚିକି ନଥାଏ, ଫ୍ୟାମିଲିର ହସ, ଭଲ ପାଇବା ଆଉ ଛୋଟ ଛୋଟ କଥାରେ ହିଁ ମାନେ ଗୋଟେ ଖୁସି ହିଁ ଲୁଚିଥାଏ। ତେବେ ସାଥୀ ଏଇ କଥାରେ କଥାରେ କେତେବେଳେ ସମୟ ହେଇଗଲାଣି ଜମା ବି ଜଣାପଡ଼ୁନି। ତେବେ ଆଜି ତ ସମୟ ହେଇଯାଇଛି, ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛି। କିନ୍ତୁ ଏତିକି କହିବି, ଯଦି ଆପଣ ବହୁତ ବ୍ୟସ୍ତ ରହୁଛନ୍ତି ନା, ଟିକେ ସମୟ ଆପଣ ଆପଣ ଫ୍ୟାମିଲିକୁ ଦିଅନ୍ତୁ ନା, ଦେଖିବେ ଆପଣ ଫ୍ୟାମିଲିଙ୍କର ସେଇ ଛୋଟ ହସରେ ଆପଣଙ୍କ ଦିନଟା ପୁରା ବନିଯିବ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିବଦ୍ଧତା ପ୍ରକାଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ଦର ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6 ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ

0: ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଶ୍ୱିନୀ ମହାଜନ କହିଥିଲେ, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି, କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍କତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍କତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍କତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍କତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍କତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ୍ ଚ୍ୟାନେଲ୍ରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ଭେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारे विद्यार्थियों कोर टाइम में कटौती हुई थी। जो 2 से 5 एग्जामिनेशन टाइम था उसको ध्यान

0: टेंटी ने थोड़ी देर निष्पत्ति किया है कि उसको और 15 मिनट बढ़ाए, 2 से शुरू होगा 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
1: ବିଶ୍ୱ ଶକ୍ତି ସଂକଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍ ଏବଂ ଡିଜେଲ୍ର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 94.77 ଟଙ୍କାରୁ 97.77 ଟଙ୍କାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ୍ ଲିଟର ପିଛା 87.67 ଟଙ୍କାରୁ 90.67 ଟଙ୍କାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 106.68 ଟଙ୍କା ହୋଇଥିବାବେଳେ ଡିଜେଲ୍ ମୂଲ୍ୟ 93.14 ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ୍ ମୂଲ୍ୟ 108.74 ଟଙ୍କା ଓ ଡିଜେଲ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବାବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 103.77 ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09 ପଇସା, ଗାଜିଆବାଦରେ 87.70 ପଇସା ଏବଂ ଗୁରୁଗ୍ରାମରେ 84.12 ପଇସା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ୍ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଉଭୟ ଆମେରିକା ଓ ଚୀନ୍ ଇରାନ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ ଏବଂ ଶ୍ରୀ ଜିନ୍ପିଙ୍ଗ୍ ଇରାନ୍କୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇ ଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱେତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchange key MOUs in defence, petroleum and investments. BRICS Foreign Ministers Meeting 2026 underway in New Delhi. External Affairs Minister Dr. S. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NEET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Ratindra Basu elected as new Speaker of West Bengal Legislative Assembly. And in badminton, Indian men's doubles pair of Satvik Sairaj Ranki Reddy and Chirag Shetty enter semi-finals of Thailand Open. Prime Minister Narendra Modi is in Abu Dhabi on the first leg of a 6-day tour covering the UAE and Europe. He was received by UAE President Sheikh Mohammed bin Zayed Al Nahyan at the presidential airport and accorded a ceremonial welcome with UAE F-16 fighter jets escorting his aircraft as it entered Emirati airspace. Prime Minister Modi has since met President Sheikh Mohammed bin Zayed with energy cooperation and bilateral trade high on the agenda. The talks took place amid global

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ

0: ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଶିକ୍ଷାକ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷରୁ ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି
1: ସିବିଆଇ ତହ ତକ ଯାଏଗି କହାଁ ଓ କମାଣ୍ଡ ଚେନ୍ ପେ ବ୍ରିଜ ହୁଇ ହେ ରାଧାକୃଷ୍ଣ କମିଟି କୁ ପୁରା ପାଳନ କରନେ କେ ଉପରାନ୍ତ ବି କହାଁ ଓ ବ୍ରିଜ ହୁଇ ଉସ ବ୍ରିଜ କୁ ମେରା ପୁରା ବିଶ୍ୱାସ ହେ ସିବିଆଇ କେ ଉପର ସରକାର କି ପୁରା ନେତୃତ୍ୱ ସଭି ବିଭାଗ ଉସମେ ସେ ଗମ୍ଭୀରତା ଚିଜ କୁ ଲେତେ ହୁଏ ଶୀର୍ଷ ତ ନେତୃତ୍ୱ ଉସକି ଲେକେ ଖୁବ ଦାୟିତ୍ୱ ଲିଆ ହେ ଚିନ୍ତା କର ରହା ହେ ହମ ଇସ ବାର ମାଲ ପ୍ରାକ୍ଟିସ ହୋନେ ନହିଁ ଦେଙ୍ଗେ।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ ସ୍କୁଲ ଶିକ୍ଷା ସଚିବ ଏନ୍ଟିଏର ମହାନିର୍ଦ୍ଦେଶକ ସିବିଏସ୍ଇର ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି ପାରଦର୍ଶିତା ଶୃଙ୍ଖଳା ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା ଡିଜିଟାଲ ନବସୃଜନ ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ୍ କହିଛନ୍ତି ପ୍ରସ୍ତୁତି ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଙ୍କର ନା ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହୋଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 30,123 ବୁଥ୍ ଅଛି, ଏଥିରେ ଆହୁରି 12,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ୍ ପମ୍ପ ମାଲିକମାନେ କମ୍

0: ତେଲ ଦେଉଥିବା ସୂଚନା ମିଳିଛି।
1: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ମାନେ ଅଛନ୍ତି, ଆଇଓସିଏଲ, ବିପିସିଏଲ, ଏଚ୍ପିସିଏଲ ସମସ୍ତଙ୍କ ସହିତ ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ ଏମିତି କ୍ରିଏଟ ହେଲା। ନିବେଦନ ସମର୍ଥନ ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କିନ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନ୍ୟାନ୍ୟ ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରୀତି, ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ୍ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲ୍ର ଉପଯୋଗ, ନୋଡାଲ୍ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ଏ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।
2: ଆରେ କବିତା, ଭଲ ଲାଗିଲା ଯେ ତମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସର୍ଭାଇକାଲ କ୍ୟାନ୍ସର ପରୀକ୍ଷା ପାଇଁ ଆସିଛ। ଦିଦି ମୋ ଝିଅ

0: ପ୍ରୋତ୍ସାହିତ କଲା।
1: ଆରେ ବା, ତମ ଝିଅ ତ ବହୁତ ସ୍ମାର୍ଟ। ଝିଅ, ତମକୁ କେତେ ବର୍ଷ?
2: ମତେ 14 ବର୍ଷ।
1: ଏବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସର ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
0: କଣ କ୍ୟାନ୍ସର ପାଇଁ ବି ଟୀକା ଅଛି?
1: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
0: ଧନ୍ୟବାଦ ଦିଦି।
1: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWIN ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର ଗାଥା ପ୍ରତିଟି କାନରେ ଗୁଞ୍ଜରିତ ହୁଏ। ଏଠି ପବନ କୁହେ ସ୍ୱଦେଶର କାହାଣୀ, ବିଭିନ୍ନତା ମଧ୍ୟରେ ଏକତା ସାଜେ ମୋ ଦେଶର ପ୍ରତିଛବି। ପ୍ରତିଟି ମଣିଷର ହୃଦୟରେ ରହିଛି ଦେଶପ୍ରେମର କାହାଣୀ। ଏହି ଦେଶପ୍ରେମ ଭିତରେ ଭରି ରହିଛି ବୀରତ୍ୱର ଗାଥା ଆଉ ଅନେକ ଦେଶବୀରଙ୍କ ଯଶସ୍ୱୀର କଥା। ସେହି ଦେଶପ୍ରେମର କାହାଣୀକୁ ନେଇ ଆରମ୍ଭ କରୁଛୁ ମୋ ଦେଶ।

ସକାଳେ ଉଠିଲେ ଯେତେବେଳେ ମାଟିର ବାସ୍ନା ଆମ ମନକୁ ଛୁଇଁ ଯାଏ, ଆଉ ଯେତେବେଳେ ଦେଶ ପ୍ରେମର ଗୀତ ଆମ କାନରେ ବାଜେ, ହୃଦୟ ଆପେ ଆପେ ଗର୍ବରେ ଭରିଯାଏ। ହଁ ସାଥୀ, ପିଲାଦିନର ଦେଶପ୍ରେମ ଥିଲା ଖୁବ୍ ସରଳ। ସ୍କୁଲର ପ୍ରାର୍ଥନା ସଭାରେ ଯେତେବେଳେ ଜାତୀୟ ସଙ୍ଗୀତ ଗାଉ, ତା ସ୍ୱର କାହିଁ କେତେ ବାଟକୁ ଗୁଞ୍ଜରିଯାଏ। ସେ ସବୁ ମୁହୂର୍ତ୍ତରେ ଆମ ମନରେ ଦେଶ ପାଇଁ ଗର୍ବ ଆଉ ସମ୍ମାନ ଆସିଯାଉଥିଲା। ଏ ହେଉଛି ଗୋଟିଏ ପିଲାଟି ମନର ସରଳ ଦେଶପ୍ରେମ।

ପିଲା ଦିନର ଦେଶପ୍ରେମ ମାନେ ଥିଲା ଗାଁର ମାଟିର ସୁଗନ୍ଧ ଘର ଆଗରେ ଉଡୁଥିବା ତ୍ରିରଙ୍ଗା ସେ ତ୍ରିରଙ୍ଗା ପୁଣି ଆମେ ରଙ୍ଗ ତୋଳି ଆଉ କାଗଜରେ ବନେଇଥାଉ। ବଡ଼ମାନଙ୍କଠାରୁ ସ୍ୱାଧୀନତାର କେତେ ଯେ ଗପ ଆମେ ଶୁଣୁଥାଉ, ସେତେବେଳେ ମା କହୁଥିଲା ଦେଶକୁ ଭଲ ପା। ସତ କଥା କୁହେ, ଭଲ ମଣିଷ ହେଇ ଆମ ମାଟି ମାର ନାଁ ରଖିବାକୁ ମା ସବୁବେଳେ ବୁଝାଏ। ସେତେବେଳେ ଛୋଟ ଛୋଟ ଶିକ୍ଷାଗୁଡ଼ିକ ମନରେ ବହୁତ ଗଭୀର ଛାପ ଛାଡ଼ି ଯାଉଥିଲା।

ଦେଶପ୍ରେମ ବଡ଼ ବଡ଼ କଥାରେ ନୁହେଁ, ବରଂ ଛୋଟ ଛୋଟ କାମରେ ଲୁଚି ରହିଥିବା ଭାବନା, ଯେମିତିକି ନିଜ ଭାଷାକୁ ଭଲ ପାଇବା, ସଂସ୍କୃତିକୁ ସମ୍ମାନ ଦେବା ଆଉ ନିଜ ଦେଶକୁ ବହୁତ ଆଗକୁ ବଢ଼ାଇବାର ଇଚ୍ଛା।

ପିଲାଦିନେ ଆମକୁ ଶିଖାଯାଉଥିଲା ବଡ଼ମାନଙ୍କୁ ସମ୍ମାନ ଦେବାକୁ, ପରିବେଶକୁ ସଫା ସୁତୁରା ରଖିବାକୁ, ଆଉ ସେହିସବୁ କଥା ଆମକୁ ଭଲ ମଣିଷ ହେବାକୁ ବର୍ତ୍ତମାନ ଶିଖାଇ ଦେଇଛି।

0: ଯାହାକୁ ଏଚପିଭି ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ। ନିଜ ଝିଅକୁ ଏଚପିଭି ଟିକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ ୟୁ ୱିନ୍ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟିକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.un.mohfw.gov.in ଯାଇ ଏଚପିଭି ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ସ୍କୁଲରେ ପାଠ ପଢ଼ିବେ। ଦ୍ୱିପହରେ ଯଦି ହେଲା ତ ଖିଆ ହେବ, ନଚେତ୍ ଚାରିଟା ବେଳକୁ ଛୁଟି ପରେ ଯାଇକି ଘରେ ପୁଣି ଖାଇବା ମିଳୁଥିଲା। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ପକେଟ୍ ମନି। ଯେତେବେଳେ ଆପଣଙ୍କ ପାଖରେ ସେତେବେଳେ ପକେଟ୍ ମନି ଯଦି ବି ମିଳୁଥିଲା, ସେଇଟା ଆଜିର ହଜାର ହଜାର ଟଙ୍କାର ଯେଉଁ ଆକାଉଣ୍ଟ ବାଲାନ୍ସର ଯେଉଁ ମାନେ ସେତେବେଳେ ଯେଉଁ ମଜା ଥିଲା, ଆଜିର ଯେଉଁ ହଜାର ହଜାର ଆକାଉଣ୍ଟ ବାଲାନ୍ସ ରହୁଛି ସେଥିରେ ବି ସେ ମଜା ନାହିଁ। ହଁ, ସେ ପିଲାଦିନର ପକେଟ୍ ମନିର ଯେଉଁ ମିଠା ସ୍ମୃତି ଆଜି ଆମେ ଆଶା କରୁଛୁ ଟିକିଏ ଆପଣ ବି ମନେ ପକାନ୍ତୁ ଆଉ ସେଥିରେ ଟିକିଏ ହଜିଯାଆନ୍ତୁ। ତେବେ ଚାଲନ୍ତୁ ଏଇ ପୁରୁଣା ଭାବନା ପୁରୁଣା ସ୍ମୃତିକୁ ନେଇକି ଆଜିର ସୁରିଲା ଆଫ୍ଟରନୁନ୍କୁ ରଙ୍ଗେଇବା। କିଛି ମିଠା ଗୀତ ଆପଣମାନଙ୍କ ପାଖରେ ପହଞ୍ଚୁଛି। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସଧେଇ ଆପଣ ମନେ ପକାଇଲେ ଦେଖି ସେଇଦିନଗୁଡ଼ିକୁ ଯେତେବେଳେ ଆମକୁ ପ୍ରତିଦିନ ପକେଟ୍ ମନି ମିଳୁନଥିଲା, ବରଂ କେବେ କେମିତି କେଉଁ ପର୍ବପର୍ବାଣୀରେ ବା ଘରକୁ କେହି ଅତିଥି ଯଦି ଆସୁଥିଲେ ସେହି ଅବସରରେ ଆମକୁ କିଛି ପକେଟ୍ ମନି ମିଳିଯାଉଥିଲା। ସେତେବେଳେ ଗୋଟିଏ କିମ୍ବା ଦୁଇ ଟଙ୍କାର ମୂଲ୍ୟ ଆମ ପାଇଁ କୌଣସି କୋଟିପତି ହେବାଠାରୁ କମ୍ ନଥିଲା। ସେ ଚକ୍ ଚକ୍ କରୁଥିବା ମୁଦ୍ରାକୁ ହାତରେ ଧରି ଯେଉଁ ଗର୍ବ ଆମେ ଅନୁଭବ କରୁଥିଲେ ତାକୁ କେବେ ବର୍ଣ୍ଣନା କରିପାରିବା ନାହିଁ। ଆମେ ସେ ପଇସାକୁ ପକେଟ୍ରେ ପୁରେଇକି ବାରମ୍ବାର ହାତ ମାରି ଚେକ୍ କରୁଥିଲେ ଯେ ପଇସା ଆମ ପାଖରେ ସୁରକ୍ଷିତ ଅଛି ନା ନାହିଁ। ଆଉ ସବୁଠୁ ବଡ଼ କଥା ହେଉଛି ସେ ଟଙ୍କାକୁ କେଉଁଠି ଏବଂ କେମିତି ଖର୍ଚ୍ଚ କରାଯିବ ତାର ଯୋଜନା କରିବାରେ ହିଁ ଆମର ଅଧା ସମୟ ଚାଲିଯାଉଥିଲା। ସେହି ଦିନଗୁଡ଼ିକ ସତରେ କେତେ ସରଳ, ନିଷ୍ପାପ ଆଉ ମନୋରଞ୍ଜନ ଭରା ଥିଲା, ଯାହା ଆଜି କେବଳ ସ୍ମୃତି ହିଁ ରହିଯାଇଛି। ଆପଣମାନେ ଅଛନ୍ତି ସୁରିଲା ଆଫ୍ଟରନୁନ୍ର ଏହି ସୁନ୍ଦର ସୁରିଲା ମୁହୂର୍ତ୍ତରେ। ମିଠା ମିଠା ଗୀତ ସହିତ କିଛି କଥା ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚାଉଛି ଆପଣଙ୍କ ରେନ୍ବୋ ସାଥୀ ନାରାୟଣ। ଆଉ ପୁରୁଣା ସ୍ମୃତିକୁ ପୁଣିଥରେ ତାଜା କରିବାକୁ ମୁଁ ଚେଷ୍ଟା କରୁଛି।

ସେଠି ଆପଣଙ୍କର ସେଇ ଯେଉଁ କୁହନ୍ତିନି ମାଟିର ଗୋଲକ, ଯେଉଁ ପଇସା ସଞ୍ଚୟ କରିବାର ବାକ୍ସ, ଆମେ କିଛି ମଧ୍ୟ ଅମୁଆ ବୋଲି କୁହନ୍ତି, ଆଉ ଅନେକ ଜାଗାରେ ସେମାନେ ଅଲଗା କିଛି କହୁଥିବେ, ତାମାନେ ପଇସା ସଞ୍ଚେଇବାର ଯେଉଁ କଏନ୍କୁ ଯେଉଁ ସଞ୍ଚୟ କରିକି ରଖାଯାଏ, ମାଟିର ଗୋଟେ ଗୋଲାକାର ଯେଉଁ ତିଆରି ହୋଇଥିବ, ବିଭିନ୍ନ ଯେଉଁ କୁହନ୍ତି ଆତରେ ତିଆରି ହୋଇଥିବ, ବାଇଗଣରେ ତିଆରି ହୋଇଥିବ, ବିଭିନ୍ନ ପ୍ରକାର ଫଳ ପନିପରିବାର ସେପ୍କୁ ନେଇକି ତାକୁ ତିଆରି କରାଯାଇଥାଏ, ସେସବୁ କଥା ମନେ ଅଛି ତ ଆପଣଙ୍କର? ପକେଟ୍ ମନି ମିଳିବା ମାତ୍ରେ ତାକୁ ସଙ୍ଗେ ସଙ୍ଗେ ଖର୍ଚ୍ଚ ନ କରିକି ସେ ଛୋଟ ମାଟି ଘଡ଼ି ଭିତରେ ଗଳେଇଦେବାର ଗୋଟେ ଅଲଗା ପ୍ରକାରର ସେତେବେଳେ ଆନନ୍ଦ ଥିଲା। ହଁ, ବର୍ତ୍ତମାନ ବି କେହି କେହି ସେଇଟା କରୁଥିବେ, କିନ୍ତୁ ଲାଗୁନି ଯେଉଁଟା ପୂର୍ବରୁ, ମାନେ ସେତେବେଳେ ଜମାନରେ ଆମ ଛୋଟବେଳରେ ଯେମିତି ଭାବରେ ଆମେ କରୁଥିଲେ, ବର୍ତ୍ତମାନ ହୁଏତ ସେତିକି ପରିମାଣରେ କେହି କରୁନାହାନ୍ତି। ଯାହା ବି ହେଉ, ସେଥିରେ ଗୋଟେ ଅଲଗା ପ୍ରକାର ଆନନ୍ଦ ଥିଲା। ସେ ଗୋଲକକୁ କାନ ପାଖକୁ ନେଇକି ସେତେବେଳେ ହଲେଇବାକୁ ଅନେକ ସମୟରେ ମନ ହେଉଥିଲା, କେତେ ପରିମାଣରେ କେତେ କଏନ୍ ସେଥିରେ ଆମେ ଭର୍ତ୍ତି କରିଛନ୍ତି ସେଇଟା ଜାଣିବାକୁ, ଆଉ ତା ଭିତରୁ ଆସୁଥିବା ଯେଉଁ ଖଣ୍ ଖଣ୍ ଶବ୍ଦ, ଏଇଟା ଶୁଣିବା ସୁନିଶ୍ଚିତ ଭାବରେ ଦୁନିଆର ସବୁଠାରୁ ମଧୁର ସଙ୍ଗୀତ ଆମ ପାଇଁ ଥିଲା। ଆମେ ଭାବୁଥିଲେ ଯେ ଏଇ ଗୋଲକ ଦିନେ ପୁରିଯିବ, ଆଉ ଆମେ ଆମର ସବୁଠାରୁ ପ୍ରିୟ ଜିନିଷ, ଯେମିତିକି ସେ ରଙ୍ଗୀନ ମାର୍ବଲ ହେଉ, ନୂଆ ବ୍ୟାଟ୍ ହେଉ, କିମ୍ବା କୌଣସି ସୁନ୍ଦର ଖେଳଣା ଆମେ କିଣିପାରିବୁ, ସେ ଛୋଟ ଛୋଟ ପଇସା ସଞ୍ଚୟ କରିବାର ଅଭ୍ୟାସ ଆମକୁ ଜୀବନର ଏକ ବଡ଼ ଶିକ୍ଷା ଦେଉଥିଲା, ଯାହା ଆଜିର ଡିଜିଟାଲ ଜମାନାରେ କେଉଁଠି ନା କେଉଁଠି ହଜିଯାଇଛି।

ସେତେବେଳେ ସେହି ପକେଟ୍ ମନିର ପ୍ରକୃତ ବ୍ୟବହାର ହେଉଥିଲା ସ୍କୁଲ ଗେଟ୍ ବାହାରେ ଥିବା ଛୋଟ ଛୋଟ ଦୋକାନଗୁଡ଼ିକରେ। ମନେ ପକାନ୍ତୁ ତ, ସେହି ଖଟାମିଠା କୋଳିର ଆଚାର, ରଙ୍ଗ ବେରଙ୍ଗର ଆଇସ୍କ୍ରିମ୍, ଜେଲି, ପାନପୋଷ ଚକୋଲେଟ୍ କିମ୍ବା ସେ ପାଞ୍ଚ ପଇସାର ପେପରମେଣ୍ଟ। ସ୍କୁଲ ଛୁଟି ହେବା ମାତ୍ରେ ସେହି ଦୋକାନୀ ଯେଉଁ ମାଉସୀ ଥାନ୍ତୁ କିମ୍ବା ମଉସା ମାମୁଁ, ଯିଏ ବି ତାଙ୍କର ଚାରିପାଖରେ ପିଲାମାନଙ୍କର ଯେଉଁ ଭିଡ଼ ଜମୁଥିଲା ସେଇଟା ଦେଖିବା ଭଳି ଥିଲା। ନିଜ ପକେଟ୍ରୁ ସେହି ଲୋଚା ଖୋଚା ଭାଙ୍ଗି ଯାଇଥିବା ନୋଟ୍ ବା କଏନ୍ ବାହାର କରିକି ଗର୍ବର ସହିତ ତାଙ୍କୁ ଦେବା ଏବଂ ତା ବଦଳରେ ସେ ମନପସନ୍ଦର ଜିନିଷ ପାଇବା ସତେ ଯେମିତି କୌଣସି ଯୁଦ୍ଧ ଜିତିବା ସହିତ ସମାନ ଥିଲା। ସେ ଜିନିଷଗୁଡ଼ିକର ସ୍ୱାଦ ଆଜିର କୌଣସି ବଡ଼ ରେଷ୍ଟୁରାଣ୍ଟର ଦାମୀ ଖାଦ୍ୟରେ ବି ମିଳିବା ଅସମ୍ଭବ। ସେ ଛୋଟ ଆନନ୍ଦ ହିଁ ପିଲାଦିନକୁ ସ୍ପେଶାଲ ବନାଉଥିଲା। ନା କ'ଣ କହୁଛନ୍ତି, ମନେ ପଡ଼ୁଛି ନା ଆପଣଙ୍କର ସେ ପୁରୁଣା ସ୍ମୃତି, ପୁରୁଣା କଥା? ହଁ, ସୁରିଲ ଆଫ୍ଟରନୁନ୍ରେ ଆପଣମାନଙ୍କ ପାଇଁ ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ନେଇ ଆସିଛି ସେହି ସ୍ମୃତିର କିଛି କିଛି ଝଲକକୁ। ତେବେ ମନେ ପକାନ୍ତୁ ଆଉ କିଛି କିଛି ଗୀତରେ ମଧ୍ୟ ଭିଜୁଥାନ୍ତୁ। ଷ୍ଟେ ଟ୍ୟୁନ୍ଡ।

ପକେଟ୍ ମନିକୁ ନେଇକି ଆଉ ଗୋଟିଏ ମଜାଦାର କଥା ହେଉଛି ଫ୍ରେଣ୍ଡସ୍, ପକେଟ୍ ମନି ପାଇବା ପାଇଁ ଆମକୁ ସେତେବେଳେ ଘରେ କେତେ ପ୍ରକାରର କାମ ଆଉ ଚେଷ୍ଟା କରିବାକୁ ପଡ଼ୁଥିଲା, କେତେବେଳେ ପରୀକ୍ଷାରେ ଭଲ ମାର୍କ ଆଣିବାର ପ୍ରତିଶ୍ରୁତି ଦେବାକୁ ପଡ଼ୁଥିଲା, ତ କେତେବେଳେ ବାବାଙ୍କର କୌଣସି ଛୋଟ ମୋଟ କାମ କରିଦେବାକୁ ପଡ଼ୁଥିଲା, ଯେମିତିକି ବଜାରରୁ ପରିବା ଆଣିଦେବା, ବଜାରରୁ ଫେରିବା ପରେ ଯାହା ପଇସା ବଳୁଥିଲା ସେତେବେଳେ ବାପା କହୁଥିଲେ ଯା ଗୋଟିଏ ଟଙ୍କା ଏଥିରୁ ରଖିନେ, ସେତେବେଳେ ମନ ଭିତରେ ଯେଉଁ ଖୁସିର ଲହରୀ ଖେଳି ଯାଉଥିଲା ସେଇଟା ଶବ୍ଦରେ ପ୍ରକାଶ କରିହେବନି। ସେ ପଇସା ପାଇଁ ଆମେ ମାଙ୍କ ଆଗରେ କେତେ ଗେଲ ହେଉଥିଲୁ, ଆଉ ବାପାଙ୍କ ପକେଟ୍ ଉପରେ ନଜର ବି ରଖୁଥିଲୁ। ସେ ସମସ୍ତ ମିଠା ଦୁଷ୍ଟାମି ଆଉ ବାହାନା ଗୁଡ଼ିକ ଆଜି ବି ଆଜି ଯେତେବେଳେ ମନେ ପଡ଼େ ଆଖିରେ ଲୁହ ଆଉ ଓଠରେ ହସ ଏକାଠି ହୋଇ ଚାଲିଆସେ।

ମାନେ ଜାରି ରଖିଛୁ। ଆଶା କରୁଛୁ ଏ ପ୍ରୟାସ ଆପଣଙ୍କ ହୃଦୟକୁ ଛୁଇଁଥିବ ଆଉ ସେ ପୁରୁଣା ଦିନର ସ୍ମୃତିରେ ଆପଣ ବି ହଜି ଯାଇଥିବେ। ତେବେ ଚାଲନ୍ତୁ ସୁରିଲା ଆଫ୍ଟରନୁନ୍ର ଏହି ସୁରିଲା ମୁହୂର୍ତ୍ତରେ ଶେଷରେ ଶୁଣିନେବା ଆଉ କିଛି ଗୀତ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସଦୀ ସମୟ ହେଇଛି ସୁରିଲା ଆପଣ ନନ୍କୁ ଏଡି ଶେଷ କରିବା ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ସନ୍ଧ୍ୟା ପାଞ୍ଚଟା ହେଡ୍ଲାଇନ୍ ସହିତ ମୁଁ ହରିହର ପଣ୍ଡା। ରାଜ୍ୟ ସରକାର କର୍ମଚାରୀଙ୍କର ମହଙ୍ଗା ଭତ୍ତାକୁ 2% ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଅନୁସାରେ ଏବେ କର୍ମଚାରୀମାନେ 58%ରୁ 60% ମହଙ୍ଗା ଭତ୍ତା ପାଇବେ। ଜାନୁଆରୀ ପହିଲାରୁ ପିଛିଲା ଭାବରେ ଏହା ଲାଗୁ ହେବ ଏବଂ ମେ ମାସର ଦରମାରେ ଏହା ମିଳିବ ବୋଲି ଘୋଷଣା କରାଯାଇଛି। ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026ର ପୁନଃ ପରୀକ୍ଷା ତାରିଖ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା 21 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ 4,250 କେନ୍ଦ୍ରରେ ଏହି ପରୀକ୍ଷା ହେବ। ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ କରାଯାଇଛି। ଆସନ୍ତା ବର୍ଷଠାରୁ ନିଟ୍ ୟୁଜି ପରୀକ୍ଷାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ପ୍ରଚଳିତ ଓଏମ୍ଆର୍ ପରୀକ୍ଷା ପଦ୍ଧତି ବଦଳରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ଆପଣାଇବାକୁ ଏନ୍ଟିଏ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ 3 ଟଙ୍କା ବୃଦ୍ଧି ହୋଇଛି। ଏହାଦ୍ୱାରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 113.64 ପଇସା ଏବଂ ଡିଜେଲ ଲିଟର ପିଛା 95.87 ପଇସା ହୋଇଛି। 6-ଦିନିଆ ୟୁଏଇ ଏବଂ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ଦିନରେ ଆବୁଧାବି ପହଞ୍ଚିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ବୁଝାମଣା ସ୍ୱାକ୍ଷର ହୋଇଛି। ଶକ୍ତି ଚୁକ୍ତି ଅନୁସାରେ ଭାରତର ରଣନୀତିକ ପେଟ୍ରୋଲ ଭଣ୍ଡାରଣ ଏବଂ ଏଲ୍ପିଜି ଯୋଗାଣ ଲାଗି ଦୁଇ ଦେଶ ରାଜି ହୋଇଛନ୍ତି। ବୁଝାମଣାପତ୍ର ଏନେଇ ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସଂଶୋଧନ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: 14 ବର୍ଷ। ଏବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସର ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
1: କଣ କ୍ୟାନ୍ସର ପାଇଁ ବି ଟୀକା ଅଛି?
0: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWIN ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ସଦିଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସ୍ୱାଗତ ଆପଣମାନଙ୍କୁ ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମକୁ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଟପିକ୍ ରହିଛି ଆଶା କରୁଛୁ ସେ ଟପିକ୍ ଉପରେ ଆପଣମାନେ ନିଶ୍ଚିତ ଭାବରେ ଆପଣଙ୍କ ମନର କଥା କହିବେ ଆଉ ଆପଣଙ୍କ ଅଞ୍ଚଳର କିଛି ସ୍ପେଶିଆଲ୍ ଜିନିଷ ସମ୍ପର୍କରେ କହିବେ ହଁ ତା ପୂର୍ବରୁ କହି ରଖୁଛି ଆଜିର ଟପିକ୍ ହେଉଛି ଯାହାକି ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ ଆପଣଙ୍କ ଅଞ୍ଚଳର ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ପାଖାପାଖି ଆଖପାଖରେ କିଛି ଖାସ୍ ଜିନିଷ ମିଳୁଥିବ ଯେଉଁଥିପାଇଁକି ଆପଣଙ୍କର ସେହି ଅଞ୍ଚଳ ବିଶେଷ କରି ପରିଚିତ ଲାଭ କରିଥିବ ତେଣୁ ସେ ସମ୍ପର୍କରେ ଆପଣ କହିପାରିବେ ଆପଣଙ୍କ ଅଞ୍ଚଳର କଥା ଆପଣଙ୍କର ସ୍ପେଶିଆଲ୍ ଜିନିଷ ସମ୍ପର୍କରେ କିଛି ଆମ ସହିତ ସେୟାର କରିପାରିବେ ଆମ ନମ୍ବର ହେଉଛି 06712303153 ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ର ପ୍ରଶ୍ନ ଆପଣଙ୍କ ପାଇଁ ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ ତ ପ୍ରସ୍ତୁତ ହୁଅନ୍ତୁ ଆମ ସହିତ ଯୋଡ଼ି ହୁଅନ୍ତୁ ନମ୍ବର ହେଉଛି 06712303153 ତ ଚାଲନ୍ତୁ ତା ଭିତରେ ଶୁଣି ଦେଉଛୁ ଆପଣଙ୍କୁ ଗୋଟେ ମିଠା ଗୀତ ଷ୍ଟେ ଟ୍ୟୁନ୍ଡ

0: ସବୁଠୁ ଫେମସ୍ ଜିନିଷ କ'ଣ? ଆପଣ ଏ ସମ୍ପର୍କରେ ଆପଣଙ୍କ ଅଞ୍ଚଳର କଥା କହିପାରିବେ, ଆପଣଙ୍କ ଫେମସ୍ ଜିନିଷ ସମ୍ପର୍କରେ କହିପାରିବେ। ଆମ ନମ୍ବର ହେଉଛି 0671230315। ବର୍ତ୍ତମାନ କିଏ ଅଛନ୍ତି ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ
1: ହ୍ୟାଲୋ, ଶୁଭ ଅପରାହ୍ନ ଭାଇ, ନମସ୍କାର।
0: ଶୁଭ ଅପରାହ୍ନ, ନମସ୍କାର, କିଏ କହୁଛନ୍ତି? ମୁନା ଭାଇ କହୁଛନ୍ତି, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ?
1: ଧନ୍ୟବାଦ ଭାଇ। ପ୍ରଥମେ ଆଜି ଆପଣ

0: ମୁନା ଭାଇ କହୁଛନ୍ତି, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଧନ୍ୟବାଦ ଭାଇ, ପ୍ରଥମେ ଆଜି ଆପଣ ସୁରିଲା ଆରମ୍ଭ କଲେ ବିଷୟ ନିଜ ବିଷୟ ଆଜି ଅନୁଚିନ୍ତା କଲେ ବହୁତ ଭଲ ଲାଗିଲା, ଆଉ ଯୋଉ ପକେଟ ମନି କଥା କହିଲେ ତାକୁ ଶୁଣି ବହୁତ ଭଲ ଲାଗିଲା, ଆଉ ବିଶେଷ କରି ପାପା କେତେ ଗୀତ ଷ୍ଟାର୍ଟିଂ କଲେ ଆଜି ମୋ ଚାରିଟା ପାଞ୍ଚଟା ପରେ ମନ ଖୁସି ହେଇଗଲା ଆପଣଙ୍କ ଗୀତ କଥାବାର୍ତ୍ତା ଶୁଣି ସବୁ।
0: ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଖୁସି ଲାଗିଛି, ଭଲ ଲାଗିଛି, ସେଇଟା ଆମ ପାଇଁ।
1: ଆପଣ କଥା କହିବା ସହିତ ବହୁତ ନିଆରା, ମୁଁ ଅପେକ୍ଷା କରିଥାଏ ଆପଣ କେତେବେଳେ ଆସିଲେ ମୁଁ ଶୁଣିଥାଏ, ଆଉ ଆଜି ଗୋଟେ ଶୁଭେଚ୍ଛା ଦେବି ଆମ ରେମ୍ବୋ ପରିବାର ବୟୋଜ୍ୟେଷ୍ଠ ବ୍ୟକ୍ତି ସମୀର ଖଟୁଆଙ୍କର ଆଜି ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ମାଶାଳା ତାଙ୍କୁ ଅଣ୍ଟ ଘୋଡ଼େଇ ରଖିଥାଉ।
0: ଏମ୍ ରେନ୍ବୋ ପରିବାର ତରଫରୁ ମଧ୍ୟ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା। କଣ କହିବେ ଆଜିର ଟପିକ ସମ୍ପର୍କରେ ମୁନା ଭାଇ କୁହନ୍ତୁ।
1: ଦେଖନ୍ତୁ ନାରାୟଣ ଭାଇ, ଆମ ଜଳସେନ ଜିଲ୍ଲା ତ ସାରା ପୃଥିବୀର ଫେମସ ଅଛି, କାରଣ ପାରାଦ୍ୱୀପ ଶୁଖୁଆ, ପାରାଦ୍ୱୀପ ବନ୍ଦର ଶୁଖୁଆ କଳା ସାରା ବିଶ୍ୱରେ ପ୍ରସିଦ୍ଧ, କାରଣ ସାରା ବିଶ୍ୱକୁ ଯାଉଛି ନା ସେଟା ବୋଧେ, କିନ୍ତୁ ସେଟା ସମୟ ଜାଣିଛନ୍ତି। କିନ୍ତୁ ଆଉ ଗୋଟେ କଥା କହିବି, ଆମ ଜଳସେନ ଜିଲ୍ଲାରେ ଡେଙ୍ଗାପଲ ଗୋଟେ ଜାଗା ଅଛି, ସେଠି ଗୋଟେ ମିଠା ଦହିବରା ମିଳେ, ଆମର ସେ ଜାଗାରେ ଯୋଉ ଏତେ ଫେମସ କିନ୍ତୁ କୋଉଠି ମିଳନି ସେ ଦହିବରା, ମିଠା ଦହିବରା।
0: ମୁଁ ବି ଖାଇଛି, ବହୁତ ବଢିଆ ଲାଗେ ମିଠା ଦହିବରା।
1: ଆପଣ ଆଉ କୋଉଠି ପାଇବେନି,
0: ବହୁତ ବଢିଆ, ବହୁତ ଟେଷ୍ଟି, ବହୁତ ଟେଷ୍ଟି। ଆଚ୍ଛା, ନିହାତି ନିହାତି, ଯୋଉମାନେ ଖାଇନାହାନ୍ତି ସେଠିକି ଯଦି ଯାଉଛନ୍ତି ତ ଖାଇବାକୁ ତ ମୁଁ ଆମେ କହିବୁନି ଯିବାକୁ।
1: ମାଙ୍କ ପାଖରେ ଗୋଟେ ଭୋଗ ହୁଏ ମଗଜ ଲଡୁ, ସେ ଏତେ ମନ୍ଦିର ବୋଲୁଛି, ଏତେ ଦେବାଦେବୀ ମନ୍ଦିର ବୋଲୁଛି, କିନ୍ତୁ ସେଭଳିଆ ଲଡୁ ମୁଁ କୋଉଠି ପାଇନି।
0: ଆଚ୍ଛା,
1: ଏତେ ଫେମସ ସେ ଜିନିଷ, ଏତେ ସୁନ୍ଦର ଲାଗେ।
0: ସେ ଲଡୁର ନାମ କଣ?
1: ମଗଜ ଲଡୁ,
0: ମଗଜ ଲଡୁ
1: ଗ୍ଲାସ ଭଳିଆ ଦେଖିବାକୁ,
0: ମଗଜ ମଗଜ ଲଡୁ ତ?
1: ଆଜ୍ଞା।
0: ଆଚ୍ଛା, ମଗଜରେ ସେଟା ତିଆରି ହେଇଥାଏ କି ନା? ନା, ସେମିତି
1: କୁହନ୍ତେ ମୁଁ ଏତେ ମନେ ନା, କାରଣ ବହୁତ ସାରା ଯାଉନି କି ତା ଖାଇନି, ଏତେ ସୁନ୍ଦର ଲାଗେ, ବହୁତ ବଢିଆ ଲାଗେ, ତା ଦେଖିବା ଟା ଭାରି ସୁନ୍ଦର ଲାଗେ, ତା ତିଆରି ଗୋଟେ ଗ୍ଲାସ ଭଳିଆ ତିଆରି
0: ହେଇଥିବ,
1: ସେ ଜିନିଷଟା ବହୁତ ଫେମସ ଆମର ଏଠି, ଯେକୌଣସି ଭକ୍ତ ଆସ ନା ତାକୁ ଆଗ ନେଇକି ଯିବେ।
0: ନିଶ୍ଚିତ ନିଶ୍ଚିତ, ମୁନା ଭାଇ ଯଦି ସୁଯୋଗ ସୁବିଧା ମିଳେ କେବେ ନିଶ୍ଚିତ ଭାବରେ ମଗଜ ଲଡୁ ଖାଇବୁ।
1: ଆସନ୍ତୁ, ବିଶ୍ୱାସ କରି ଆପଣଙ୍କ ତ ଯୋଉ ଏରିଆରେ ଆସିଛନ୍ତି ସେ ତ ଗଜା ଏକ ନା ପ୍ରସିଦ୍ଧ, ଆପଣଙ୍କ ଏରିଆରେ ସବୁ ପ୍ରସିଦ୍ଧ ଅଛି,
0: ବହୁତ ଜିନିଷ
1: ପାନ ମିନ ଧାନ ବାଲେଶ୍ୱର ହଉଛି ଏକ ନମ୍ବର,
0: ବହୁତ ବହୁତ ବହୁତ ପାଳୁ ଲଡୁ, ତା ସହିତ ଯୋଉ କ୍ଷୀରଚୋରା ଗୋପୀନାଥଙ୍କର ଯୋଉ ସେଟା ବହୁତ ବଢିଆ, ବହୁତ ଜିନିଷ ଅଛି ସବୁ। ସେଇଥିପାଇଁ ତ କୁହାଯାଏ ମାନେ ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତାହାର ବ୍ୟବହାର, ମାନେ ଆପଣ ଯେକୌଣସି ଜାଗାକୁ ଯିବେ ସେଠି କିଛି ଖାସ ଖାସିୟତ ନିଶ୍ଚିତ ଥିବ,
1: କିଛି ନା କିଛି ସ୍ପେଶାଲ ଜିନିଷ ଥାଏ, ଆମେ ସବୁଠି ସେ ଜିନିଷ ପାଇ, କିନ୍ତୁ ସେ ଜାଗାରେ ସେ ଜିନିଷ ତିଆରି ହେଉଛି ଅନ୍ୟ ଜାଗାରେ ହଉଛି, କିନ୍ତୁ ସେ ଜାଗା ସେଠି ତ ଗୋଟେ ବାସ୍ନାଟା ଅନ୍ୟ ଜାଗାରେ ପାଇବେନି।
0: ନିଶ୍ଚିତ ନିଶ୍ଚିତ, ଓକେ, ବହୁତ ଧନ୍ୟବାଦ ମୁନା ଭାଇ, ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ।
1: ଆପଣ ଏମିତି ସବୁବେଳେ ଆସିଥାନ୍ତେ, ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରନ୍ତୁ, ଆଉ ବିଶେଷ କରି ଚାରିଟାରେ ପାଞ୍ଚଟା ଯୋଉ ଆଲୋଚନା କରୁଛି ତାକୁ ମୋ ମନ ଟା ପୁରା ଖୁସି ହେଇଯାଉଛି।
0: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ,
1: ଶୁଣିଛନ୍ତି କେତେବେଳେ ମୁଁ ସମୟ ପଠାଇଛି ମୁଁ ଜାଣିପାରୁନି,
0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେଇଟା ଆମକୁ ବେଶୀ ଖୁସି ଲାଗୁଛି, ବହୁତ ଧନ୍ୟବାଦ ଆପଣଙ୍କୁ।
1: ରହୁଛି ଭାଇ, ନମସ୍କାର।
0: ନମସ୍କାର ସାଥୀ, ଆପଣ ବି କହିପାରିବେ ଆପଣଙ୍କ ଅଞ୍ଚଳର କଣ ସବୁଠୁ ଫେମସ ଜିନିଷ ଅଛି, ସେ ସମ୍ପର୍କରେ ଆପଣ ଗୋଟେ ମାନେ ଆପଣଙ୍କ ଅଞ୍ଚଳ ସମ୍ପର୍କରେ କହିପାରିବେ, ଆପଣଙ୍କର ଅଞ୍ଚଳର ସେ ଖାସ ଜିନିଷ ସମ୍ପର୍କରେ କହିପାରିବେ, ମାନେ ଏଫ୍ଏମ୍ ରେନ୍ବୋ ସହିତ ଆପଣ ସେୟାର କରିପାରିବେ। ନମ୍ବର ହେଉଛି 06 7 1 2 3 0 3 1 5 3। ଆଉ ଜଣେ କଲର୍ ଅଛନ୍ତି, ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି?
2: ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୁଁ ସନ୍ତୋଷ ବେହେରା, କଣ୍ଟୁଲ ଆଠଗଡ,
0: କଣ୍ଟିଲୋ ଆଠଗଡରୁ କହୁଛନ୍ତି? କଣ୍ଟୋଲ ତ ନୀଳମାଧବ ଅଛି, ଓକେ ଓକେ ଓକେ, ମାନେ ମତେ ଟିକେ ମାନେ କମ୍ ଶୁଭିଲା ସେଟା, ମାନେ ଟିକେ କଣ୍ଟୋଲ କଣ୍ଟୋଲ ନୁହଁ କି? ଆଚ୍ଛା, ମାନେ କାର୍ଯ୍ୟକ୍ରମକୁ ନିଶ୍ଚିତ ଭାବରେ ସ୍ୱାଗତ ଜଣେଇବୁ, କଣ କହିବେ ଆପଣଙ୍କ ଅଞ୍ଚଳରେ କଣ ସ୍ପେଶାଲ ଜିନିଷ ଅଛି, ଫେମସ ଜିନିଷ ଅଛି ଆମ ଟିକେ ଜଣେଇବେ।
2: ଫେମସ ଭାଇ, ଆମ ଏଇ ଅଞ୍ଚଳରେ ଆମରି ଗାଁର ଏବେ ବି 25 ପଇସାରେ ପିଆଜି ତିଆରି ହଉଛି, ଆମର ସେ କଇଁଆ ଛକ ଗୋଟେ ଅଛି ଦୋକାନ,
0: ଆଚ୍ଛା
2: ସମସ୍ତେ ଜାଣନ୍ତି ଏ ଅଞ୍ଚଳରେ କଇଁଆ ଛକ ଯୋଉ ଦୋକାନ ଦହିତାରି ବାବୁ, ତାଙ୍କ ଦୋକାନରେ 25 ପଇସାର ପିଆଜି ଏବେ ବି ମିଳୁଛି, ଲୋକ ବି ଆସିକି ସନ୍ଧ୍ୟା ହେଇଗଲେ ଭିଡ଼ ହୁଏ, ସକାଳେ ହୁଏନି,

0: ସନ୍ଧ୍ୟାବେଳେ ଭିଡ଼ ହୁଏ।
1: ପଚିଶ ପଇସାରେ ଏବେବି ପିଆଜି ମିଳୁଛି
0: ଆଜ୍ଞା?
1: ତାମାନେ ପଚିଶ ପଇସା ତ ଚଳୁନି, ତାମାନେ ହଁ ପଚିଶ ପଇସା ତ ଚଳୁନି, ଗୋଟେ ଟଙ୍କାରେ ଚାରୋଟି ମିଳୁଛି? କ୍ୟା ବାତ ହେ। ଆଚ୍ଛା ଆମକୁ ଟିକେ କହିଲେ, ପିଆଜି ବହୁତ ଜାଗାରେ ପିଆଜି ଯୋଉଠି ହୁଏ ସାଧାରଣତଃ ଡାଲିରେ, ମାନେ ଡାଲିରେ ସେଟାକୁ କରି କୁହାଯାଏ ପିଆଜି ବୋଲି, ଆଉ ତାକୁ ଛଣା ହେଇକି, କିନ୍ତୁ ପିଆଜ ପଡିକି ହଉଥିବା ସେ ପିଆଜି ହଉଛି ଆପଣ ସେଇଠି?
0: ହଁ ପିଆଜ ପାଇଁ ପଡୁଛି, କିନ୍ତୁ ସେ ଆଗରୁ ଯୋଉ ଖେସାରି କହନ୍ତି ଚଣାଟାକୁ, ତାକୁ ଡାଲି କରିକି କରାଯାଏ, ସେଇଟା ତ ବନ୍ଦ ହେଇଯାଇଛି, ଡାଲିରେ ତିଆରି କରୁଛନ୍ତି ଆଉ। ପିଆଜ ପଡୁଛି ଆଉ, କିନ୍ତୁ ଡାଲିରେ କରୁଛନ୍ତି ପିଆଜି,
1: ଡାଲିରେ ପିଆଜି କରାହଉଛି। କିନ୍ତୁ ପିଆଜି ଆପଣ ଖାଇଛନ୍ତି? ପିଆଜ ମାନେ ପିଆଜରେ କେବଳ ତିଆରି ହବ ପିଆଜି? ପିଆଜ ଆଉ
0: ଖାଲି ପିଆଜରେ
1: ବାସନ ବେସନ ସରି, ପିଆଜି ଆଉ ପିଆଜ ଆଉ ବେସନରେ ତିଆରି ହେଇଥିବ ପିଆଜି ଖାଇଛନ୍ତି ଆପଣ?
0: ହଁ
1: ସେଇଟା ବହୁତ ଭଲ ଲାଗେନି? ହଁ ଏଇଟା ବି ଭଲ ଲାଗେ, ବହୁତ ଜାଗା ବହୁତ ସ୍ଥାନରେ ବଢିଆ କରିକି ଡାଲିରେ କରନ୍ତି ପିଆଜି। ହଁ ତାହେଲେ ଆପଣଙ୍କ ଅଞ୍ଚଳରେ ଟଙ୍କାଟିରେ ଚାରୋଟି ପିଆଜି ମିଳୁଛି ଏପର୍ଯ୍ୟନ୍ତ, ନୁହଁ କି? ତାମାନେ କମ ପଇସାରେ ପେଟେ ଖାଇ ହବ। ଆଚ୍ଛା ପିଆଜି ସହିତ ଆଉ କଣ ମିଳୁଛି, ମାନେ ଯେମିତିକି ଆଳୁ କଷା କିମ୍ବା ମଟର ତରକାରୀ, ଏମିତି କଣ ମିଳୁଛି ତା ସହିତ?
0: ମଟର ତରକାରୀ ଦିଆଯାଏ, ଆଉ ଗୋଟେ ଦିଆଯାଏ
1: ସେଇଭଳିଆ
0: ଆଉ ଟିକେ, ଆଉ କଣ ସବୁ ମିଶେଇକି କରିଥାନ୍ତି ଆଉ, ତା ସାଙ୍ଗେ ଦିଅନ୍ତି ଲଗେଇ ଲଗେଇ ଖାଇବାକୁ, ଟିକେ ରାଗ ରାଗ ହେଇଥାଏ ସେ ଉଠିଯାଏ ଆଉ,
1: ଖଟା ଖଟା ଲାଗୁଥିବ, ଟିକେ ତେନ୍ତୁଳି ପଡିଥିବ ତା ଭିତରେ,
0: ଖଟା ରାଗ ଏମିତି ଆଉ।
1: ବହୁତ ବଢିଆ ବହୁତ ବଢିଆ, ଆପଣଙ୍କ ଅଞ୍ଚଳରେ ଏତେ ସୁନ୍ଦର କଥା କହିଲେ, ଟଙ୍କାଟେରେ ଆପଣଙ୍କର ଚାରିଟି ପିଆଜି ମିଳୁଛି ସେଇଟା ବହୁତ ବଡ କଥା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ନିଶ୍ଚିତ ନିଶ୍ଚିତ ନିଶ୍ଚିତ ନିଶ୍ଚିତ, ବହୁତ ଧନ୍ୟବାଦ ଆପଣଙ୍କୁ। ନିଶ୍ଚିତ ସେପଟେ ଯଦି ଆମେ କେବେ ଯାଉ ଭବିଷ୍ୟତରେ ଆପଣଙ୍କ ଅଞ୍ଚଳର ସେ ଯୋଉ ପିଆଜି ଆମେ ଖାଇବୁ ନିଶ୍ଚିତ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ। ନମସ୍କାର ସତୀ, ଆପଣ ବି କହିପାରିବେ ଆପଣଙ୍କ ଅଞ୍ଚଳର ବିଶେଷ କିଛି ଖାଦ୍ୟ, ବିଶେଷ କିଛି କଥା, ସେ ସମ୍ପର୍କରେ ସେ ସ୍ପେଶାଲ ଜିନିଷ କ'ଣ ଆପଣଙ୍କ ଅଞ୍ଚଳରେ ଅଛି, ଫେମସ୍ ଜିନିଷ କ'ଣ ଯୋଉଠି ଯୋଉଟାକୁ ଲୋକମାନେ ଖାଇବା ପାଇଁ ବା ଆଣିବା ପାଇଁ ଆପଣଙ୍କ ଅଞ୍ଚଳକୁ ଯାଆନ୍ତି, ସ୍ୱତନ୍ତ୍ର ଗୋଟେ ପରିଚିତି ମଧ୍ୟ ଆପଣଙ୍କ ଅଞ୍ଚଳର ଅଛି, ସେ ସମ୍ପର୍କରେ ଆପଣ କହିପାରିବେ। ନମ୍ବର ହେଉଛି 06712303153। ଆଉ ଜଣେ କଲର୍ ଅଛନ୍ତି, ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ, କିଏ କହୁଛନ୍ତି?
2: ମନ ମୋର ନାଚି ଯାଏ, ପାଦ ମୋର ଝୁମି ଯାଏ, ଯେବେ ତୋ ଆଖିରେ ମୋ ଆଖି ମିଶି ଯାଏ, ତୋ ଆଖିରେ ରହିଛି ଏମିତି ଯାଦୁ ମାଦକତା, ଯାହା ଭରି ଦିଏ, ଯାହା କରିଦିଏ ମତେ ଆନମନା ଭାବ ପ୍ରବଣତା, ସେଇ ଭାବ ପ୍ରବଣତା, ସେଇ ଭାବ ପ୍ରବଣତା କାନେ ମୋର ଚୁପି ଚୁପି କହିଲା, ତୁ ମୋର ନୀଳ ନୟନା, ତୁ ମୋର ଆଖିର ତାରା, ତୁ ବିନା କିଛି ଭଲ ଲାଗେ ନା, ଆଖିକୁ ନିଦ ଆସେ ନା, କେମିତି ବଞ୍ଚିବି ଏକା ଏକା ସାଥୀ ତୁ ମୋ ବିନା। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
1: ଚନ୍ଦ୍ରକାନ୍ତ
2: ଆଜ୍ଞା,
1: ଏତେ ସୁନ୍ଦର କବିତା କାହା ପାଇଁ?
2: ଏଇଟା କେବଳ ରେନ୍ବୋ ଚିଟ୍ଚାଟ୍ ପାଇଁ ଆଉ,
1: ପୁରା ଦିଲଖୁସ ହେଇଗଲା, ଏତେ ସୁନ୍ଦର କବିତା ଲେଖିଛନ୍ତି। କେତେବେଳେ ଲେଖିଲେ, ମାନେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ନା ଏଇଠି ବସୁ ବସୁ ଆପଣ ସେଠି କୋଉ କୋଉ କହିଥିଲେ ନା ଆଗରୁ ଲେଖିଥିଲେ ପୂର୍ବରୁ?
2: ପ୍ରାୟ ଯୋଉଟାକୁ ଟିକେ ମାନେ ଯେକୌଣସି ସାଧାରଣତଃ ଟପିକ ଯୋଉ ରହିବ ସେ ଟପିକ ଉପରେ ଯଦି କହିବ ସେ ଟପିକ ଉପରେ ବି କବିତା ଲେଖିପାରେ।
1: ବହୁତ ବଢିଆ ବହୁତ ବଢିଆ, କବିତା ତ ଲେଖନ୍ତି ଆମେ ଜାଣିଛୁ, କିନ୍ତୁ ଏତେ ସୁନ୍ଦର କବିତା ମାନେ ସାଙ୍ଗେ ସାଙ୍ଗେ କହିଦଉଛନ୍ତି, ମାନେ ସେଇଟା ବହୁତ ବଡ଼ କଥା।
2: ଆଜ୍ଞା ମୁଁ ତ କବିତା ଗଳ୍ପ ଲେଖେ ଆଉ, ଯୁବବାଣୀରେ ବି କେତେ ଥର ପଢିଛି, ଆପଣ ବି ଜାଣିଥିବେ।
1: ନିହାତି ନିହାତି, କଣ କହିବେ ଆଜିର ଟପିକ ସମ୍ପର୍କରେ, ଆପଣଙ୍କ ଅଞ୍ଚଳର ଖାସ ବା ଫେମସ ଜିନିଷ କଣ ଅଛି?
2: ଆମ ଏଠି ଫେମସ ହଉଛି ସବୁଠାରୁ ସଞ୍ଜବେଳେ ଆମର ଏଠି ବରା ଆଳୁ କଷା ଫେମସ, ଆଉ ସକାଳେ ହଉଛି ଆମର ଦହିବରା ଆଳୁଦମ, ଆଉ ସେଇଟା ବି ବହୁତ ଭିଡ଼ ହୁଏ, ଆଉ ଗୁପ୍ଚୁପ, ଏଇ ତିନିଟା ଆମର ପୁରା ଫେମସ, ଆଉ ଲୋକଙ୍କର ପୁରା ଲମ୍ବା ଲାଇନ ଲାଗିଥାଏ ଆଉ।
1: ନିଶ୍ଚିନ୍ତ କହିଲି କଟକ, ନୁହଁ କି?
2: ଆଜ୍ଞା।
1: ଆଉ କିଛି ଖାସ ଯୋଉଠିକି ମାନେ ଗୋଟେ ସ୍ୱତନ୍ତ୍ର ପରିଚୟ ଥିବ, ମାନେ କଣ ମାନେ ଯୋଉ ନିଶ୍ଚିନ୍ତ କହିଲି ଛକ ଗୋପପୁରରେ ହିଁ ଆପଣଙ୍କର ଏଇ ବରା ଦୋକାନ ସବୁ ଅଛି? ଭଲ
2: ଆଜ୍ଞା, ଗୁପ୍ଚୁପ ଦୋକାନ ବି କଲେଜ ଗୁଡା ଅଛି, ପଞ୍ଚାୟତ ପ୍ରହଲାଦ କଲେଜ, ସେଇ କଲେଜ ପାଖରେ ଆମର ଘରଠୁ ହାଫ୍ କିଲୋମିଟର ହବ, ସେଇଠି ଆମର ଗୁପ୍ଚୁପ ଜଣେ ଭାଇ ବିକନ୍ତି, ଆଉ ତା ଛଡ଼ା ଆମର ତା ପାଖରେ ଗୋଟେ ଦୋକାନ ଅଛି, ସେଠି ବରା ଆଳୁ କଷା ମଧ୍ୟ ସଞ୍ଜବେଳେ ହୁଏ, ସକାଳେ ମଧ୍ୟ ହୁଏ, ଆଉ ଦହିବରା ଆଳୁଦମ ମଧ୍ୟ ଆସିକି ଲୋକ ବିକନ୍ତି ଆଉ।

0: ଆପଣ ଖାଆନ୍ତି?
1: ଆଜ୍ଞା।
0: ସବୁବେଳେ ସନ୍ଧ୍ୟାବେଳେ କଣ ଯାଇକି ମାର୍କେଟକୁ ଯାଆନ୍ତି ଖାଇବା ପାଇଁ?
1: ନାଇଁ, ସନ୍ଧ୍ୟାବେଳକୁ ପ୍ରାୟ ଯାଏ ନା, ଯଦି କାମ ପଡ଼ିଥାଏ ଯାଏ, କିନ୍ତୁ ସକାଳବେଳେ ଟିକେ ମୁଁ ଯାଏ ବୁଲିବାକୁ ଯାଏ, ମର୍ଣ୍ଣିଂ ୱାକ୍ ଯାଏ। ତ ମର୍ଣ୍ଣିଂ ୱାକ୍ ସାରିକି ଯେତେବେଳେ ଫେରିକି ଆସିବି, ସେତେବେଳେ ମୁଁ ଟିକେ ଦହିବରା ଆଳୁଦମଟା ଖାଇଦେବି। ମତେ ଦହିବରା ଆଳୁଦମଟା ମୋର ଫେଭରେଟ୍ ହେଉଛି, ଦହିବରା ଆଳୁଦମ।
0: ଆଚ୍ଛା, ସକାଳର ଜଳଖିଆ ତାହେଲେ ସକାଳର ଜଳଖିଆ ତାହେଲେ ଦହିବରା ଆଳୁଦମରୁ ଆରମ୍ଭ ହୁଏ?
1: ଆଜ୍ଞା, ମତେ ଦହିବରା ଆଳୁଦମଟା ବହୁତ ଭଲ ଲାଗେ। ଆଉ ସେ ଯୋଉ ଦହିବରା ଆଳୁଦମ ଖାଇବ ଖାଇଲା ପରେ ଯୋଉ ଟିକେ ଦହି ପାଣି ଦିଅନ୍ତି, ସେଟା ପିଇଦେଲେ ଟିକେ ବହୁତ ବଢିଆ ଲାଗେ, ନିଦ ଆସିଯାଏ।
0: ବାଃ, ଆଉ ତ କିଛି କାମ କରିବାକୁ ଇଚ୍ଛା ହବନି ତାହେଲେ? କାମ ନ କରିବେ ଦବ କିଏ ତାହେଲେ? ବହୁତ ଧନ୍ୟବାଦ ଚନ୍ଦ୍ରକାନ୍ତ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲ, ବହୁତ ବଢିଆ କଥା କହିଲ, ନିଜ ଅଞ୍ଚଳର ବରା ପିଆଜିର କଥା କହିଲ, ଗୁପଚୁପର କଥା କହିଲ, ଆଉ ତା ସହିତ ଦହିବରା ଆଳୁଦମର କଥା କହିଲ। ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
1: ନମସ୍କାର
0: ସାଥୀ, ଆମେ ଓଡ଼ିଶାର ଯେକୌଣସି ବି କୋଣ ଅନୁକୋଣକୁ ଯିବା, ଆମେ ସେ ଜାଗାର କିଛି ନା କିଛି ଗୋଟେ ସ୍ୱତନ୍ତ୍ରତା ପାଇବା। ହଁ, ଆମେ ଯାହାକୁ ବି ପଚାରିବା, ଆମେ ଖାଦ୍ୟ ପାଖରୁ ଆରମ୍ଭ କରିକି କୌଣସି ଜିନିଷ ମାନେ ଖେଳଣା ହେଉ ବା କୌଣସି ପଦାର୍ଥ, ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ଭଲ ଉତ୍ତମ ପରିମାଣରେ ମିଳେ ବା ସେଠିକାର ସେଇ ଜିନିଷ ପାଇଁ ସେ ଜାଗା ପ୍ରସିଦ୍ଧି ଲାଭ କରିଥାଏ। ତେଣୁ ଆପଣଙ୍କ ଅଞ୍ଚଳର, ଆପଣ ତ ଅନେକ ଜାଗାରେ, ଆପଣ ଆମର ଯେଉଁ ଫ୍ରେଣ୍ଡସ୍ମାନେ ଅଛନ୍ତି ଏଫ୍ଏମ୍ ରେନ୍ବୋର ବିଭିନ୍ନ ସ୍ଥାନରୁ ଆସୁଛନ୍ତି, ବିଭିନ୍ନ ସ୍ଥାନରେ ସେମାନେ ରହୁଛନ୍ତି, ତେଣୁ ସେମାନଙ୍କ ଅଞ୍ଚଳର କିଛି ଖାସିୟତ ଥିବ, ବିଶେଷତ୍ୱ ଥିବ, ଆଉ ସେ ସମ୍ପର୍କରେ ଆପଣ ମଧ୍ୟ ଏଫ୍ଏମ୍ ରେନ୍ବୋ ସହିତ ଆପଣଙ୍କ ମନର କଥା ବା ଆପଣଙ୍କ ଅଞ୍ଚଳର କଥା ସେୟାର କରିପାରିବେ। ନମ୍ବର ହେଉଛି 06712303153। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ, ହ୍ୟାଲୋ, ହଁ ହ୍ୟାଲୋ, କିଏ କହୁଛନ୍ତି?
2: ଭାଇ ନମସ୍କାର, ମୁଁ ଭୁବନେଶ୍ୱର ଶହୀଦନଗରରୁ ବାସନ୍ତୀ କହୁଛି।
0: ବାସନ୍ତୀ କହୁଛନ୍ତି ଭୁବନେଶ୍ୱର ଶହୀଦନଗରରୁ?
2: ଆଜ୍ଞା।
0: କେମିତି ଅଛନ୍ତି?
2: ଭଲ ଅଛି ଭାଇ, ଟିକେ ରହିଲା ମୁଁ କହିଲେ କଟିଯିବ,
0: କିନ୍ତୁ ଆପଣଙ୍କର ଲକ୍ ବହୁତ ଭଲ ଅଛି, ଯାହା କଟି ଯାଇନି ତା ପୂର୍ବରୁ ମୁଁ ରିସିଭ୍ କରିନେଇଛି। କଣ କହିବେ ଆଜିର ଟପିକ ସମ୍ପର୍କରେ? ଆପଣ ତ ଭୁବନେଶ୍ୱରପୁର ରହୁଛନ୍ତି,
2: ଶହୀଦନଗର କଥା କହିଲେ ମୁଁ କହିବି ଆମର ଲିଙ୍ଗରାଜ ଲସି ଫେମସ ଅଛି ଏଠି ରୂପାଳୀ ଛକରେ, ଆଉ ଆଜିକାଲି ଯୋଉ ଫଣ୍ଡରେ ଅଖିଳ ଚାଟ ଫେମସ, ଆଉ ଆମର ବାଣୀଝାର ବସ୍ ଷ୍ଟାଣ୍ଡ ପାଖରେ ଦହିବରା ଆମର କଲ୍ୟାଣ ଜେଲସ୍ ପାଖରେ ଜଣେ ଭାଇ ବିକୁଛନ୍ତି, ସେଠି ଫେମସ। ସକାଳ 9ଟାରୁ ଦିନ ଗୋଟେ ଯାଙ୍କ ପରେ ସେଠି ପ୍ରବଳ ଭିଡ଼ ହୁଏ।
0: ନିଶ୍ଚିତ, ରାଜଧାନୀର କଥା ଯଦି ଆମେ କହିବା, ଗଳି କନ୍ଦିର ସବୁ ଜାଗାରେ କିଛି ସ୍ୱତନ୍ତ୍ରତା ରହିଛି। ଆପଣ
2: ତାଙ୍କର ପୁରା ଉଚ୍ଚ ମାନେ ଉଚ୍ଚ ନାଁ ଅଛି ତାଙ୍କର, ଆଉ ଆଇନ ପାଖରେ ଆମର ଭାଇ ଅଛି ଘର ପାଖରେ ଗେରୁ ପିଆଜି ଆଉ ଆଳୁଚପ ବରା,
0: ଆଚ୍ଛା,
2: ତାଙ୍କର ପୁରା ଫେମସ। ସିଏ ବୋଧେ ଦେଲେଣି 50 ବର୍ଷ ହେଲାଣି, ଆଉ ତାଙ୍କର ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ପୁରା ପ୍ରବଳ ଭିଡ଼, ତାଙ୍କର ପୁରା ଫେମସ ମାନେ 50 ବର୍ଷର।
0: ଆଚ୍ଛା, ଆପଣ ସବୁ ଏସବୁ ଜିନିଷ କେତେବେଳେ କେତେବେଳେ ଯାଆନ୍ତି ଖାଇବାକୁ ବା ଆଣିବାକୁ?
2: ଭାଇ ମୁଁ ତ ଏମିତି କହିବାକୁ ଗଲେ ଦହିବରା ଖାଏନି, ମୋତେ ଭଲ ପସନ୍ଦ ନୁହଁ। ଆଉ ଲସି ଯେତେବେଳେ ମନ ହୁଏ ତାହେଲେ ମୁଁ ସନ୍ଧ୍ୟା ଟାଇମ କି ଯେତେବେଳେ ରୂପାଲି ଆଡେ ବୁଲିବାକୁ ଯାଏ ତାହେଲେ ମୁଁ ଲସି ପିଇକି ଆସେ।
0: ଗୋଟେ ଗ୍ଲାସ କେତେ ଟଙ୍କା ପଡୁଛି
2: ଭାଇ? ବର୍ତ୍ତମାନ ଏବେ ରେଟ୍ ହେଇଗଲାଣି, ହାଫଟା ନଉଛି 70 ଟଙ୍କା, ଫୁଲଟା 120 ଟଙ୍କା।
0: ସେଥିରେ କଣ କଣ ପଡୁଛି? 70 ଟଙ୍କା ଯୋଉ
2: ସେତେବେଳେ ଯୋଉ ଖୁଆ ପଡୁଛି, ନଡିଆ ପଡୁଛି, ଆଉ ଦହି ପଡୁଛି, କାଜୁ କିସମିସ ପଡୁଛି।
0: ଆଚ୍ଛା, ସେଇଟା କଣ ଗରମ ଦିନ ଶୀତ ଦିନ ସବୁ ଦିନରେ ମିଳେ ନା କେବଳ ଗରମ ଦିନରେ ମିଳେ?
2: ନାଇଁ ନାଇଁ ଭାଇ, ସେଟା ତାର
0: 12 ମାସ ଯାକ ଲୋକମାନେ
2: ଦୁର୍ଗା ମଣ୍ଡପ ପଛ ପଟେ।
0: ଆଚ୍ଛା ଆଚ୍ଛା ଆଚ୍ଛା,
2: ସେଟା 12 ମାସ ଯାକ ତାଙ୍କର,
0: ତାମାନେ ଲୋକମାନଙ୍କର ଭିଡ଼ ସେଠି ଜମୁଥିବ ନୁହଁ କି?
2: ଆଜ୍ଞା,
0: ବହୁତ ବଢିଆ ବହୁତ ବଢିଆ।
2: କିନ୍ତୁ ଭାଇ ଯୋଉ ପିଆଜ ବରାଟା କହିଲି ସେଇଟା ଆମର ଡେଲି ରାତିକି ଆଣନ୍ତି, ଦୋକାନ ଆମର ବନ୍ଦ କରିସାରିଲା ପରେ ସବୁବେଳେ ସେଇଟା ଡେଲି ଆମର ଆସେ, କାହିଁକି ନା ଦିନେ ନ ଆସିଲେ ମୋ ପୁଅ କାନ୍ଦିବ।
0: ଆରେ ବାପରେ, ତାମାନେ
2: ଆଜ୍ଞା ତାର ପୁରା ବରା ଗୋଟେ ତମେ ବରା ଦିଅ ସେ ମନ ଖୁସି ହେଇଯିବ, କିନ୍ତୁ ତାପରେ ଡେଲି ଆସିବ,
0: କିନ୍ତୁ ସବୁବେଳେ
2: ନ ଆସି ତାକୁ ସେ କାନ୍ଦିବ।
0: କିନ୍ତୁ ସବୁବେଳେ ଖାଇବା ସେଇଟା ବି ଦେହ ପାଇଁ ଭଲ ନୁହଁ?
2: ଆଜ୍ଞା, ସେଇଟା ଆମେ ବୁଝୁଛୁ, କିନ୍ତୁ ସିଏ 21 ବର୍ଷ ବା 20 ବର୍ଷ ହେଲାଣି, କିନ୍ତୁ ତାର ଗୋଟେ ବରା ହିଁ ଦିନକୁ ଦରକାର, ଯଦି ସେ ନାଣ୍ଡି ତା ବାପା ସାଙ୍ଗେ ଯାଇକି କାହିଁକି ଆଇଲୁନି, ମୁଁ ଗୋଟେ ବରା ମତେ ଦେଲୁନି,
0: ମାନେ କିଛି ନହେଲେ ବି ଗୋଟିଏ ବରା ନିହାତି ଦରକାର ନୁହଁ କି?
2: ଯାହା ହଉ ଗୋଟେ ବରା ହଉ କି ଯାହା ହେଲେ ତାକୁ ଗୋଟେ ଆସିବ।
0: ବହୁତ ବଢିଆ ବହୁତ ବଢିଆ।

ଶହୀଦନଗର ଅଞ୍ଚଳର ଯେଉଁ ଯେଉଁ ସବୁ ଜାଗା ଅଛି ଆପଣ ସେ ସମ୍ପର୍କରେ କହିଲେ, କୋଉଠି କ'ଣ ଭଲ ଖାଦ୍ୟ ମିଳୁଛି ସେ କଥା ବି କହିଥିଲେ। ଯେଉଁ ଫ୍ରେଣ୍ଡସ୍ ମାନେ ଆପଣଙ୍କୁ ଶୁଣୁଥିବେ, ଏଫ୍ଏମ୍ ରେନ୍ବୋକୁ ଶୁଣୁଥିବେ, ନିଶ୍ଚିତ ଭାବରେ ସେମାନେ ଫିଲ୍ କରିସାରିଥିବେ, ଯେତେବେଳେ ବି ସେଇ ପାଖ ଦେଇକି ଯାଉଥିବେ ଆପଣଙ୍କ କଥା ସେମାନଙ୍କର ନିଶ୍ଚିତ ମନେ ପଡ଼ିବ। ବହୁତ ବହୁତ ଧନ୍ୟବାଦ ବାସନ୍ତୀ ମ୍ୟାଡାମ୍, ନମସ୍କାର। ସାଥି ଆଗକୁ ଆପଣମାନଙ୍କ ସହିତ ଚର୍ଚ୍ଚା ଜାରି ରହିବ। ଆଜି ହେଉଛି ଟପିକ୍ ରହିଛି ଆପଣମାନଙ୍କ ପାଇଁ, ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ, ଏ ସମ୍ପର୍କରେ ଆପଣଙ୍କ ଅଞ୍ଚଳର କଥା ଆପଣ କହିପାରିବେ ନମ୍ବର 0671230315 ଜରିଆରେ। ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣି ଦେଉଛୁ ଆଉ ଗୋଟେ ଗୀତ, ଷ୍ଟେ ଟ୍ୟୁନ୍ଡ।

0: ବନ୍ଧୁରେ ସ୍ୱାଗତ ଆପଣମାନଙ୍କୁ ଆଜିର ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମକୁ। ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ଟପିକ୍ ରହିଛି, ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ ଅଛି। ଏ ସମ୍ପର୍କରେ କହିବା ପାଇଁ ଆମ ସହିତ ଫୋନ୍ ଲାଇନ୍ରେ ଯୋଡ଼ି ହୋଇପାରିବେ, ଡାଏଲ୍ କରିପାରିବେ। ନମ୍ବର ହେଉଛି 06712303153। ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ମମତା କହୁଛନ୍ତି ନୂଆ ବଜାରରୁ। କେମିତି ଅଛନ୍ତି, ଭଲ ଅଛନ୍ତି? ଏକଦମ ବଢିଆ ଅଛି। ଆଚ୍ଛା, ଆପଣ ତ ନୂଆ ବଜାରରେ ରହୁଛନ୍ତି, ଆପଣଙ୍କ ନୂଆ ବଜାର ଅଞ୍ଚଳର କଣ ଖାସ ଅଛି?
1: ଆମର ଭାଇ ନୂଆ ବଜାରର ଖାସ ରହୁଛି ଗୁପଚୁପ, ଗଣସା ଗୁପଚୁପ। ଆମର ସେଇଟା ବହୁତ ଫେମସ, ମାନେ ନୂଆ ବଜାରର ଫେମସ ହଉଛି ଗଣସା ଗୁପଚୁପ, ଆଉ ଆମର ସେଇଟା ବହୁତ ଫେଭରେଟ।
0: ଆଚ୍ଛା ଆଚ୍ଛା ଆଚ୍ଛା, ସବୁବେଳେ ଖାଆନ୍ତି ଆପଣ?
1: ଆଜ୍ଞା ଭାଇ, ସବୁବେଳେ ନାଇଁ, କିନ୍ତୁ ଯେବେ ବି ଯାଉ ନୂଆ ବଜାର ତ ଗଣସା ଗୁପଚୁପଟା ଖାଇବାଟା ମସ୍ତ।
0: ଆରେ ବାହ, ବହୁତ ବଢିଆ, ବହୁତ ବଢିଆ।
1: ଆଜ୍ଞା ଭାଇ, ତାଙ୍କର ସ୍ପେଶାଲଟା ବହୁତ ଭଲ।
0: ଆଚ୍ଛା, ଆପଣଙ୍କ ନେଟିଭ ପ୍ଲେସ୍ କ'ଣ ସେଇଠି? ନୂଆଗାଁ, ମାନେ କଟକ ନୂଆଗାଁ ନା ଅଲଗା କୋଉଠି ଘର?
1: କଟକ ନୂଆ ବଜାର।
0: ହଁ, କଟକ ନୂଆ ବଜାର।
1: ଆଜ୍ଞା,
0: ଆପଣଙ୍କର ଜନ୍ମ ସେଇଠି?
1: ଆଜ୍ଞା, ଆମର ଜନ୍ମ ହଉଛି କଟକ ଶିଖରପୁରରେ।
0: ଆଚ୍ଛା,
1: ଜନ୍ମସ୍ଥାନ ତ ନୂଆ ବଜାରରେ, ଆମେ ଜାଗା କିଣି ଘର କରିକି ଅଛୁ।
0: ବହୁତ ବଢିଆ, ବହୁତ ବଢିଆ। FM ରେନ୍ବୋ ସହିତ ଯୋଡ଼ି ହେଲେ ମମତା, ବହୁତ ଭଲ ଲାଗିଲା, ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା ରହିଲି ଭାଇ, ନମସ୍କାର।
0: ନମସ୍କାର।

0: ନେକ୍ସଟ ଏସ୍ଏମ୍ଏସ୍ ଦେଖିବା, କ୍ଷମା କରିବେ, ନେକ୍ସଟ କଲର୍ ଦେଖିବା କିଏ ଅଛନ୍ତି ଆମ ସହିତ। ହ୍ୟାଲୋ
1: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ଭାଇ ମୁଁ କହୁଥିଲି ଆପଣଙ୍କର ଉତ୍ତରପୂର୍ବ କଲର୍ ରାଜେଶ ନାୟକ ଫ୍ରମ ଚତ୍ରିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ କେମିତି ଅଛନ୍ତି, ଭଲ ଅଛନ୍ତି?
1: ଭାଇ ମୁଁ ତ ପୁରା ଭୋବାଲ ଅଛି, ଖରାରେ ପୁରା ଗରମ ଗୁଳୁଗୁଳି ଯାହା ହଉଛି, ଅବସ୍ଥା ସଙ୍ଗୀନ। ତା ସାଙ୍ଗରେ ଆପଣ ବୋଲି ଭାବୁଛି ଆଉ।
0: ଭଲ, ନିଶ୍ଚିତ ବହୁତ ଭଲ ଅଛି। କଣ କହିବେ ଆଜିର ଟପିକ ସମ୍ପର୍କ, ମାନେ ଚର୍ଚିକା ଅଞ୍ଚଳରେ ସେଠି କଣ ମାନେ ଫେମସ ଜିନିଷ ଅଛି?
1: ଚର୍ଚିକା ବଜାର ଜଗତସିଂହପୁର, ମା ଚର୍ଚିକା ଠାକୁରାଣୀ ଅଛନ୍ତି ଆଉ ଡିସ୍କୋର ଜଗତସିଂହପୁରର। ଆଜ୍ଞା,
0: ମାନେ କଣ ଫେମସ ଜିନିଷ ଆମେ ପାଇପାରିବା ସେଠୁ,
1: ମାନେ ଜଗତସିଂହପୁରରେ?
0: ଆଜ୍ଞା, ଆପଣ ବିଶେଷ କରି ଆପଣଙ୍କ ଅଞ୍ଚଳରେ
1: ଜଗତସିଂହପୁରରେ ମୁଁ ଜାଣିବାର ଭିତରେ ଯାହା ହଉ, ଆମର ଏଇଟା ହଉଛି କଣ ବାଣୀକ୍ଷେତ୍ର କୁହାଯାଏ ଆମର। ଗୋଟେ କଥା ହଉଛି, ଦ୍ୱିତୀୟ କଥା ହଉଛି ମା ସାରଳାଙ୍କ ପୀଠ, ପ୍ରଭୁ ଗୋରଖନାଥଙ୍କ ପୀଠ ଆମ ଘରଠାରୁ ମାତ୍ର 7-8 କିଲୋମିଟର ଡିଷ୍ଟାନ୍ସରେ ଅଛି। ତା ସାଙ୍ଗରେ ପାରାଦୀପ ପୋର୍ଟ, ଓଡିଶାର ଗୋଟେ ବଡ ବନ୍ଦର, ବାଇ ଏୟାର 40-45 କିଲୋମିଟର, ବାଇ ରୁଟରେ 65-70 କିଲୋମିଟର ଭିତରେ ଅଛି। ବଙ୍ଗୋପସାଗର ତ ପୁରା ନିକଟରେ ପୁରା। ତା ସହିତ ବହୁତ ଜାଗା ଅଛି, ଶିଆଳି ବେଳାଭୂମି ଅଛି, ଧ୍ୟାନକୁଦ ପୀଠ ଅଛି, ଆଉ ଗୋଟେ ଅଛି ଆପଣଙ୍କର ଧଟଗଡ ଜଙ୍ଗଲ ଗୋଟେ ଅଛି, ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଜୀବଜନ୍ତୁ ସବୁ ରହିଛନ୍ତି।
0: ଆଚ୍ଛା ରାଜେଶ ଭାଇ, ବିଶେଷ କରି ମା ଚର୍ଚିକାଙ୍କ ପାଖରେ କଣ ପ୍ରସାଦ ହୁଏ?
1: ମା ଚର୍ଚିକାଙ୍କର ତ ପ୍ରତିଦିନ ଭାଇ ସନ୍ଧ୍ୟାରେ ଆଳତୀ ହୁଏ, ମର୍ଣ୍ଣିଂରେ ଆଳତୀ ହୁଏ, ଆଉ ଖେଚେଡି ଭୋଗ ହୁଏ, ହଳଦିଆ ଖେଚେଡି।
0: ଆଚ୍ଛା,
1: ତା ସହିତ ବିଭିନ୍ନ ଫଳମୂଳ, ବିଭିନ୍ନ ଯିଏ ଯାହାର ମାନସିକ ରହିଲା ସିଏ ଆସିବେ, ପୂଜା ଅର୍ଚ୍ଚନା କରିବେ, ଭୋଗରାଗ କରିବେ, ତାପରେ ବି ମାନେ ଯୋଉମାନେ ବି ବାଳ ପକାନ୍ତି ଛୋଟ ଛୋଟ ପିଲା ସେମାନେ ବି ଆସନ୍ତି। ଆଉ ଯୋଉ ଆମର ସେଠି

0: ନିର୍ବନ୍ଧ ବି ସବୁ ହୁଏ, ବାହାଘରିଆ ନିର୍ବନ୍ଧ ହୁଏ, ବ୍ରତଘର ହୁଏ, ବହୁତ କିଛି ଆଧ୍ୟାତ୍ମିକ ମାନେ କାର୍ଯ୍ୟ ସବୁ ହୁଏ ଆଉ।
1: ନିଶ୍ଚିତ ଭାବରେ ମା ଚର୍ଚିକାଙ୍କର ଯୋଉ କହିଲେଣି ସ୍ପେଶାଲ ଯୋଉ ହଳଦିଆ ଖିଚୁଡ଼ି, ସେଇଟା ନିଶ୍ଚିତ ଭାବରେ ଆପଣଙ୍କୁ ଗୋଟେ ସ୍ପେଶାଲ ଆପଣଙ୍କର ରହିବ ହେଲା।
0: ଆପଣଙ୍କର ମୋର ଏକା ନୁହଁ ଭାଇ, ବହୁତ ଭକ୍ତ ଆସନ୍ତି, ଯୋଉ ସମସ୍ତେ ପ୍ରସାଦ ପାଆନ୍ତି, ମାଙ୍କୁ ଦର୍ଶନ କରନ୍ତି। ବହୁତ ବଡ ମନ୍ଦିର, ବହୁତ ଆଗରୁ ତ ଛୋଟ ମନ୍ଦିର ଥିଲା, ବହୁତ ମାନେ ପାଖାପାଖି ମୁଁ ଭାବୁଛି 60-70 ଫୁଟ ହାଇଟ୍ର ଗୋଟେ ବଡ ମନ୍ଦିର ହେଇଛି, ତିନିଟା ମନ୍ଦିର। ଆଉ ତା ସାଙ୍ଗରେ ଡିଷ୍ଟ୍ରିକ୍ଟ କୋର୍ଟ, ଜଗତସିଂହପୁର ଜିଲ୍ଲାର ସବୁଯାକ କୋର୍ଟ ସାମ୍ନାରେ ଅଛି, ଯେ ପାଖାପାଖି 5-6 କୋଟି ଟଙ୍କା ଖର୍ଚ୍ଚରେ ପୁରା ହେଇଛି ନାଲି କୋଠା।
1: ଆଚ୍ଛା, ଆପଣଙ୍କ ଅଞ୍ଚଳରେ ମାନେ ଆପଣଙ୍କ ଆଖପାଖରେ ଭଲ ଖାଇବା ଜିନିଷ କଣ ମିଳେ?
0: ଆଖପାଖରେ ଭାଇ ଆମର ଏଠି ଫେମସ ହଉଛି ଭାଇ, ଆମର ଗୋଟେ ମାଷ୍ଟର କ୍ୟାଣ୍ଟିନ ଦୋସା,
1: ତେଣୁ
0: ଦୋସା ଖାଇବା ପାଇଁ ଲୋକ ଫେମସ ଏଠି ଅଛନ୍ତି। ଆଉ ତା ସାଙ୍ଗରେ ଭାଇ ମିଠା ଷ୍ଟିମ୍, ଆପଣଙ୍କର ପୋଡ଼, ଇଏ ତ ଫେମସ ସବୁ ରହିଛି, ମିଠା ଯେ ଆଇଟମ୍ ଭଲ ଅଛି। ଆଉ ତା ସାଙ୍ଗରେ ଭାଇ ଆଉ ଗୋଟେ ଜିନିଷ ମୁଁ ଦେଖୁଛି, ବହୁତ ଲୋକ ଛିଡା ହେଇକିରି ଖାଉଛନ୍ତି ଠେଲା ଗୁପ୍ଚୁପରେ, ମତେ ପସନ୍ଦ ହୁଏନି ସେସବୁ ଖାଇବାକୁ, କାରଣ ବାସି ପାଣି କୋଉ ଦିନର, ସେ ଯୋଉ ବଡ ମାଠିଆରେ ସୁରେଇରେ ଗଡୁଥିବ ଆମ୍ବିଳା ମାନେ ବାସି ସଡା ଆଳୁ, ତା ସାଙ୍ଗରେ ନଖ ପୁରା ବଡ ବଡ ବଢିଥିବ, ଅଳିଆ ଆବର୍ଜନା ହେଇଥିବ, ଭାଇ ଥରେ ଦେଖିଲେ ଘୃଣା ହବ, ସେ ଖାଇବାକୁ ଇଚ୍ଛା ହବନି।
1: ଓକେ, ବହୁତ ଧନ୍ୟବାଦ ରାଜେଶ ଭାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିଲେ, ଆପଣଙ୍କ ଅଞ୍ଚଳର କିଛି ସ୍ପେଶିଆଲ ଜିନିଷ ସମ୍ପର୍କରେ କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ତେଣୁ ଲାଷ୍ଟ ଟାଇମରେ ମୁଁ ଆପଣଙ୍କ ସହିତ କନେକ୍ଟ ହେଲି, ଆପଣଙ୍କୁ ମା ଶାଳା ଘଣ୍ଟ ଓଡ଼ିଥାନ୍ତି, ରହିଲି ଭାଇ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସାର୍ ଆପଣ ବି କହିପାରିବେ ଆପଣଙ୍କ ଅଞ୍ଚଳର କ'ଣ ସ୍ପେଶିଆଲ ଜିନିଷ, ଫେମସ୍ ଜିନିଷ ଅଛି, ସେ ସମ୍ପର୍କରେ ଫୋନ୍ ଉଠାନ୍ତୁ ଆଉ ଡାଏଲ୍ କରନ୍ତୁ 0671230315 ନମ୍ବରକୁ, ଆଉ ଏଫ୍ଏମ୍ ରେନ୍ବୋ ସହିତ ଆପଣମାନେ ଯୋଡ଼ି ହୋଇପାରିବେ। ଆଉ ଜଣେ କଲର୍ ଅଛନ୍ତି, ହ୍ୟାଲୋ
2: ସାର୍, ନମସ୍କାର। ନାରାୟଣ ସାର
1: ନମସ୍କାର, କିଏ କହୁଛନ୍ତି? ରାଜେନ୍ଦ୍ର ନନା କହୁଛନ୍ତି।
2: ଆଜ୍ଞା ଆଜ୍ଞା ସାର।
1: ରାଜେନ୍ଦ୍ର ନନା କୋଉଠୁ, ନୂଆ ଗାଁରୁ କହୁଛନ୍ତି? ନୂଆ ବଜାରରୁ?
2: ସ୍ୱାଗତ
1: ଜଣାଉଛୁ। ଆଉ ରାଜେନ୍ଦ୍ର ନା କଣ କହିବେ ଆପଣଙ୍କ ଅଞ୍ଚଳର, ଆପଣଙ୍କର ସେ ଯୋଉ ନୂଆଗାଁ ଅଞ୍ଚଳର ଫେମସ ଜିନିଷ କଣ ଅଛି?
2: ନୂଆଗାଁ ଅଞ୍ଚଳର ଫେମସ ଜିନିଷ କଣ, ଏଠି ରହିଲା ବଡ ଜିନିଷ ରହିଲା କଣ, ଏଠି କଟକ ମାନେ ଏଇଟା ତ କଟକର,
1: ଏଇଟା ତ କଟକ, ହଁ କଟକର ତ ବିଶେଷ କରି ଦହିବରା ଫେମସ,
2: କଟକ ଛାଡି ଦଉଛି। ନୂଆ ଜିନିଷ କଣ, ଏଠି ରହିଲା ବିରାଟ ବଡ ପାୱାର ପ୍ଲାଣ୍ଟ ରହିଲା
1: ଗୋଟା,
2: ସର୍କଲ ଜେଲ ରହିଲା ସେଠି।
1: ଆଚ୍ଛା,
2: ତାପରେ ସେଇଠି ରହିଲା ବିରାଟ ରାଜାଙ୍କ ରାଜବାଟୀ, ବିରାଟ ରାଜାଙ୍କ ରାଜବାଟୀ, ରାଜବାଟୀ ଦ୍ୱାପର ଯୁଗ ରାଜବାଟୀ, ବଡ ବଢିଆ ଜିନିଷଟା ଦେଇକିନା ଗୋଟେ ପାର୍କ, ସରକାର ଗୋଟା ପାର୍କ କରିଛନ୍ତି। କିନ୍ତୁ ବ୍ରିଟିଶ ସରକାର ଥିଲେ, ବ୍ରିଟିଶ ସରକାର ସେତେବେଳେ ତାଙ୍କର ସେଠି ଅଫିସ ଥିଲା, ତାଙ୍କର ଅଫିସର ମାନେ କାମ କରୁଥିଲା, ସେ ଯୋଉ ଭଙ୍ଗା ଘର ବି ଅଛି, ବ୍ରିଟିଶ ସରକାର ଭାରି ଚାଲାକିଆ କେମିତି ଘର କରିଥିଲା ସବୁ ଇଟାରେ। ଆଉ ଏଠି ବଡ ବଡ ମନ୍ଦିର ଅଛି, ଅଷ୍ଟଶମ୍ଭୁ ଠାକୁର ଏଠି ଅଛନ୍ତି 8ଟା। ଆଉ ସବୁଠୁ ବଡ ଜିନିଷ ରହିଲା ଆକାଶବାଣୀ, ଆପଣ ଯୋଉଠି ବସୁଛନ୍ତି ଏଇଟା ଗୋଟା ଐତିହାସିକ ଜିନିଷ, ଏଇଟା କଟକରେ ରହିଲା ଆମ ପାଖରେ। ଆଉ ବାରବାଟୀ ଇଏ ରହିଲା, ବାରବାଟୀ ଦୁର୍ଗ, ତାପରେ ଷ୍ଟାଡିୟମ ରହିଲା, ବଡ ବଡ ଜିନିଷ ସବୁ ରହିଲା ଏଇଠି ଆଉ କଣ।
1: ଆପଣଙ୍କ ଅଞ୍ଚଳର, ଆପଣଙ୍କ ଅଞ୍ଚଳ ଆପଣ ଯୋଉଠି ରହୁଛନ୍ତି ଆଖପାଖରେ,
2: ଏଗୁଡା ସେଇଟା କାଁ ଚଳୁଛି, ଏଇଟା କଟକ ସଦର ନିର୍ବାଚନ ମଣ୍ଡଳୀ?
1: ନାଇଁ ନାଇଁ ନାଇଁ, ଆପଣ ଯୋଉଠି ରହୁଛନ୍ତି ଇଏ ତ ଠିକ ଅଛି,
2: ମୁଁ ଯୋଉ ରହୁଛି ସେଇଟା ଏଇ ତିନିଟା ଜିନିଷ କହିଲି, ପାୱାର ପ୍ଲାଣ୍ଟ ବଡ ରହିଲା।
1: ନାଇଁ ନାଇଁ ଶୁଣନ୍ତୁ, ଆପଣ ପ୍ରଥମେ ଶୁଣନ୍ତୁ, ମୁଁ ଆପଣଙ୍କୁ କଣ କହିବାକୁ ଚାହୁଁଛି। ଆପଣ ଏତେ ସବୁ କଟକ କଥା କହିଲେ, ଆପଣ ବିଶେଷ କରି ଯୋଉ ନୂଆ ଗାଁରେ ରହୁଛନ୍ତି, ସେ ନୂଆ ଗାଁ ଅଞ୍ଚଳରେ ପାଖାପାଖିରେ ଆପଣଙ୍କର ସବୁଠୁ ବେଷ୍ଟ ଫୁଡ୍ ଆଇଟମ୍ କଣ ମିଳୁଛି, ଖାଦ୍ୟ କଣ?
2: ଖାଦ୍ୟ,
1: ହଁ କଣ ଖାଦ୍ୟ ମିଳୁଛି?
2: ନୂଆ ଗାଁରେ ଖାଦ୍ୟ ଆଇଟମ୍ କଣ, ଏଠି ଜମି ପୁଳା ଅଛି, ଜମି ଚାଷ ହୁଏ ଏଠି, ଧାନ ହୁଏ, ଆଉ କିଛି ଜମି ସେକଡ଼ରେ ଅଛି ମୁଗ ଆଉ ଆଳୁ ଫାଳୁ ହୁଏ।
1: ବହୁତ ବଢିଆ, ବହୁତ ବଢିଆ
2: ଅଛି, ଜମି ଅଛି ହୁଏ।
1: ଓକେ, ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା, କୁହନ୍ତୁ।
2: ସିଏ ଆଉ ଗୋଟା ମଠର ପ୍ରବଳ ଜାଗାରେ ବହୁତ ଗୁଡା ଗଛ ଅଛି, ଆମ୍ବ ଗଛ ପ୍ରବଳ ଅଛି, ସେଠି ଆମ୍ବ ହେଇଥାଉଛି, କାହାରି ନୁହଁ ଯେ ଯୋଉ ଲୋକ ପାଇବ ସେ ନେଇଯିବ ପ୍ରବଳ ଆମ୍ବ ଆମ୍ବ।
1: ଓକେ, ବର୍ତ୍ତମାନ ତ ଆମ୍ବ ପ୍ରଚୁର ମାତ୍ରାରେ ମିଳୁଥିବ, ଆମ୍ବ ତ ସମୟ,
2: ଆମ୍ବ ମାନେ ଯିଏ ପାଇବ ସିଏ ନବ।

0: ସେ ଗୋଟେ ବିରାଟ ବଡ ଜାଗାଟା ଆସିଛି ତାର କରିଛି ଯୋଉ ମଠ ଆଗରୁ କରିଥିଲା ଆଉ ସେ ଜିନିଷଟା ଆଉ ବହୁତ ଆମ୍ବ ଆମ୍ବ ଗଛ ଆଉ ପଣସ ଗଛ ବହୁତ ଯିବା ଅଛି ନ
1: ଓକେ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ ଆପଣଙ୍କର କଥା ରଖିଲେ ବହୁତ ଧନ୍ୟବାଦ ସାଥୀ ଆଗକୁ ଚର୍ଚ୍ଚା ଜାରି ରଖିବା ଆପଣ ବି କହିପାରିବେ ଆଜିର ଟପିକ୍ ସମ୍ପର୍କରେ ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ ନମ୍ବର ହେଉଛି 0671230315 ଏହି ନମ୍ବର ଜରିଆରେ ଆପଣ ଯୋଗାଯୋଗ କରିପାରିବେ ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛି ଆଉ କିଛି ମିଠା ଗୀତ ଷ୍ଟେ ଟ୍ୟୁନ୍ଡ

0: ସାବିତ୍ରୀ ମୋ ଅଫିସ ଯାଉଛି,
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ

0: ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ବନ୍ଧୁରେ ସ୍ୱାଗତ ସାଥୀ ଆପଣଙ୍କୁ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମକୁ ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ଟପିକ୍ ରହିଛି ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ। ନମ୍ବର ହେଉଛି 06712303153। ଏହି ନମ୍ବର ଜରିଆରେ ଆପଣମାନେ ଯୋଡ଼ି ହୋଇପାରିବେ ଏଫ୍ଏମ୍ ରେନ୍ବୋ ସହିତ, ଆଉ କହିପାରିବେ ଆପଣଙ୍କ ଅଞ୍ଚଳର କଥା। ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ କିଏ କହୁଛନ୍ତି?
1: ଭାଇ ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ଧନ୍ୟବାଦ।
0: କ'ଣ କହିବ ଆଜିର ଟପିକ୍ ସମ୍ପର୍କରେ?
1: ଆମର ତ ମାନେ ଏଠି ଆମ ଗାଁରେ ବହୁତ ମନ୍ଦିର ବି ଅଛି, ଶିବ ମନ୍ଦିର ଅଛି, ତାପରେ ଜଗନ୍ନାଥଙ୍କ ମନ୍ଦିର ଅଛି, ତାରିଣୀଙ୍କ ମନ୍ଦିର ଅଛି। ତାପରେ ଆମର ଏଠି ଖାଇବାରେ ଫେମସ ହଉଛି, ମାନେ ଆମର ଏଠି ଗୋଟେ ମିଳେ ବିରିରେ ହେଇଥିବ ମାନେ ଆଳୁଚପ, ତ ସେଇଟା ବହୁତ ବଢିଆ ଲାଗେ ଖାଇବା ପାଇଁ। ଆଉ ଅନ୍ୟ ଜାଗାରେ ଆମେ ବେସନରେ ଖାଇଛେ, ହେଲେ ସେଇଟା ବିରିରେ କରନ୍ତି। ଆଉ ଗୋଟେ ସେମିତି ଫୁଲୁରି ବନାନ୍ତି, ତ ସେଇ ଦିଟା ହଉଛି ଫେମସ ଆମ ଏଠି, ବହୁତ ଭଲ ଲାଗେ ଖାଇବା ପାଇଁ। ଆଉ ମୁଁ ତ ପୁରା ମନ ଖୁସି କରିକି ଖାଏ।
0: ଆଚ୍ଛା, ଯୋଉ ବିରିରେ ଯୋଉ ଆଳୁଚପ ହଉଛି, ଭିତରେ ଆଳୁର ପୁର ଦିଆଯାଉଥିବ ନୁହଁ କି? ତା ଉପରେ ବିରିରେ ଯୋଉ ଛଣା ହଉଥିବ ନୁହଁ କି?
1: ଆଜ୍ଞା, ଯେମିତି ମାନେ ବେସନ ଉପରଟା ଯେମିତି ବେସନ ହେଇଥାଏ, ସେଇଟା ବିରିରେ ହେଇଥାଏ।
0: ଆଚ୍ଛା, କେମିତି ଲାଗେ, ଭଲ ଲାଗେ?
1: ହଁ, ବହୁତ ବଢିଆ ଲାଗେ। ଆଉ ମୁଁ ତ ଖାଇବାକୁ ସେଇଟା ମତେ ଭଲ ଲାଗେ। ମୁଁ ଘରେ ବି ଆସିକି କହିଥିଲି, ତ ମୋ ମାମା ଘରେ ବି ବନେଇଥିଲା। ଆଉ ସେଇଟା ମାନେ ଯେମିତି ଦୋକାନରେ ଲାଗୁଥିଲା, ଟେଷ୍ଟ ତ ଟିକେ ଅଲଗା ଥିଲା, ହେଲେ ଖରାପ ହେଇନଥିଲା, ଭଲ ହେଇଥିଲା।
0: ଗୋଟେ ନୂଆ କଥା ଜାଣିବାକୁ ମିଳିଲା ସାଇ, ମାନେ ବିରିରେ ଆଳୁଚପ ହଉଛି, ବହୁତ ବଢିଆ। କେତେବେଳେ ଯଦି ସୁଯୋଗ ମିଳେ ଏ ପ୍ରକାର ଖାଦ୍ୟର ମଜା ନିଶ୍ଚିତ ଭାବରେ ଆମେ ନବୁ। ବହୁତ ବହୁତ ଧନ୍ୟବାଦ ସାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
1: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ନମସ୍କାର। ହଁ ସାଥୀ, ଆପଣ ଯେକୌଣସି ଜାଗାକୁ ଯିବେ, ଓଡ଼ିଶାର ଗଳିକନ୍ଦି, ଓଡ଼ିଶାର ଗଳିକନ୍ଦି ମାନେ ଆପଣ ବି ଦେଖନ୍ତୁ, ଯେଉଁ ଜାଗାରେ ବି ଆପଣ ରହୁଥିବେ, ସେ ଜାଗାର ଗଳିକନ୍ଦିରେ ବି ଗୋଟେ ଖାସ ପରିଚୟ ଥିବ ନିଶ୍ଚିତ ଆପଣଙ୍କ ପାଇଁ। ହୁଏତ ଦୁନିଆର ଲୋକମାନଙ୍କ ପାଇଁ ପରିଚୟ ନଥାଇପାରେ, କିନ୍ତୁ ଆପଣଙ୍କ ପାଇଁ ନିଶ୍ଚିତ ଥିବ। ସେ ସମ୍ପର୍କରେ ଆପଣ ମଧ୍ୟ କହିପାରିବେ, ଆପଣ କେଉଁଠି, ଆପଣଙ୍କ ଅଞ୍ଚଳର କେଉଁଠି ଭଲ ଖାଦ୍ୟ ମିଳେ, ଭଲ ଜିନିଷ ମିଳେ, ଭଲ ଖେଳଣା ମିଳେ, ଭଲ ପ୍ଲେସ୍ କେଉଁଠି ଅଛି, ଏସବୁ ସମ୍ପର୍କରେ ଆପଣ ମଧ୍ୟ ଆମ ସହିତ ସେୟାର କରିପାରିବେ। ଆପଣଙ୍କ ଅଞ୍ଚଳର କଥା ଆମ ସହିତ କହିପାରିବେ। ଆଉ କମ୍ ସମୟ ରହିଲା, ନମ୍ବର ହେଉଛି 06712303153। ଆଉ ଜଣେ କଲର୍ ଅଛନ୍ତି। ହ୍ୟାଲୋ, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
2: ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ ଭାଇ।
0: ପ୍ରଶାନ୍ତ କହୁଛନ୍ତି ରାଜହଂସ କଟକରୁ, ଆଜି କଣ କହିବେ ଟପିକ ସମ୍ପର୍କରେ?
2: ଭାଇ ଆପଣ ତ କାଲି ବି ବହୁତ ସୁନ୍ଦର ମାନେ ଏ ଯୋଉ ଟପିକ, ଆଜି ବି ସେଇ ଟାଇପର। ଭାଇ ବାସ୍ତବିକତା ଇଏ ହଉଛି ଯେ ଏସବୁ ଲୋକାଲ ଯୋଉ ଜିନିଷ ସବୁ ଅଛି, ତାର ଉତ୍ପତ୍ତି ହଉଛି ରାଗ ଗୋଲ୍ଡ ୟା ରୁଚି ଗୋଲ୍ଡ।
0: ଆଚ୍ଛା,
2: ହ୍ୟାଲୋ।
0: ହଁ ହଁ,
2: ଆଉ ରାଗ ଗୋଲ୍ଡ ଆଉ ରୁଚି ଗୋଲ୍ଡ ତେଲର ଆପଣ ଥଣ୍ଡା ପଣ ଦେଖିବେ କେତେ ମୋଟା। ଆଉ ତାକୁ ଖାଇସାରିଲା ପରେ ସେ ଯେତେବେଳେ ଗରମ ହବ, ପତଳା ହବ, ଆଉ ତା ଦ୍ଵାରା ଯୋଉ ଜିନିଷ ତିଆରି ହୁଏ ସିଏ ଶରୀରରେ କଣ ସୃଷ୍ଟି କରିବ?
0: ପ୍ରଶାନ୍ତ, ଆପଣ ସବୁବେଳେ ସବୁ କଥାକୁ ପୁରା ସିରିୟସଲି ନେଇଯାଉଛନ୍ତି ନୁହଁ କି? ଆପଣ ସବୁବେଳେ ସବୁ କଥାକୁ ସିରିୟସଲି ନେଇଯାଉଛନ୍ତି।
2: ବାସ୍ତବିକତା ଭାଇ ଛାଡ଼ନ୍ତୁ, ସିଆଡ଼ୁ ଭିତରକୁ ଯିବାନି, ଯେ ଆମ କଟକ ସହର ହଉଛି, ଗୋଟେ ମିନିଟ ଭାଇ, ଆମ କଟକ ସହର ହଉଛି, ଏଠି ଆପଣ 50 ଟଙ୍କାରେ ବି ଖାଇପାରିବେ ଏବଂ 500 ଟଙ୍କାରେ ବି ଖାଇପାରିବେ। ବେଶ କରିକି ଆମ କଟକ ସୁଇଷ୍ଟର ଯୋଉ ଅଛି, ସେଠିକାର ଗୋଟେ ପେଡା ସୃଷ୍ଟି ବିକ୍ରି ହୁଏ ଏବଂ ସେ ପେଡା ବହୁତ ସୁନ୍ଦର ଆଜ୍ଞା।
0: ଆଚ୍ଛା, ତାମାନେ ଆପଣଙ୍କୁ ମିଠା ବହୁତ ଭଲ ଲାଗିଲା ଜଣାପଡୁଛି ଏଥିରୁ,
2: ରାଇଟ?
0: ହଁ, ଆପଣଙ୍କୁ ଏଥିରୁ ଜଣାପଡୁଛି ମିଠା ବହୁତ ଭଲ ଲାଗେ।
2: ହଁ ଭାଇ, ମୁଁ ମିଠା ବହୁତ ପ୍ରିୟ, ଆଉ ଖାସ୍ କରି ଛେନାପୋଡ଼, କିନ୍ତୁ କଟକ

0: ସବୁ ଜିନିଷ ମତେ ବହୁତ ପସନ୍ଦ,
1: କିନ୍ତୁ ମିଠା ଅଧିକ ଖାଇଲେ ବି ଦେହ ଖରାପ ହବ, ଏକଥା ଆପଣ ଜାଣିଛନ୍ତି ତ ନା କଣ ପ୍ରଶାନ୍ତ ବାବୁ?
0: ଆଜ୍ଞା ଆଜ୍ଞା।
1: ଓକେ, ବହୁତ ବହୁତ ଧନ୍ୟବାଦ ଏଫଏମ୍ ରେନ୍ବୋ ସହିତ ଯୋଡ଼ିଥିବାରୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ନିଶ୍ଚିତ ରିଏଲିଟି ଶୁଣନ୍ତୁ, ରିଏଲିଟି ରିଏଲିଟି ଜାଗାରେ ଜୀବନର ଜୀବନର କଥା ଜୀବନ ନାଇଁ, ଆମେ ତାକୁ ତ ପ୍ରମୋଟ କରୁନାହୁଁ ନା, ଆମେ ସେସବୁ ଜିନିଷକୁ ପ୍ରମୋଟ କରୁନାହୁଁ, କିନ୍ତୁ ଆମେ ନିଜ ଅଞ୍ଚଳର ଫେମସ ଜିନିଷ ସମ୍ପର୍କରେ ଆମେ କହିପାରିବା। କିଛି ହଉ ନାହିଁ, ଆପଣ ଭାବିଲେ ବହୁତ, ନ ଭାବିଲେ କିଛି ନାହିଁ। ଓକେ, ବହୁତ ବହୁତ ଧନ୍ୟବାଦ, ତଥାପି ଟ୍ରାଏ କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ହଁ ସାଥୀ, ଆପଣମାନେ ବି କହିପାରିବେ ଆପଣଙ୍କର କଥା, ମାନେ ଆପଣଙ୍କ ଅଞ୍ଚଳର କଥା, ବେଶ ଖାସ ଖାସ ଜିନିଷର କଥା, ଖାସ କୌଣସି ବସ୍ତୁର କଥା, କୌଣସି ପ୍ଲେସ୍ର କଥା, ଯେଉଁଠି ଆପଣଙ୍କ ଅଞ୍ଚଳକୁ ଲୋକମାନେ ଯାଉଥିବେ ବା ଲୋକମାନେ ତାକୁ ପସନ୍ଦ କରୁଥିବେ, ଆପଣଙ୍କୁ ବେଶୀ ଭଲ ଲାଗୁଥିବ, ସେମିତି କ'ଣ ଅଛି ଆପଣଙ୍କ ଅଞ୍ଚଳର କିଛି ଖାସ ଜାଗା ବା ଖାଦ୍ୟ, ଏମିତି କ'ଣ ଅଛି ଆପଣ ମଧ୍ୟ ସେୟାର କରିପାରିବେ। ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ
2: ହ୍ୟାଲୋ ଭାଇ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ସୁନିତା ପୁଷ୍ଟି କଟକରୁ କହୁଛି। ଆଉ ଟପିକ ଉପରେ କହିବି, ଆମ ଗାଁର ଗୋଟେ ବାବୁ ଦୋକାନ ଅଛି, ମାନେ ସିଏ ବହୁତ ବଢିଆ ବେଡ଼ସପ୍ ବନାନ୍ତି। ଆଉ ଗୋଟେ ନିତିନ କୋଟ ପାଖରେ ଆମର ଯୋଉ ଅଛି କୈଳାସ ଦୋକାନ, ସିଏ ବି ବହୁତ ବଢିଆ ଲଡ଼ୁ ଆଉ ଜଲେବି, ତାଙ୍କର ଯେକୌଣସି ତରକାରୀ ବି ବହୁତ ବଢିଆ ମାନେ ଭଲ ବନାନ୍ତି। ଆଉ ସାଲେପୁରରୁ ତ ଆମର ବିକ୍ରମନନ୍ଦାଙ୍କର ରସଗୋଲା ତ ପୁରା ଡାକ କହିବାକୁ ଗଲେ ଫେମସ, ଆଉ ସେ ରସଗୋଲା ଯିଏ ବି ଖାଇଛି ମାନେ କେବେ ବି ଭୁଲି ପାରିନି।
1: ଆଚ୍ଛା ସୁନିତା, ଆପଣଙ୍କ ଘର କଣ ସାଲେପୁର?
2: ନାଇଁ, ଆମ ଗାଁ ହଉଛି ପାଖରେ ଗୋପପୁର ଗାଁ।
1: ନିଶ୍ଚିନ୍ତ କହିଲି, ଗୋପପୁର ପାଖରେ ନାଇଁ
2: ଆଜ୍ଞା,
1: ସେ ତ ସବୁ ପାଖାପାଖି
2: ଗାଁରେ ଯୋଉ ଆମର ଗୋଟେ ବାବୁ ଦୋକାନ ଅଛି ଶନି ଠାକୁରଙ୍କ ପାଖରେ, ଭଲ ବେଡ଼ଚପ୍ ବନାନ୍ତି। ବେଡ଼ଚପ୍ ମାନେ ଆମେ ସବୁ ଯାଉ ବେଡ଼ଚପ୍ ଆମେ ଦେଇ ପାରୁନି, ଆଉ ବେଡ଼ଚପ୍ ମୋର ଭାରି ପସନ୍ଦ।
1: ଓକେ, ବହୁତ ବହୁତ ଧନ୍ୟବାଦ ସୁନିତା, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କ ଅଞ୍ଚଳର କିଛି ସ୍ପେଶିଆଲ ଜିନିଷ ସମ୍ପର୍କରେ କହିଲେ। ସାଥୀ ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଆଉ ଗୋଟେ ଗୀତ, ଗୀତ ପରେ ଫେରିବା ଆଉ ଅଳ୍ପ କିଛି ଜଣ ଭାଇ ଭଉଣୀମାନଙ୍କ ସହିତ କଥା ହେବା। ତେବେ ସମୟ ହେଲାଣି ଆଉ ଗୋଟେ ଗୀତ ଆପଣମାନଙ୍କ ପାଇଁ।

0: ପୁଣିଥରେ ସ୍ୱାଗତ ଆପଣମାନଙ୍କୁ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମକୁ। ଆଜି ଟପିକ୍ ଆପଣମାନଙ୍କ ପାଇଁ ରହିଛି ଆପଣଙ୍କ ଅଞ୍ଚଳର ସବୁଠୁ ଫେମସ୍ ଜିନିଷ କ'ଣ। ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି? ପ୍ରେମଜୀ ଭାଇ କହୁଛନ୍ତି, ବହୁତ ଦିନ ପରେ କଲ୍ କରିଛନ୍ତି। କେମିତି ଅଛନ୍ତି ଭାଇ?
1: ବହୁତ ଭଲ ଅଛି, ବିନ୍ଦାସ ଅଛି।
0: ସବୁବେଳେ ଏମିତି ବିନ୍ଦାସ ରହିଥାନ୍ତୁ, ଆମେ ବି ବିନ୍ଦାସ ଅଛୁ। କଣ କହିବେ ଆଜିର ଟପିକ୍ ସମ୍ପର୍କରେ?
1: ଆପଣ କାଲି ଆସିଥିଲେ, ପହର ଦିନ ବି ଆସିଥିଲେ,
0: ନିହାତି
1: ବହୁତ ଦିନ ପରେ ଆସିଛନ୍ତି କିନ୍ତୁ ଆପଣ।
0: ନାଇଁ ନାଇଁ, ଆମେ ସବୁବେଳେ ଆସୁଛୁ, କିନ୍ତୁ ଆପଣ ହୁଏତ ଆମ ସମୟରେ ଉପଲବ୍ଧ ହେଇପାରୁନାହାନ୍ତି। ଆମେ ସବୁବେଳେ ଟାଇମ୍ ଟୁ ଟାଇମ୍ ଆସୁଛୁ। କଣ କହିବେ ଆଜିର ଟପିକ୍ ସମ୍ପର୍କରେ? ଆପଣଙ୍କ ଅଞ୍ଚଳ, ଆପଣଙ୍କ ସିରିଏଲ୍ ରହୁଛନ୍ତି, ଆପଣଙ୍କର ସେଇ ଅଞ୍ଚଳରେ କଣ ବେଶ ଭଲ ଲାଗେ ଆପଣଙ୍କୁ?
1: ବହୁତ ସୁନ୍ଦର ଟପିକ୍, ଯୋଉଟା କି ଶିକ୍ଷଣୀୟ।
0: ଥ୍ୟାଙ୍କ ୟୁ।
1: ଆମର ଟପିକ୍ ନ ଶୁଣି କିଛି ଭାଇ କଲ୍ କରୁଛନ୍ତି, ଦୁଃଖିତ, ଛାଡ଼ନ୍ତୁ, ସେସବୁ ବିଷୟରେ କହିବା କିଛି ଦରକାର ନାହିଁ। ଟପିକ୍ ବାହାରୁ ବେଶି କଥା କହୁଛନ୍ତି, ସେଥିପାଇଁ ଦୁଃଖ ଲାଗେ, ଶୁଣିବାକୁ ବେଳେ ବେଳେ ଇଚ୍ଛା ହୁଏନି। ଛାଡ଼ନ୍ତୁ, ମୋ ଘର ହଉଛି ଡମପଡା।
0: ଡମପଡା, ଓକେ।
1: ମୁଁ ରହୁଛି ସିଡ଼ିଏରେ, ଦୋକାନ କରିଛି, ମୋ ଘର ହଉଛି ଡମପଡା, ବାଙ୍କି ଡମପଡା। ଡମପଡାର ଅପୋଜିଟ୍ ସାଇଡ୍ ଅଂଶୁପା ବ୍ରିଜ୍ ଅଛି, ଆମର ଯୋଉ ସୁବର୍ଣ୍ଣପୁର ବ୍ରିଜ୍, ଅପୋଜିଟ୍ ସାଇଡ୍ରେ ଅଂଶୁପା ଅଛି। ଓଡିଶାର ସବୁଠୁ ବେଷ୍ଟ ପିକନିକ୍ ସ୍ଥଳ,
0: ପିକନିକ୍ ଆଉ
1: ହଁ ପିକନିକ୍ ସ୍ଥଳ ଅଂଶୁପା ଅଛି। ଅଂଶୁପା ଇଏ ମଧୁର ପାଣିର ହ୍ରଦ,
0: ଅଂଶୁପା ହ୍ରଦ।
1: ଆଉ ଚର୍ଚିକା ମନ୍ଦିର ମୋ ଘର ପାଖରୁ 8 କିଲୋମିଟର।
0: ଆରେ ବାହାରେ ପୁରା ଫେମସ ସ୍ପଟ ସବୁ ରହିଛି।
1: ଖୋର୍ଦ୍ଧାର ଗଡ ହଉଛି ମୋ ଘର ପାଖରୁ ଜମା 13-14 କିଲୋମିଟର।
0: ଆଜ୍ଞା,
1: ବାକି ଏଠି କଟକ ହଉଛି 20-22 କିଲୋମିଟର।
0: ଓକେ, ଇଏ ତ ଗଲା ବଢିଆ ବଢିଆ ପ୍ଲେସ ସମ୍ପର୍କରେ ଗଲା। ଆଉ ଯଦି
1: ମହାନଦୀ କୂଳରେ ଚର୍ଚିକାଙ୍କ ମନ୍ଦିର, ଯିଏ ଆମର ଭାରତ ପ୍ରସିଦ୍ଧ, ତା ମାଙ୍କ ପାଦ ଦେଶରେ ରେଣୁକା ନଦୀ ଅଛନ୍ତି, ସେ ମାଙ୍କର ପାଦ ଧୋଉଛନ୍ତି। ଆଉ ସେ ହଉଛି ପର୍ଶୁରାମଙ୍କର, ସେଇ ଯୋଉ ମା ଯୋଉ ପୂଜା କରୁଥିଲେ, ପର୍ଶୁରାମ ହିଁ ପୂଜା କରୁଥିଲେ ଚର୍ଚିକା ମାଙ୍କୁ, ପର୍ଶୁରାମ ଭଗବାନ ପୂଜା କରୁଥିଲେ ସେ ପାହାଡର, ପର୍ଶୁରାମ ପାହାଡ
0: କିମ୍ବଦନ୍ତି ମଧ୍ୟ ରହିଛି। ହଁ,
1: 3-4 କିଲୋମିଟର ଦୂରରେ ଗୋଟେ ଅଛି ମାମୁ ଭଣଜା ପାହାଡ।
0: ମାମୁ ଭଣଜା ପାହାଡ, ହଁ,
1: ବହୁତ ପୂର୍ବରୁ ସେମାନେ ସରକାର ତରଫରୁ ଇନଭେଷ୍ଟିଗେସନ ହେଇଥିଲା, ତା ତଳେ ଖଣିଜ ତୈଳ ଅଛି, ଏପର୍ଯ୍ୟନ୍ତ କିଛି ଡେଭଲପ କରିପାରିନାହାନ୍ତି।
0: ଓକେ, ଇଏ ତ ଗଲା ପ୍ରେମଜୀ ଭାଇ ଆପଣଙ୍କ ଅଞ୍ଚଳର ବେଷ୍ଟ ପ୍ଲେସ। ହଁ, ଏବେ ଖାଦ୍ୟକୁ ଆସନ୍ତୁ, କଣ କଣ ବେଶୀ ଆପଣଙ୍କ ଅଞ୍ଚଳରେ ଭଲ ଭଲ ମିଳେ? ଛେନାରେ ଖଇ ତିଆରି ହେଇଥିବ? ନାଇଁ,
1: ଛେନାରେ ଖଇ ହେଇଥିବ, ଚିନି ଦେଇକରି ଖଇ ହେଇଥିବ, ଯେମିତି ଆମର ଲିଆରେ ଖଇ ହୁଏ ସେଇ ଟାଇପ୍ର ଛେନାରେ ଖଇ ହେଇଥିବ, ଆଉ ତାଠୁ ବେଶୀ ଜିନିଷ ମୁଁ ଆଉ କିଛି ବାଙ୍କିରେ ପାଇନି।
0: ଓକେ, ବହୁତ ବହୁତ ଧନ୍ୟବାଦ ପ୍ରେମଜୀ ଭାଇ, ସମୟ ବି ଇସାର ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡିବ। ଆପଣ ଲାଷ୍ଟ କଲର ଥିଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ସାଥୀ। ଏଇ ଥିଲା ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର କାର୍ଯ୍ୟକ୍ରମ। ଆପଣମାନେ ସମସ୍ତେ ଭାଗ ନେଲେ, ବହୁତ ବଢିଆ କଥା କହିଲେ, ଆପଣଙ୍କ ଅଞ୍ଚଳର କଥା କହିଲେ, ଖାଦ୍ୟ କୋଉ କୋଉ ଅଞ୍ଚଳରେ କ'ଣ କ'ଣ ସବୁ ଖାଇବା ଜିନିଷ ମିଳେ ଭଲ ସେ କଥା କହିଲେ, ବେଷ୍ଟ ପ୍ଲେସ୍ ସମ୍ପର୍କରେ କହିଲେ, ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। କାର୍ଯ୍ୟକ୍ରମର ବିଦା ନେବା, ତେବେ ବର୍ତ୍ତମାନ ସମୟ ହେଇଛି ଆମର ଏଫ୍ଏମ୍ ନ୍ୟୁଜ୍ ହେଡ୍ଲାଇନ୍ସର, କିଛି ସମୟ ପରେ ଆପଣମାନେ ଶୁଣିପାରିବେ।

0: ମୁଖ୍ୟ ସମ୍ବାଦ ସନ୍ଧ୍ୟା 6ଟା ବେଳର ମୁଖ୍ୟ ସମ୍ବାଦ ସହିତ ମୁଁ ହରିହର ପଣ୍ଡା। ଏଣିକି ସପ୍ତାହକୁ ଦୁଇ ଦିନ ଭର୍ଚୁଆଲ ଶୁଣାଣି କରିବେ। ସୁପ୍ରିମକୋର୍ଟ ତେଲ ସଙ୍କଟକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ସୋମବାର ଏବଂ ଶୁକ୍ରବାର କୋର୍ଟ ଶୁଣାଣି ଭର୍ଚୁଆଲ ମୋଡ୍ରେ ହେବ, ଅନ୍ୟ ଦିନମାନଙ୍କରେ ହାଇବ୍ରିଡ୍ ମୋଡ୍ରେ ଶୁଣାଣି କରାଯିବ। ଜୁନ୍ 15 ସୁଦ୍ଧା ରାଜ୍ୟରେ ବଦଳି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ରାଜସ୍ୱ ବିଭାଗ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ଆଇଓସିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଣୁ ଏନେଇ ଆତଙ୍କିତ ହୋଇ ନ କିଣିବାକୁ ପରାମର୍ଶ ଦେଇଛନ୍ତି ଆଇଓସିଏଲ୍ର ସିଜିଏମ୍ କମଲ ସେଲ। ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026ର ପୁନଃ ପରୀକ୍ଷା ତାରିଖ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା 21 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ 4,250 କେନ୍ଦ୍ରରେ ଏହି ପରୀକ୍ଷା ହେବ। ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ବାତିଲ କରାଯାଇଛି। ଆସନ୍ତା ବର୍ଷଠାରୁ ନିଟ୍ ୟୁଜି ପରୀକ୍ଷାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ପ୍ରଚଳିତ ଓଏମ୍ଆର୍ ପରୀକ୍ଷା ପଦ୍ଧତି ବଦଳରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ଆପଣାଇବ ଏନ୍ଟିଏ। ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଦର 3 ଟଙ୍କା ବୃଦ୍ଧି ହୋଇଛି। ଏହାଦ୍ୱାରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 113.64 ଏବଂ ଡିଜେଲ ଲିଟର ପିଛା 95.87 ହୋଇଛି। ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଏଣିକି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମହଙ୍ଗା ଭତ୍ତା 58%-60% ପାଇବେ। ଜାନୁଆରୀ 1ରୁ ପିଛିଲା ଭାବରେ ଏହା ଲାଗୁ ହେବ। ମେ ମାସ ଦରମାରେ ମହଙ୍ଗା ଭତ୍ତା ଏକାସଙ୍ଗେ ମିଳିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ 26 ତାରିଖରେ ଭାରତ ଉପକୂଳ କେରଳ ଛୁଇଁବ, ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ବର୍ତ୍ତମାନ ପାଇଁ ହେଡ୍ଲାଇନ୍ସ ଏତିକି, ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: ଯହାଁ ଖବରେ ତୋଡ଼ି ମରୋଡ଼ି ନହିଁ ଜାତି।
2: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୁଲବାଲା ମେ हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
1: क्योंकि ये है देश का सबसे भरोसेमंद न्यूज चैनल डीडी न्यूज। केवल खबर, पूरी खबर।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 18ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟା ଆସର 7:25। ରାତି 8ଟାରେ ଶୁଣିବେ ଗୀତରେ ମିତରେ। ଅବଲା ସ୍କୃତି 9:15 ଏବଂ 10:00 ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀରାମ ଶ୍ରୀମଦ୍ ଭାଗବତର 37ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 17:10। ଏଥିରେ ବିଷୟ ରହିଛି କିଶୋରୀ କନ୍ୟାର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସଞ୍ଜୟ ସ୍ୱାଇଁ। ସକାଳ 17:25 ରହିଛି କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30। ସକାଳ 9 ଏବଂ ସନ୍ଧ୍ୟା 5:02 କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଯୋଗେ ନିଜର ମତ ସେୟାର କରିପାରିବେ। ଦିନ 10 ଏବଂ ରାତି 11 ରେନ୍ବୋ ଏସ୍ଏମ୍ଏସ୍।

କଳାକାର ଶୁଣିବେ ଦିନ ଏଗାରଟାରେ ଦିନ ଏଗାରଟା ବାଜି ତିରିଶ ମିନିଟ୍ରେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ ବାରଟାରେ ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ ଗୋଟାଏ ବାଜି ଦଶ ମିନିଟ୍ରେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ମୋ ଦେଶ ଅପରାହ୍ନ ତିନିଟାରେ।

ଅପରାହ୍ନ 4ଟାରେ ସୁରିଲା ଆଫ୍ଟରନୁନ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ ଅପରାହ୍ନ 4:50 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟା ଆସର ରାତି 7:25। ରାତି 8ଟାରେ ଶୁଣିପାରିବେ ଗୀତ ରିମିତରେ, ଏଥିରେ ଶୁଣିପାରିବେ ସୁପରହିଟ୍ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅବଲା ସ୍ମୃତି ରାତି 9:15 ଏବଂ ରାତି 10ଟାରେ ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 18ତମ ଭାଗ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। आदौ मुख्य वार्ताः।

0: ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
0: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ

0: ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ୍ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ୍ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1ରୁ ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ 1 ରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,03,323 ଜଣ ଭୋଟରଙ୍କୁ 2002 ମସିହାରେ ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି

0: ଗୋପାଳନ କହିଛନ୍ତି।
1: 1/7/2026 ହେଲା ଆମର କ୍ୱାଲିଫାଇଡ୍ ସେ ତାରିଖରେ ଯାହାର ଯୋଗ୍ୟତା ଅଛି ଯାହାର 18 ବୟସ କମ୍ପ୍ଲିଟ ହେଇଛି ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରି ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5 to 28/6 ଯାଏ ଘର ଘରକୁ ବିଏଲଓ ମାନେ ବୁଲିବେ, ଏନ୍ୟୁମରେସନ ଫର୍ମ ଦେବେ, ସେଟା ଫିଲ୍ଅପ୍ କରିକି ଆଣିବେ। ଶୀଘ୍ର ଆରମ୍ଭ ହେବ ମାନେ 20/5 ଆରମ୍ଭ ହୋଇଯିବ, 30/5 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳୀସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ ମାସ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ଭଲପୁର ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ରେ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।
3: यहां खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या

ମୁଖ୍ୟ ସମ୍ବାଦ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିବ ଏହି ଅଭିଯାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ ମେ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା ଆଜିଠାରୁ 3 ଟଙ୍କା ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର ଆସନ୍ତା 18 ତାରିଖ ଏବଂ 25 ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଏବଂ ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକିରେ ଶେଷ ହେଲା ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 8ଟାରେ

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ହଁ ସାଥୀ, ୱେଲକମ୍। ସାଥୀ, ଆଜି ହେଉଛି ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ ମାଧୁରୀ ଦୀକ୍ଷିତଙ୍କର ଜନ୍ମଦିନ। ମାଧୁରୀ ଦୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ଏପରି ଏକ ମୋଡ଼ ଦେଇଛନ୍ତି ଯେ ଯେଉଁଥିପାଇଁ ଆଜିର ଅଭିନେତ୍ରୀମାନେ ତାଙ୍କୁ ନିଜର ଆଦର୍ଶ ବୋଲି ଭାବନ୍ତି। 80-90 ଦଶନ୍ଧି ବେଳକୁ ଏହି ଅଭିନେତ୍ରୀ ଜଣକ ନିଜକୁ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ଅଭିନେତ୍ରୀ ଏବଂ ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ରୂପରେ ସ୍ଥାପିତ କରିଥିଲେ। ତାଙ୍କ ନୃତ୍ୟର ଯାଦୁ ଏପରି ଥିଲା ଯେ ସାରା ଭାରତରେ ସେ ପ୍ରିୟ ହୋଇଯାଇଥିଲେ। ତାଙ୍କର ଜନ୍ମଦିନରେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ଆମର ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ।

1967 ମସିହା ମେ ମାସ ଆଜିର ଦିନ ମାନେ 15 ତାରିଖରେ ମହାରାଷ୍ଟ୍ରର ମୁମ୍ବାଇଠାରେ ମାଧୁରୀ ଜନ୍ମ ନେଇଥିଲେ। ପିତା ଶଙ୍କର ଦୀକ୍ଷିତ ଏବଂ ମାତା ସ୍ନେହଲତା ଦୀକ୍ଷିତଙ୍କର ମାଧୁରୀ ଦୀକ୍ଷିତ ବହୁତ ଗେଲି ଥିଲେ। ତାଙ୍କର ଛୋଟବେଳୁ ଚିକିତ୍ସକ ହେବାର ଇଚ୍ଛା ଥିଲା ଏବଂ ତାଙ୍କର ବାପା ମା ମଧ୍ୟ ଚାହୁଁଥିଲେ ଏବଂ ସେଇଥିପାଇଁ ବୋଧେ ପରବର୍ତ୍ତୀ ସମୟରେ ତାଙ୍କ ଭାଗ୍ୟରେ ଶ୍ରୀରାମ ନେନେ ଯିଏକି ଜଣେ ଡକ୍ଟର ତାଙ୍କୁ ସାଥି ରୂପରେ ସେ ବାଛି ନେଇଥିଲେ। 2008 ମସିହାରେ ସେ ଭାରତ ସରକାରଙ୍କର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ହେଉଛି ଦେଡ଼ ଇସ୍କିଆ, ଗୁଲାବ ଗ୍ୟାଙ୍ଗ, ଇ ଜବାନୀ ହେ ଦିୱାନୀ, ବମ୍ବେ ଟକିଜ, ଆଜା ନଚଲେ, ଦେବଦାସ, ହମ୍ ତୁମାର ହେ ସନମ, ଇ ରାସ୍ତେ ହେ ପ୍ୟାର କା, ଲଜ୍ଜା, ଗଜଗାମିନୀ, ପୁକାର, ଆର୍ଜୁ, ଏମିତି ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ତାଙ୍କର ଜନ୍ମଦିନରେ ଆଉ ଥରେ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ।

ଓଡ଼ିଶାରେ ନଜର ପକାଇବା ପାଣିପାଗ ଉପରେ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବରର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 6-7 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନର ଯେଉଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ରେ ସର୍ବାଧିକ 23 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିଲା ଆଜିର ପାଣିପାଗର ସୂଚନା।

ବିଭାଗ ସୂଚନା ଜାରି କରାଯାଇଛି। ଆଗାମୀ 6-7 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନର ଯେଉଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ରେ ସର୍ବାଧିକ 23 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିଲା ଆଜିର ପାଣିପାଗର ସୂଚନା।

ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର, ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ, ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହ୍ୟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହ୍ୟାନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ ବୈଧ ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋହାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ୍ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି। ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ

0: এটি সংস্কৃত আজর ইভিনিং অপডেটস কু টুন করছন্তি 100.4 আকাশবাণী এফএম রেইনবো কটক দিল সে দিল তক সময় বর্তমান রাতে 17:15 হওয়া যাচ্ছি আমার পরবর্তী কার্যক্রম ওড়িয়ার সংবাদ শুনিপারে কিছুক্ষণ মধ্যে
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ହର୍ମୋଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ

0: ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ୍ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ର ଶାଖା ଉପ କମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୁଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଯୋ ହୋତା ହେ ୱା କିସି ଭି ଗୋଲା ବାରୁଦ କା ସବସେ ୟେ ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରୀ ଶେଲ୍ ହୋ ବମ୍ବ ହୋ ୟା କୋଇ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ୍ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनेशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଷ୍ଣନା କରି ଶ୍ରୀ ସିଂ କହିଛନ୍ତି କର୍ଣ୍ଣୁଲ୍ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନକ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପଭି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଟର୍ନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତାକ୍।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଆପଣଙ୍କ ଜୀବନକୁ ସାତ ରଙ୍ଗରେ ସଜେଇ ପାରିବ, ଗୀତ ଆଉ କଥା ମାଧ୍ୟମରେ। ଆଜି ଆମେ କଥା ହେବା ଆମର ଜୀବନଶୈଳୀ ସମ୍ପର୍କରେ। ଜୀବନଶୈଳୀ ଆମେ ଆଧୁନିକ ଯେଉଁ ଢାଞ୍ଚାରେ ଆମେ ବଞ୍ଚିଛନ୍ତି, ଆମେ ଏତେ ଗୁଡ଼ା ବ୍ୟସ୍ତବହୁଳ ଜୀବନକୁ ନେଇକି ଚାଲୁଛନ୍ତି, ତା ଭିତରେ ଆମ ଜୀବନଶୈଳୀକୁ ଠିକ୍ ଭାବରେ ଠିକ୍ ଢଙ୍ଗରେ ଆମେ ତାକୁ ମେଣ୍ଟେନ୍ କରିପାରୁନାହାନ୍ତି ବା ଜୀବନଶୈଳୀକୁ ଠିକ୍ ଭାବରେ ଆମେ ମାନିପାରୁନାହାନ୍ତି। କିନ୍ତୁ ପୁରାତନ ଜୀବନଶୈଳୀକୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି? ଆପଣଙ୍କର ଯେଉଁ ଘରେ ଥିବା ପୁରୁଣା ଲୋକମାନେ, ବାପା ହୁଅନ୍ତୁ, ଜେଜେବାପା ହୁଅନ୍ତୁ, ଏମାନଙ୍କୁ ଆପଣ ପଚାରିପାରିବେ ଯେ ସେମାନଙ୍କର ପୁରୁଣା ଜୀବନଶୈଳୀ କେମିତି ଥିଲା। ଆମେ ଯେଉଁ ଜୀବନଶୈଳୀ କଥା କହୁଛୁ, ଆମେ ବର୍ତ୍ତମାନ ଲେଟ୍ରେ ଶୋଉଛୁ ଆଉ ଲେଟ୍ରେ ଉଠୁଛେ, ସବୁଠୁ ବଡ଼ ଅସୁବିଧା ହେଉଛି ଏଇଠି। ଆମେ ଶାରୀରିକ କ୍ଷେତ୍ରରେ ବହୁତ ଗୁଡ଼ାଏ ସମସ୍ୟା ଗୁଡ଼ାକି ଆଣୁଛନ୍ତି, ନୁହଁ କି? ଆମର ପୁରାତନ ଜୀବନଶୈଳୀ ବର୍ତ୍ତମାନର ଜୀବନଶୈଳୀ ଠାରୁ କେତେ ଭଲ ବୋଲି ଭାବୁଛନ୍ତି? ବହୁତ ଭଲ ଆମେ କହିପାରିବା। ସମୟ ବଦଳିବା ସହିତ ଆମର ଯେଉଁ ରହିବା, ଚଳିବା ଏବଂ ଚିନ୍ତାଧାରାରେ ବହୁତ କିଛି ପରିବର୍ତ୍ତନ ଆସିଛି। ଆଜିର ଆଧୁନିକତା ଏବଂ ଚାକଚକ୍ୟ ଭରା ଦୁନିଆରେ ଆମେ ସବୁକିଛି ପାଇ ମଧ୍ୟ କେଉଁଠି ନା କେଉଁଠି ସେ ପୁରୁଣା ଦିନର ଶାନ୍ତିକୁ ହରାଇ ବସିଛୁ। ପୂର୍ବକାଳରେ ସେ ସରଳ ଜୀବନ, ସକାଳର ପକ୍ଷୀମାନଙ୍କର କାକଳି ଏବଂ ମନରେ ଥିବା ସନ୍ତୋଷ ଆଜିର ବ୍ୟସ୍ତବହୁଳ ଯାନ୍ତ୍ରିକ ଜୀବନରେ ଏକ ସ୍ୱପ୍ନ ପାଲଟିଛି। ସନ୍ଧ୍ୟା ହେଲେ ଆପଣ କ'ଣ କରନ୍ତି? ଯେତେବେଳେ ଛୋଟ ଥିଲେ, ତେଣୁ ସେମାନଙ୍କର ମାନେ ଆପଣଙ୍କର ବାପା ଅଜା ବା ଆମର ବାପା ଅଜା ସେମାନଙ୍କର ସମୟ କଥା ଆହୁରି ନିଆରା ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଆମେ ସନ୍ଧ୍ୟା ହେଲେ କ'ଣ ମାନେ କ'ଣ କରୁଛନ୍ତି ନିଜେ ବି ଜାଣିନାହାନ୍ତି, କେତେ କେତେ କାମ ଭିତରେ ନିଜକୁ ସବୁବେଳେ ବ୍ୟସ୍ତ ରଖୁଛନ୍ତି। ତେଣୁ ନିଜ ପାଇଁ ବି ଟିକେ ସମୟ ଦରକାର, ନିଜ ପାଇଁ ଟିକେ ଫୁରସତ ଦରକାର, ଯାହାଫଳରେ ଆପଣ ଭଲ କିଛି ଚିନ୍ତା କରିପାରିବେ। ତେବେ ସାଥି, ଆଗକୁ ଆପଣଙ୍କୁ ଏ ସମ୍ପର୍କରେ କିଛି କିଛି କଥା ଆପଣଙ୍କ ପାଖରେ ରଖିବି, କୁଆଡ଼େ ବି ଯାଆନ୍ତୁନି, ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଆଉ କିଛି ମିଠା କେତା ସହିତ।

ସେଥି ପୁରାତନ ଜୀବନଶୈଳୀର ସବୁଠୁ ବଡ଼ ବୈଶିଷ୍ଟ୍ୟ ଥିଲା ଆମର ମାନସିକ ଶାନ୍ତି ଆଉ ପାରିବାରିକ ସମ୍ପର୍କ। ସେତେବେଳେ ଲୋକମାନଙ୍କ ପାଖରେ ମୋବାଇଲ, ଇଣ୍ଟରନେଟ୍ କିମ୍ବା ସୋସିଆଲ ମିଡିଆ ନଥିଲା, କିନ୍ତୁ ପରସ୍ପର ପାଇଁ ପ୍ରଚୁର ସମୟ ଥିଲା। ସଞ୍ଜ ନହେଲେ ସାରା ପରିବାର ଏକାଠି ବସିକି ସୁଖଦୁଃଖ ବାଣ୍ଟୁଥିଲେ, ଜେଜେବାପା ଜେଜେମାଙ୍କ ପାଖରୁ ଗପ ଶୁଣୁଥିଲେ। ଗାଁ ମୁଣ୍ଡ ଭାଗବତ ଟୁଙ୍ଗି କିମ୍ବା ବରଗଛ ମୂଳରେ ଜମୁଥିଲା ସାଇଭାଇଙ୍କର ଆସର। ଆଜିର ମଣିଷ ପାଖରେ ସୁଖ ସୁବିଧା ସବୁ ଅଛି, ହେଲେ ସେ ଗୋଟିଏ ବନ୍ଦ କୋଠରୀ ଭିତରେ ସ୍ମାର୍ଟଫୋନ୍ ଧରିକି ଏକା ହେଇକି ବସିଛି, ଏକୁଟିଆ ଏକୁଟିଆ ଅନୁଭବ କରୁଛି। ପୂର୍ବରୁ ସେ ଆନ୍ତରିକତା, ପରସ୍ପରକୁ ସାହାଯ୍ୟ କରିବାର ମନୋଭାବ ଏବଂ ପର୍ବପର୍ବାଣୀରେ ସମସ୍ତଙ୍କ ସହିତ ମାନେ ଖୋଲାଖୋଲି ଭାବରେ ଯେଉଁ ମିଶିବାର ଯେଉଁ ଅନୁଭବ, ଆଜିର ଡିଜିଟାଲ ଦୁନିଆର ନକଲି ଲାଇକ୍ ଆଉ କମେଣ୍ଟ ଠାରୁ କାହିଁ କେତେ ଗୁଣରେ ଶ୍ରେଷ୍ଠ ଆଉ ନିଆରା ବୋଲି ଆମେ କହିପାରିବା। କଥା ହେଉଛି ଆମ ଜୀବନଶୈଳୀକୁ ଆମେ ଆହୁରି ସଙ୍କୁଚିତ କରିଦେଉଛନ୍ତି, ରୁଗ୍ଣ କରିଦେଉଛନ୍ତି। ଆମେ ନିଜ ଭିତରକୁ ଦେଖିବା ଦରକାର, ନିଜର ସୁସ୍ଥତାକୁ ଦେଖିବା ଦରକାର, ନିଜର ମାନସିକ ଶାନ୍ତିକୁ ଦେଖିବା ଦରକାର। ହଁ, ସେତେବେଳେ କୁହନ୍ତିନି ସନ୍ଧ୍ୟା ହେଲେ ରେଡ଼ିଓ ପାଖରେ ଟିଭି ପାଖରେ ସମସ୍ତେ ବସିଯାଉଥିଲେ, ଏକଜୁଟ ହୋଇକି ବସିବାର ଦେଖିବାର ଯେଉଁ ମଜା ସେଇଟା ବର୍ତ୍ତମାନ ନିଆରା। ବର୍ତ୍ତମାନ ସମସ୍ତେ ଏକା ଏକା ଭାବରେ ସମସ୍ତେ ରାସ୍ତା ଚାଲୁଛନ୍ତି। ତେଣୁ ନିଜ ଜୀବନଶୈଳୀକୁ ସୁଧାରିବାର ଅଛି, ନିଜ ଜୀବନଶୈଳୀକୁ ଆହୁରି ମଜବୁତ କରିବାର ଅଛି, ଯାହାଫଳରେ ଆପଣଙ୍କ ଭିତରେ ଗୋଟେ ଯେଉଁ କୁହନ୍ତିନି ଶାନ୍ତି ଆସିବ, ଏକଲାପଣ ଦୂରେଇ ଯିବ, ଲୋନଲିନେସ୍ ଦୂରେଇ ଯିବ, ଆଉ ଆପଣ ହାପି ହାପି ସବୁବେଳେ ଫିଲ୍ କରିବେ। ଆଉ ଯଦି ଆମେ ଆଉ ଗୋଟେ କଥା କହିବା, ଜୀବନଶୈଳୀ କଥା ଯଦି କହିବା, ବହୁତ ଶୀଘ୍ର ଶୋଇବା ଆଉ ବହୁତ ଶୀଘ୍ର ଉଠିବା, ଏହାଦ୍ୱାରା ବହୁତ ଗୁଡ଼ାଏ ସମସ୍ୟାର ସମାଧାନ ହୋଇଯିବ।

ପୁଣିଥରେ ସ୍ୱାଗତ ଆପଣମାନଙ୍କୁ ସାଥୀ ଆଜିର ସନ୍ଧ୍ୟା ଆସର କାର୍ଯ୍ୟକ୍ରମକୁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସାଥୀ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ ଦୃଷ୍ଟିରୁ ଯଦି ଆମେ କହିବା, ପୁରାତନ ସମୟର ଜୀବନଶୈଳୀ ଅମୃତ ସଦୃଶ ଥିଲା। ସେତେବେଳେ ଲୋକମାନେ ପ୍ରକୃତିର ସାନ୍ନିଧ୍ୟରେ ରହୁଥିଲେ, ବିଲର ଯେଉଁ ଜମିର ଶୁଦ୍ଧ ପନିପରିବା, ଘରର ଗାଈ କ୍ଷୀର ଏବଂ କୌଣସି କେମିକାଲ ନଥିବା ସାଧାରଣ ଖାଦ୍ୟ ହିଁ ସେମାନଙ୍କର ମୁଖ୍ୟ ଆହାର ଥିଲା। ସକାଳୁ ଶୀଘ୍ର ଉଠିବା ଏବଂ କଠିନ ପରିଶ୍ରମ କରିବା ଯୋଗୁଁ ସେମାନଙ୍କର ଶରୀର ନିରୋଗ ରହୁଥିଲା।

କିନ୍ତୁ ବର୍ତ୍ତମାନର ଜୀବନଶୈଳୀ ଆମକୁ ଫାଷ୍ଟଫୁଡ଼୍ ଏବଂ ପ୍ରୋସେସ୍ଡ୍ ଫୁଡ଼୍ ଆଡ଼କୁ ଟାଣି ନେଇଛି। ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଆଗରେ ବସି ରହିବା ଯୋଗୁଁ ମୋଟାପଣ, ମଧୁମେହ ଏବଂ ହୃଦ୍ରୋଗ ଭଳି ସମସ୍ୟା ଛୋଟ ପିଲାମାନଙ୍କୁ ମଧ୍ୟ ଗ୍ରାସ କରୁଛି। ପୁରୁଣା କାଳର ଶୁଦ୍ଧ ବାୟୁ ଏବଂ ପରିଶ୍ରମୀ ଜୀବନ, ଆଜିର କୃତ୍ରିମ ଏବଂ ଏ ଯେଉଁ ଏସି ପବନ, ଆମେ ଯେଉଁ କହୁଛନ୍ତି ଏସି ରୁମ୍ରେ ରହିବା, ଥଣ୍ଡା ପବନ ଖାଇବା ଏବଂ ଜିମ୍ ସଂସ୍କୃତିଠାରୁ ବହୁତ ଗୁଣରେ ଭଲ ଥିଲା। ଆମେ ଏକଥା କହିବାନି ଯେ ଏସିର ଆବଶ୍ୟକତା ନାହିଁ ବା ଏସି ଖରାପ ବା ଜିମ୍ର ଆବଶ୍ୟକତା ନାହିଁ ଜିମ୍ ଖରାପ, ଏକଥା ଆମେ କହିପାରିବାନି। କିନ୍ତୁ ସମୟ ସହିତ ଏସବୁର ତ ପରିବର୍ତ୍ତନ ଆସିବ, ଏସବୁ ନୂଆ ନୂଆ ଯେଉଁ ରୂପରେ ଆସିବ, ସବୁ ପରେ ବି ଆମର ଜୀବନଶୈଳୀକୁ ଠିକ୍ ଢଙ୍ଗରେ ପରିମାର୍ଜିତ ଭାବରେ ନେବାର ଆବଶ୍ୟକତା ଅଛି। ତେବେ ଯାଇ ଆମେ ସୁସ୍ଥ ଅନୁଭବ କରିପାରିବା, ସୁସ୍ଥ ରହିପାରିବା ଏବଂ ସୁସ୍ଥ ସମାଜ ଦିଗରେ ଆଉ ଦୁଇ ପାଦ ଆଗକୁ ଆମେ ବଢ଼ିପାରିବା।

ସାର୍ ଶେଷରେ ଏତିକି କୁହାଯାଇପାରେ ଯେ ପୁରାତନ ଜୀବନଶୈଳୀ ଆମକୁ ପ୍ରକୃତି ସହିତ ଯୋଡ଼ି ରଖୁଥିଲା। ସେତେବେଳେ ବିଶ୍ୱ ତାପନ କିମ୍ବା ପ୍ରଦୂଷଣର ଚିନ୍ତା ନଥିଲା। ଚାରିଆଡ଼େ ସବୁଜିମା ଭରି ରହିଥିଲା। ଆମର ପୂର୍ବପୁରୁଷମାନେ ସୀମିତ ସମ୍ବଳ ମଧ୍ୟରେ ଅତି ଆନନ୍ଦରେ ଜୀବନ ଅତିବାହିତ କରୁଥିଲେ, କାରଣ ସେମାନଙ୍କର ମନରେ ଲୋଭ ନଥିଲା, ବରଂ ସନ୍ତୋଷ ଥିଲା। ଆଧୁନିକତା ନାମରେ ଆମେ ଆଜି ପ୍ରକୃତିକୁ ଧ୍ୱଂସ କରିଚାଲିଛୁ ଏବଂ ନିଜକୁ ମାନସିକ ଚାପ ଆଡ଼କୁ ଠେଲି ଦେଉଛୁ। ଯଦିଓ ଆମ ଅତୀତକୁ ଆମେ ଅତୀତକୁ ସମ୍ପୂର୍ଣ୍ଣ ଫେରିପାରିବା ନାହିଁ, ତଥାପି ସେ ପୁରୁଣା ସରଳତା, ସୁସ୍ଥ ଖାଦ୍ୟପେୟ ଏବଂ ପାରସ୍ପରିକ ଭଲ ପାଇବାକୁ ଆମେ ଆଜିର ଜୀବନରେ ଆପଣାଇ ପାରିବା। ତେବେ ଆସନ୍ତୁ ସେ ପୁରୁଣା ଜୀବନଶୈଳୀର ଭଲ ଗୁଣ ସବୁକୁ ନେଇକି ଆମେ ବର୍ତ୍ତମାନକୁ ଆହୁରି ସୁନ୍ଦର କରିବା।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ହେବେ ଉପକୃତ। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ଅନୁଷ୍ଠିତ ହେବ ନିଟ୍ ୟୁଜି 2026 ପୁନଃ ପରୀକ୍ଷା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦସ୍ଥିତ ଏନ୍ଡିଆର୍ଏଫ୍ 8ମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡୁଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଦୂରତା ଥିବା ପ୍ରେମ କାହାଣୀରେ ସବୁଠାରୁ ବଡ଼ ଶକ୍ତି ହେଉଛି ବିଶ୍ୱାସ। ଯେତେବେଳେ ଦୁଇ ଜଣ ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଥାନ୍ତି, ସେତେବେଳେ ସେମାନଙ୍କ ସମ୍ପର୍କକୁ କେବଳ ଭରସା ହିଁ ବାନ୍ଧି ରଖିଥାଏ। ସନ୍ଦେହର କୌଣସି ସ୍ଥାନ ସେଠି ନଥାଏ। ଏ ଦୂରତା ହିଁ ପ୍ରମାଣ କରେ ଯେ ଆପଣଙ୍କ ପ୍ରେମ କେତେ ସ୍ୱଚ୍ଛ ଆଉ ମଜବୁତ। ଯେଉଁଠି ନିବିଡ଼ତା ଥାଏ ସେଠି ଦୂରତା କେବଳ ଏକ ସଂଖ୍ୟା ମାତ୍ର ହିଁ ରହିଯାଏ। ଦୁଇଟି ହୃଦୟର ଆତ୍ମିକ ସମ୍ପର୍କ ଆଗରେ ସାରା ଦୁନିଆର ଦୂରତା ହାର ମାନିବାକୁ ବାଧ୍ୟ ହୁଏ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଯେତେବେଳେ ସଞ୍ଜ ନଇଁଯାଏ ଆଉ ଚାରିଆଡ଼େ ନିରବତା ଛାଇ ହୋଇଯାଏ, ସେତେବେଳେ ଦୂରରେ ଥିବା ପ୍ରିୟଜନଙ୍କ କଥା ସବୁଠୁ ଅଧିକ ମନେ ପଡ଼େ। ରାତିର ଏହି ନିଛାଟିଆପଣ ପ୍ରେମର ଗଭୀରତାକୁ ଆହୁରି ବଢ଼ାଇ ଦିଏ। ଜହ୍ନକୁ ଯାଇ ପ୍ରିୟ ମଣିଷଟିକୁ ମନେ ପକାଇବା ଆଉ ଭାବିବା ଯେ ସେ ମଧ୍ୟ ବୋଧହୁଏ ଏହି ଜହ୍ନକୁ ଦେଖୁଥିବେ, ଏହା ଏକ ଅଦ୍ଭୁତ ଅନୁଭୂତି। ଏହି ରାତିଗୁଡ଼ିକ ଆମକୁ ଶିଖାନ୍ତି ଯେ ଦୂରତା କେବେ ବି ପ୍ରେମକୁ ଦୁର୍ବଳ କରେ ନାହିଁ, ବରଂ ଏହା ଆମ ଭାବନାକୁ ଆହୁରି ପବିତ୍ର ଆହୁରି ନିଷ୍ଠାପର କରି ଗଢ଼ି ତୋଳେ।

ଆଜିର ଏହି ଆଧୁନିକ ତଥା ଡିଜିଟାଲ ଯୁଗରେ ଦୂରତା ଯଦିଓ ରହିଛି, କିନ୍ତୁ ଯୋଗାଯୋଗର ମାଧ୍ୟମ ସେହି ଦୂରତାକୁ ଅନେକାଂଶରେ କମାଇ ପାରିଛି। ଭିଡ଼ିଓ କଲ୍ରେ ପ୍ରିୟଜନମାନଙ୍କର ଚେହେରା ଦେଖିବା ଆଉ ତାଙ୍କ ହସ ଶୁଣିବା ଦିନସାରାର କ୍ଳାନ୍ତିକୁ ଦୂର କରିଦିଏ। ପ୍ରଯୁକ୍ତି ବିଦ୍ୟା ଆମକୁ ପାଖକୁ ଆଣିଦେଇଛି ସତ, ହେଲେ ସେହି ସ୍ପର୍ଶର ଅଭାବ ସବୁବେଳେ ରହିଥାଏ। ତଥାପି ସ୍କ୍ରିନ୍ ଆରପାରିରେ ଥିବା ସେହି ଆଖି ଦୁଇଟିକୁ ଚାହିଁ ଯେଉଁ ସନ୍ତୋଷ ମିଳେ, ତା ଶବ୍ଦରେ ପ୍ରକାଶ କରିବା ଅସମ୍ଭବ। ସତେ ପ୍ରେମରେ ଦୂରତାର ସବୁଠାରୁ ସୁନ୍ଦର ଦିଗ ହେଉଛି ପୁନର୍ବାର ମିଳନର ସେହି ଆଶା, ଯେତେବେଳେ ଆମେ ଜାଣୁ ଯେ ଦିନେ ନା ଦିନେ ଏ ଦୂରତା ଶେଷ ହେବ ଆଉ

ଆମେ ପରସ୍ପର ସାଥୀ ହେବା, ସେହି ଆଶା ହିଁ ଜୀବନକୁ ଆଗକୁ ବଢ଼ିବାର ପ୍ରେରଣା ଦିଏ। ସେହିଦିନର ଆଲିଙ୍ଗନ ସବୁ ଦୁଃଖକୁ ସ୍ମୃତିରେ ପରିଣତ କରିଦିଏ। ସାଥୀ, ସମୟ ହେଉଛି ଆଜିର ଗୀତରେ ମିତ୍ର କାର୍ଯ୍ୟକ୍ରମକୁ ଏଇଠି ରଖିବା, କିନ୍ତୁ ତା ପୂର୍ବରୁ ଏ ମିଠା ଗୀତଟି ଆପଣମାନଙ୍କ ପାଖରେ ପହଞ୍ଚାଇ ଦେଉଛୁ।

ସେଥି ଆରମ୍ଭ କରିବା ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। କାର୍ଯ୍ୟକ୍ରମର ପ୍ରଥମ ଚଳଚ୍ଚିତ୍ର ଦିଲ୍ ତୋ ପାଗଲ ହେ ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସ୍ପେସ୍ କହିଛନ୍ତି ଦିଲ୍ଲୀପ ନାୟକ ପାରାଦୀପଗଡ଼ ପାରାଦୀପରୁ ଶୁଣିବାକୁ ଚାହିଁଛନ୍ତି ଦିଲ୍ଲୀ ଏକ ମନ୍ଦିର ମୁଭିର ଗୀତ ଗାଇଛନ୍ତି ମହମ୍ମଦ ରଫି ପରବର୍ତ୍ତୀ ଏସ୍ପେସ୍ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି କୋଲି ନମ୍ଘର ୱାନ୍ ଚଳଚ୍ଚିତ୍ରର ଗୀତ ଗୀତଟି ଗାଇଛନ୍ତି ପୂର୍ଣ୍ଣିମା ଏବଂ କୁମାର ସାନୁ ପହଞ୍ଚାଇ ଦେଉଛୁ ଆପଣମାନଙ୍କ ପାଖରେ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ସ୍ପିଚ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ଆର୍ସିପୁର ଦୁର୍ଗାପୁର ବାଙ୍କି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରାମ ତେରି ଗଙ୍ଗା ମେଲି ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସାଥୀ। ନେକ୍ସଟ ସ୍ପିଚ୍ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହର ପ୍ରଗତି କୁଟୀର ବାବା ତିଲକନଗର ସେକ୍ଟର 12 ସିଟି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମାସୁମ ଚଳଚ୍ଚିତ୍ରର ଗୀତ, ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର। ତେବେ ଆପଣମାନଙ୍କ ପାଖରେ ପହଞ୍ଚି ଦେଉଛୁ ଆପଣଙ୍କ ମନପସନ୍ଦର ଗୀତ, ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ।

ନେକ୍ସଟ ମିସ୍ କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ସଙ୍କତରାଜ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଆଧୁନିକ ଗୀତ ଶ୍ରୀକାନ୍ତ ଦାସଙ୍କ କଣ୍ଠରୁ। ନେକ୍ସଟ ମିସ୍ କରିଛନ୍ତି ନିର୍ମଳା ବେହେରା ସନ୍ତୋଷ ବେହେରା ଆଦ୍ୟାଶା କାନ୍ତୋଲ ଆଠଗଡ଼ରୁ ଆପଣଙ୍କୁ ଶୁଣିଦେଉଛୁ କୃଷ୍ଣ ସୁଦାମା କଥାଚିତ୍ରର ଗୀତଟି ଗାଇଛନ୍ତି ବାଣୀ ଜୟରାମ।

ଚାହିଁଛନ୍ତି ସୁଭା ଦାସଙ୍କ କଣ୍ଠରେ ଭକ୍ତି ଗୀତ। ତେବେ ଆପଣଙ୍କୁ ଶୁଣିଦେଉଛୁ ପ୍ରଭୁ ପରମବ୍ରହ୍ମ ଓଡ଼ିଆ ଭକ୍ତି ଆଲବମ୍ର ସୁଭା ଦାସ ଗାଇଥିବା ଭକ୍ତି ଗୀତ। ପରବର୍ତ୍ତୀ ସ୍ପିଚ୍ କରିଛନ୍ତି ସମୀରେନ ସଙ୍ଗୀତା ପଣ୍ଡା ତେଲଙ୍ଗା ପିଣ୍ଡ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମଦ୍ଦତ ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ଆଶା ଭୋସଲେ ଏବଂ ମମତା ଚିଜ୍।

ପରବର୍ତ୍ତୀ ସ୍ପେସ୍ କରିଛନ୍ତି ଟୁକୁ ପ୍ରଧାନ, ଶିବାନୀ ପ୍ରଧାନ, ଟିକି ମିକି, ମାଣିଆ ବନ୍ଧୁ ସନ୍ତରା ବୋଲି ବାଡ଼ମ୍ବାର ଆପଣ ଶୁଣିବାକୁ ଚାହିଁଛନ୍ତି ଭକ୍ତି ଗୀତ। ତେବେ ଆପଣଙ୍କୁ ଶୁଣିଦେଉଛୁ ନମିତା ଅଗ୍ରୱାଲଙ୍କ କଣ୍ଠରୁ ଏକ ଭକ୍ତି ଗୀତ। ଝାଡ଼ଖଣ୍ଡରୁ ଝାଡ଼ଖଣ୍ଡ ବଡ଼ବାମ୍ବୁ ସୁପାଇ ସାଇ ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ନିଶା କୁମାରୀ, ରେଶ୍ମା, ଦୀପାଲି ଏବଂ ଦେବେନ୍ ଆପଣ ଶୁଣିବାକୁ ଚାହିଁଛନ୍ତି ରାଜା ହିନ୍ଦୁସ୍ତାନର ଯେକୌଣସି ଗୀତ। ତେବେ ଗୀତଟି ଗାଇଛନ୍ତି, ଆପଣଙ୍କୁ ଶୁଣିଦେଉଛୁ ଉଦିତ ନାରାୟଣଙ୍କ କଣ୍ଠରେ ଗୀତଟି।

ଟେନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:08 ଶୁଣନ୍ତୁ ପାଣିପାଗର ସୂଚନା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 6-7 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ରେ ସର୍ବାଧିକ 23 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ବିଷୟ ରହିଛି କିଶୋରୀ କନ୍ୟାର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସଞ୍ଜୟ ସ୍ୱାଇଁ। ସକାଳ 17:25 ରହିଛି କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30 ସକାଳ 9 ଏବଂ ସନ୍ଧ୍ୟା 5:02 କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତ ସେୟାର କରିପାରିବେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ ସକାଳ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ, ଶୁଭରାତ୍ରୀ।

ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଏ ସୁନ୍ଦର ସକାଳଟି ଆମେ ଆରମ୍ଭ କରିବା ଜଗତର ନାଥ, କଳିଯୁଗର ଆରାଧ୍ୟ ଦେବତା, ସର୍ବଧର୍ମ ସମନ୍ୱୟର ପ୍ରତୀକ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି। ହଁ ବନ୍ଧୁ, ନୀଳାଚଳ ଧାମରେ ବିରାଜମାନ ମହାପ୍ରଭୁ କେବଳ ଓଡ଼ିଆଙ୍କର ଭାବନା ନୁହଁ, ସେ ସମଗ୍ର ବିଶ୍ୱର ଭକ୍ତି ଏବଂ ଆସ୍ଥାର କେନ୍ଦ୍ରବିନ୍ଦୁ। ତାଙ୍କର ସେହି ଦିବ୍ୟ ହସ, ବଡ଼ ବଡ଼ ନୟନ ଏବଂ ଅସୀମ କରୁଣା ଭକ୍ତର ମନକୁ ଶାନ୍ତିର ସ୍ପର୍ଶ ଦେଇଥାଏ। ବନ୍ଧୁ, କୁହାଯାଏ ଜଗତର ନାଥ ଯେଉଁଠି ଅଛନ୍ତି ସେଠି ଭୟ ନାହିଁ, ଅନ୍ଧକାର ନାହିଁ, କିଛି କେବଳ ଅଛି ତ କେବଳ ଭକ୍ତି, ବିଶ୍ୱାସ ଏବଂ ଆନନ୍ଦ। ତେଣୁ ଆସନ୍ତୁ ନା ଏହି ପବିତ୍ର ସକାଳରେ ଆମ ମନକୁ ଭକ୍ତିରେ ଭରିଦେବା, ମହାପ୍ରଭୁଙ୍କର ନାମକୁ ସ୍ମରଣ କରିବା ଏବଂ ହରି ଭୋଲ ଜୟ ଜଗନ୍ନାଥ ଧ୍ୱନିରେ କମ୍ପମାନ ହେଉ ସାରା ଜଗତ, ଏହା ହିଁ କାମନା କରିବା। ଚାଲନ୍ତୁ ଆଗାମୀ କିଛି ମୁହୂର୍ତ୍ତ ଧରି କିଛି ଶୁଣିବା ଆଧ୍ୟାତ୍ମିକ ଭଜନ, ଆଧ୍ୟାତ୍ମିକ କଥା, ଜଗନ୍ନାଥ ସଂସ୍କୃତିର ଅମୃତ ଧାରା ଏବଂ ମନକୁ ପବିତ୍ର କରିବା ଏ ପବିତ୍ର ସକାଳରେ।

ସେମାନେ କୋଭଳି ଭାବରେ କାର୍ଯ୍ୟ କରିଥାନ୍ତି। ଆଜି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ କଥା ହେବା ଏହି ସମ୍ପର୍କରେ। ତେବେ ଚାଲନ୍ତୁ ବର୍ତ୍ତମାନ ସମୟ ଆଉ ଏକ ସୁନ୍ଦର ଭକ୍ତି ଗୀତର।

ସାଥୀ, ପନ୍ଦର ଦିନ ହେଲାଣି ରଥଖଳା ଚଳଚଞ୍ଚଳ ହୋଇଗଲାଣି। ସମାନ୍ତରଳ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର ତିନୋଟି ଲେଖାଏଁ ନାହକ ଚକ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ତେବେ ଅଖଚକ ନିର୍ମାଣ ଅନୁକୂଳ ପୂଜା ସରିବା ପରେ ବିଶ୍ୱକର୍ମା ସେବକମାନେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ରଥଗଢ଼ାର ତିନି ନାହକ ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରି ରଖିଛନ୍ତି। ଏପଟେ ତିନି ରଥର ରୂପକାର ସେବକମାନେ ମଧ୍ୟ ତିନି ରଥର କୋଣ ଗୁଜ ବା ସାଲଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି। ଓଝା ମହାରଣା ସେବକମାନେ ଆବଶ୍ୟକ ଅରକଣ୍ଟା ସହ ପନ୍ଦାରୀ ଏବଂ ତୁମ୍ବର ବାହ୍ୟ ବଳା ରଥଖଳାକୁ ଯୋଗାଇ ବାକି ଚକଗୁଡ଼ିକ ପାଇଁ ପନ୍ଦାରୀ ଏବଂ ତୁମ୍ବ ବଳା ସହ ଅରକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ବନ୍ଧୁ, ଏହି ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଛି। ଏହା ଅତ୍ୟନ୍ତ ବିଶେଷ ଭୂମିକା। ମହାରଣା କୂଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏଁ ସମ୍ପୃକ୍ତ ରହିଥାନ୍ତି।

ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କରିଥାନ୍ତି ମହାରଣା ସେବକମାନେ। ଅକ୍ଷୟ ତୃତୀୟା ପରଦିନଠାରୁ ଏହି ରଥ କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ। ତୁମ୍ଭ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତୀ ମହାରଣାଙ୍କୁ ସାଇଜ୍ କରିବା ପାଇଁ ଯୋଗାଇ ଦେଇଥାନ୍ତି। ତେବେ କେଉଁଭଳି ଭାବରେ ଏହି ରଥଖଳାରେ ଏହି କାର୍ଯ୍ୟକ୍ରମ ସବୁ ହୋଇଥାଏ, ମହାରଣାମାନେ କେଉଁଭଳି ଭାବରେ ରଥ କାର୍ଯ୍ୟ କରିଥାନ୍ତି, କାହାର କେଉଁ ଦାୟିତ୍ୱ ରହିଥାଏ, ସେ ବିଷୟରେ ଆଜି ଆମେ ଅର୍ଘ୍ୟଥାଳିରେ ଆଲୋଚନା କରିବା। କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତି ଗୀତ ଶୁଣିଥାନ୍ତୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଥାଏ। ମହାରଣା କୁଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏ ସମ୍ପୃକ୍ତ ରହିଥାନ୍ତି। ବନ୍ଧୁ,

ତୁମ୍ଭ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତୀ ମହାରଣାଙ୍କୁ ସାଇଜ୍ କରିବା ପାଇଁ ଯୋଗାଇ ଦିଅନ୍ତି। ପ୍ରଥମେ ବଡ଼ବାଡ଼ ତଥା ଶ୍ରୀବଳଭଦ୍ରଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ତାପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ରଥ କାମ କ୍ରମାନ୍ୱୟ ଅନୁଯାୟୀ ଆରମ୍ଭ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥରେ 27 ଜଣ ମହାରଣା ସେବକ, ଶ୍ରୀବଳଭଦ୍ରଙ୍କ ରଥରେ 26 ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ 25 ଜଣ ମହାରଣା ସେବକ ନିୟୋଜିତ ହୋଇଥାନ୍ତି। ଏହିଭଳି ତିନି ରଥରେ ମୋଟ 78 ଜଣ ମହାରଣା ସେବକ ନିୟୋଜିତ ହୋଇଥାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଡ଼ାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଡ଼ାରେ କେହି ଜଣେ ମଲା ସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଡ଼ାରେ ସାପ ଯିଏ ପକାଇଛି ତାକୁ ଆଜିଠୁ 7 ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷି ପୁତ୍ର କାନ୍ଦିବାକୁ ଲାଗିଲେ।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଶୁଣିଛନ୍ତି ଆପଣମାନେ 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ। ଫ୍ରିକ୍ୱେନ୍ସି ବାହାରେ ଯେଉଁମାନେ ଅଛନ୍ତି ସେମାନେ ଆମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ଶୁଣିଛନ୍ତି।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
1: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି

0: ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲି ପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତାର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

ତେବେ ଫ୍ରେଣ୍ଡସ୍, ଆଜି 88 ବର୍ଷରେ ପଦାର୍ପଣ କରିଛନ୍ତି ୱାହିଦା ରେହମାନ୍। ଏଫ୍ଏମ୍ ରେନ୍ବୋ ପକ୍ଷରୁ ଭାରତୀୟ ସିନେମାର ଏହି ଲେଜେଣ୍ଡ ୱାହିଦା ରେହମାନ୍ଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ସଦା ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଆଉ ତାଙ୍କର କାମ ଆଗାମୀ ପିଢ଼ିକୁ ଏଭଳି ପ୍ରେରଣା ଦେଇଚାଲୁ।

ପୁଣିଥରେ ସ୍ୱାଗତ କରୁଛୁ ଆପଣଙ୍କୁ ଏଫ୍ଏମ୍ ରେନ୍ବୋ ଷ୍ଟେସନକୁ ଶୁଣୁଛନ୍ତି ଆପଣମାନେ ଆଣ୍ଡ ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ ଶୁଣୁଛନ୍ତି ଶୋଇଚାଲିଛି ଶୁଭ ସକାଳ ଆଣ୍ଡ ଆଜି ଏଥିରେ ଆମେ ବଲିଉଡ୍ ସ୍ପେଶିଆଲ ବର୍ଥଡେ ସେଲିବ୍ରେଟ୍ କରୁଛୁ ତେବେ ବର୍ତ୍ତମାନ ଆଉ ଜଣଙ୍କୁ ୱିଶ୍ କରିବାର ଟାଇମ୍ ଆସିଯାଇଛି ଏବେ ସମୟ ହୋଇଛି ଜଣେ ଦମଦାର ଅଭିନେତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବାର None other than ସେ ହେଲେ ସଚିନ ଖେଡେକର ସଚିନ ଖେଡେକରଙ୍କୁ ଆପଣମାନେ ହିନ୍ଦୀ ମରାଠୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ନିଜର ଅଭିନୟର ଗଭୀର ଛାପ ଛାଡ଼ିଥିବା ଦେଖିଥିବେ ସଚିନ ଖେଡେକରଙ୍କୁ ଦର୍ଶକ ସବୁବେଳେ ଭଲ ପାଇଛନ୍ତି ସେ ସିରିଏଲ୍ ଚରିତ୍ରରେ ହେଉ କିମ୍ବା ଇମୋସନାଲ୍ ଭୂମିକାରେ ହେଉ ପ୍ରତ୍ୟେକ ରୋଲ୍କୁ ଏତେ ସହଜରେ ସେ ନିଭାନ୍ତି ସେ ଚରିତ୍ରଟି ଲାଗେ ଯେମିତି ପୁରା ଜୀବନ୍ତ ପୁରାପୁରି ସତ୍ୟ ତାଙ୍କର ସ୍ୱରରେ ଥାଏ ଏକ ଗମ୍ଭୀରତା ଆଉ ଅଭିନୟରେ ଥାଏ ଏକ ଅଲଗା ମାୟା ହୋଟେଲ ମୁମ୍ବାଇ ଅସ୍ତିତ୍ୱ ଭଳି ଅନେକ ପ୍ରୋଜେକ୍ଟରେ ତାଙ୍କର କାମ ଆଜି ମଧ୍ୟ ଲୋକଙ୍କ ମନରେ ରହିଛି ଆଉ ଏମିତି ଅଭିନେତାମାନେ ହିଁ ସିନେମାକୁ କେବଳ ଏଣ୍ଟରଟେନମେଣ୍ଟ ନୁହଁ ବନ୍ଧୁ ଏକ ଅନୁଭବ କରିଦେଇଥାନ୍ତି ତେବେ ସଚିନ ଆଜି 61 ବର୍ଷରେ ପଦାର୍ପଣ କରିସାରିଲେଣି ଏଫ୍ଏମ୍ ରେନ୍ବୋ ପକ୍ଷରୁ ସଚିନ ଖେଡେକରଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏହିଭଳି ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କର ହୃଦୟ ଜିତୁଥାନ୍ତୁ ଏତିକି ହିଁ ଆମେ କାମନା କରିବା

0: ମ୍ୟୁଜିକାଲି ୟୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଶୁଣୁଛନ୍ତି ଆଣ୍ଡ ଆଜିର ସକାଳରେ ଆପଣଙ୍କ ହମ୍ ସଫର ହୋଷ୍ଟ ଆର୍ଜେ ସ୍ମୃତି ହାଜର ହେଇଯାଇଛି। ଆଟ୍ ଲାଇଭ୍ ସୋ ଷ୍ଟାର୍ଟ ହେଇଗଲାଣି, ଯେଉଁଥିରେ କି ମୁଁ କଥା ହେବି ଲାଇଭ୍ ବର୍ତ୍ତମାନ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ ଆପଣମାନଙ୍କ ସହିତ। ସୋ ଆପଣମାନେ ଫଟାଫଟ କଲ୍ କରନ୍ତୁ, ଆମର ଡାଏଲ୍ ଇନ୍ ନମ୍ବର ହେଉଛି 0671230315 0671 କଟକ କୋଡ୍ 2303153 ଏଇ ନମ୍ବରରେ। ଗୋଟେ କଥା କହିବି ୟାର, ଏପର୍ଯ୍ୟନ୍ତ ଟପିକ୍ ଡିସାଇଡ୍ ହେଇନି, ଏପର୍ଯ୍ୟନ୍ତ ପ୍ରୋଗ୍ରାମ ଷ୍ଟାର୍ଟ ହେଇନି, ବଟ୍ ଆପଣଙ୍କର ରିଙ୍ଗ ହେବା ଷ୍ଟାର୍ଟ ହେଇଗଲାଣି, ଫୋନ୍ ଲାଇନ୍ ଯେହେତୁ ଓପନ୍ ରହିଯାଇଛି। ତ ସେମିତି ଜମା ବି କରନ୍ତୁନି, ଫୋନ୍କୁ ଜମା ବି ବିଜି ରଖନ୍ତୁନି, ରିକ୍ୱେଷ୍ଟ କରୁଛି, କାରଣ ଆପଣମାନେ ଆମ ସହିତ କନେକ୍ଟ ହେବେ ଯଦି ଆଜିର ଟପିକ୍ ଶୁଣିବେ ସେୟା ନା। ସୋ ଆଜି ସ୍ମୃତି ଆପଣମାନଙ୍କୁ ପଚାରିବ ଯେ ଆପଣ ସେଭିଂ କରିବାକୁ କେତେ ଭଲ ପାଆନ୍ତି, ଆଣ୍ଡ କ'ଣ ସବୁ ସେଭିଂ କରିଛନ୍ତି ଆଜି ଯାଏ, ତାର ସୁଫଳ କ'ଣ ମିଳିଛି ଆପଣଙ୍କୁ, ସେ ବିଷୟରେ ମଧ୍ୟ ଆପଣ ମୋ ସହିତ ସେୟାର କରିପାରିବେ। ସୋ ଆଜି ସେଭିଂ ବିଷୟରେ କଥା ହେବା, ବିକଜ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଭିଂ ବିଷୟରେ ହିଁ କିଛି କଥା କହିଛନ୍ତି। ସୋ ଚାଲନ୍ତୁ କଥା ହେବା, 0671230315 ଏଇ ନମ୍ବରରେ ଆମର ଫର୍ଷ୍ଟ କଲର କିଏ ଅଛନ୍ତି ଦେଖିବା। ହ୍ୟାଲୋ
1: ଭଉଣୀ, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ଆଚ୍ଛା, ଭୂତପୂର୍ବ କାହିଁକି କହୁଛନ୍ତି ଆପଣ, ଲାଇଭ ଅଛନ୍ତି, ଭୂତପୂର୍ବ
1: କଲର ବର୍ତ୍ତମାନ ଭୂତ ହେଇଯାଇଛି ଆଉ।
0: ଭୂତ ହେଇନାହାନ୍ତି, ଆପଣ ଲାଇଭ ଅଛନ୍ତି, ହେଲା ଭଗବାନ କରନ୍ତୁ ଆପଣ ଏମିତି ସୁସ୍ଥ ରୁହନ୍ତୁ, ଜମା ଭୂତ ପ୍ରେତ ହୁଅନ୍ତୁନି, ପ୍ଲିଜ ଡରାନ୍ତୁନି ଜମା ବି।
1: କହୁଛନ୍ତି ମୁଁ ଆପଣଙ୍କର ଖାସ କଲର,
0: ଆଚ୍ଛା
1: ମୁଁ ଖାସି କଲର, ଏଇଠି ଖାସ କଲର କଣ, ସମସ୍ତେ ତ କଲର, ସମସ୍ତେ ଶ୍ରୋତା, ଖାସ କଣ ତମ ଭିତରେ କଣ। ଆଉ ଜଣେ କହୁଛି ରେଡିଓ ଲଭର, ଅଲ୍ ଇଣ୍ଡିଆରେ ମୁଁ ଟୁର୍ କରୁଛି, ଅଲ୍ ଇଣ୍ଡିଆରେ କଲ୍ କରୁଛି।
0: ଠିକ ଅଛି, ସମସ୍ତଙ୍କର ନିଜ ନିଜର ଗୋଟେ ପଦବୀ ଅଛି, ଯେମିତି ଆପଣ ଏବେ ଭୂତପୂର୍ବ ଲଗେଇଲେ, ବର୍ତ୍ତମାନ ଆମେ ରାଜେଶ ନାୟକ ଭୂତରେ ହିଁ ଚିହ୍ନିବୁ, ସତ କଥା କହିଦଉଛୁ। ଆଚ୍ଛା ରାଜେଶ ଭାଇ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଛନ୍ତି। ଆପଣ ଫର୍ଷ୍ଟ କଲର ଆମର, କୁହନ୍ତୁ ସେଭିଂ କରିବାକୁ କେତେ ଭଲ ପାଆନ୍ତି, ଆଉ କଣ ସବୁ ସେଭିଂ କରିଛନ୍ତି ଆଜି ଯାଏ, କଣ ଫାଇଦା ମିଳିଛି?
1: ଆଜ୍ଞା ଭଉଣୀ, ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦୁଇଟା ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି କଣ, ଆମର ହଉଛି ପ୍ରାଇଭେଟ ବିଜନେସ, ସେଲ୍ଫ ବିଜନେସ, ଆଉ ଆମେ ହଉଛି କଣ ନା, ଆମର ହଉଛି ହ୍ୟାଣ୍ଡ ଟୁ ମାଉଥ, ଆଡେ ଆସିଲା ସାଡେ ଗଲା, ସାଡେ ଆସିଲା ସାଡେ ଗଲା, ତେଣୁ ପକେଟରେ ରହିଲେ କୁଆଡେ ଉଡିଯିବ ତା ଠିକଣା ନାହିଁ। ସେକେଣ୍ଡ କଥା ହଉଛି ମୁଁ ତ ଅନମ୍ୟାରେଡ୍ ଅଛି, ବାହାଟା ହେଇନି,
0: ଯଦି
1: ଫ୍ରି ଥାନ୍ତା କିଛି ରଖିଥାନ୍ତା କଣ, ବ୍ୟାଙ୍କରେ ଯାହା କିଛି ଥିଲା କେତେବେଳେ ଅସୁବିଧା ସୁବିଧା ପଡେ, ମେଡିକାଲ କେସ୍ ପଡେ, ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଯେତେବେଳେ ଆସେ ଖସି ମାନେ ପଇସା ଖର୍ଚ୍ଚ ହେଇଯାଏ ଆଉ।
0: ଆଚ୍ଛା ଆଚ୍ଛା, ଓକେ, ସୋ ଯୋଉ
1: ଏବେ ମୁଁ ଆକାଉଣ୍ଟରେ ମାତ୍ର 187
0: ଏଇଟା ଶୁଣନ୍ତୁ, ଏଇଟା ଜମା ଚାଲିଲା କି ଜମା କୁ ଦେଖାନ୍ତୁନି, ହେଲା, ସମସ୍ତେ କହନ୍ତି ଯେ ମୋ ଆକାଉଣ୍ଟରେ 100 ଟଙ୍କା, 10 ଟଙ୍କା, 15 ଟଙ୍କା ପଡିଛି, କିନ୍ତୁ ଯେମିତି ରହିବା କଥା ରହିଛି ପଇସା, ହେଲା।
1: ତ ମୋର ହଉଛି ରିଅଲ ଇଷ୍ଟେଟ କାମ, ପ୍ଲଟ ଫ୍ଲଟ ବିଜନେସ, ଆଉ ଏଇଟା ହଉଛି କଣ, ଯୋଗ ଫୋଗ କଥା, ଲକ୍ କଥା, ଆଉ ଗତ ଏଇ କିଛି ଦିନ ତଳେ ଗୋଟେ ଜାଗାରେ ଏସଟି ହେଲା, ଦିଟା ପାର୍ଟି ମୋର ନେଲେ 21 ଲକ୍ଷ ଟଙ୍କାର ଜମି, ଜଣେ କହୁଛି ଭାଇ 600 ଟଙ୍କା ଦେବି ମିଠା ପ୍ୟାକେଟ ଦେବି, ଆଉ ଜଣେ କହୁଛି ଭାଇ ମୁଁ ଦେବି ମୋର ବିଲ୍ ଫିଲ୍ ମିଳୁ ବେଶୀ ନହେଲେ।

0: ଯେମିତି ପୂର୍ବରୁ ସାର କହୁଥିଲେ ଯେ ସିଏ ନିତ୍ୟ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାଇକେଲ ନେଇକି ଯାଉଛନ୍ତି ଏବଂ ଏଇଟା ଗୋଟେ ବଢିଆ ଅଭ୍ୟାସ, କୌଣସି କାମ ନାହିଁ ଅଯଥାରେ ଆମେ ମୋଟର ସାଇକେଲଟେ ଧରି ଘେରା ମାରିକି ଚାଲି ଆସୁଛେ, ପେଟ୍ରୋଲ ଖର୍ଚ୍ଚ ହଉଛି ନା ନାହିଁ, ତ ସେ ଦିଗରେ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ। ଏବଂ ଏହି କ୍ଷେତ୍ରରେ ମୁଁ କହିବି, ମୁଁ ବି ମଝିରେ ଗୋଟେ ଅସହଯୋଗ ହେଇଯାଇଥିଲି, ଗୋଟେ କିଲୋମିଟର ଯିବାକୁ ପଡୁଥିଲା, ହାଫ୍ କିଲୋମିଟର ଯିବାକୁ ପଡୁଥିଲା, ଧର ମୋଟର ସାଇକେଲ ଚାଲ, ସେଥିରୁ ମଧ୍ୟ ନିଜକୁ ଇଏ କରୁଛେ, ୟାଦ୍ୱାରା ଶରୀର ସୁସ୍ଥ ରହିବ। ଗୋଟେ କିଲୋମିଟର ଦୁଇ କିଲୋମିଟର ମତେ କିଏ ଆସି ଅଟକେଇଲେ ମୁଁ ଚାଲିକି ଯାଉଥିବି, କିଏ ଅଟକେଇବ ବସନ୍ତ ଭାଇନା ନେଇଯିବୁ, ମୁଁ କହୁଛି ନାଇଁ ମୋର ଚାଲିବା ଅଭ୍ୟାସ ଅଛି। ଏବଂ ସମସ୍ତଙ୍କୁ ମଧ୍ୟ ଆହ୍ୱାନ ଦବା ଦରକାର, କେବଳ ଆମେ ନିଜ ଡେଙ୍ଗୁରା ବଜେଇଲେ ଆମେ ଏହା କରୁଛେ ବା ଆମେ ଏହା କରୁଛେ, ଏହାଦ୍ୱାରା ଅନ୍ୟମାନେ ସଚେତନ ହବା ଦରକାର। ଏବଂ ସଚେତନ ହେଲେ ଯାହା ସଞ୍ଚୟ କରିଥିବା ନିଜ ପାଇଁ, ଜନମାନସ ପାଇଁ, ସମାଜ ପାଇଁ ଏବଂ ନିଜର ମଙ୍ଗଳ ହେବା ସହିତ ସମାଜର ମଙ୍ଗଳ ହବ।
1: ବିଲକୁଲ, ବହୁତ ବଢିଆ କଥା ସମୀର ଭାଇ।

0: ଧ୍ୟାନ ଦେଇଛନ୍ତି ଦୃଷ୍ଟି ଦେଇଛନ୍ତି ଯେ ସମୟର ସଦୁପଯୋଗ ଯୋଉଟାକି ମାନେ ଯୋଉ ଟାଇମ୍ ୱେଷ୍ଟ କରିବା ସେଇଟା ବି ଜମା ବି କରିବା ଉଚିତ ନୁହେଁ। ଏଇଟା ବି ବହୁତ ବଢିଆ କଥାଟେ କହିଲେ କିତିସ ଭାଇ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। ଫଟାଫଟ କଲ୍ରେ ଆମ ସହିତ କନେକ୍ଟ ହୁଅନ୍ତୁ। 9:25 ଅଲରେଡି ମାନେ 26 ଅଲରେଡି ହେଇଗଲାଣି ୟାର। 9:30 ଆପଣମାନେ ଶୁଣିପାରିବେ ସ୍ପନ୍ସର ପ୍ରୋଗ୍ରାମ ଭାରତ ମସଲା ସ୍କୁଲ ଟାଇମ୍ ଏଫ୍ଏମ୍ ରେନ୍ବୋ କଟକରେ 0671-2303-153। ଏଇ ନମ୍ବରରେ ଆପଣମାନେ କଲ୍ରେ କନେକ୍ଟ ହେଉଛନ୍ତି, ଲାଇଭ୍ କଥା ହେଉଛନ୍ତି ସ୍ମୃତି ସହିତ। ଦେଖିବା ଆଉ ଜଣେ କଲ୍ରେ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଆଜି ଚଞ୍ଚଳା ମ୍ୟାମ୍ ଆସିଛନ୍ତି ପୁରୀରୁ।
0: ଆଚ୍ଛା, ବହୁତ ଦିନ ପରେ ଆମ ସହିତ କନେକ୍ଟ ହେଲେ।
1: ନାଇଁ ଆଜି ମୁଁ ଭାବୁଛି ଯୋଉ ବୃହସ୍ପତିବାର ତ ସେଥିପାଇଁ ଯୋଗାଯୋଗ ଟିକେ
0: ହେଇଯାଇଛି। ହଁ ବିଲକୁଲ ବିଲକୁଲ, ଆରେ ବା ଚଞ୍ଚଳା ମାନେ ତ ଆମର ସେଇ ଲକ୍ଷ୍ମୀ ଆଉ।
1: ଆଜ୍ଞା,
0: ଆଚ୍ଛା କେମିତି ଅଛନ୍ତି
1: ମ୍ୟାଡମ୍? ମୁଁ ତ ସବୁ ଚୋଖା ଥାଏ ଆଉ ଭାବୁଛି ଆପଣ ତ ଚୋଖା ଅଛନ୍ତି, ଶୁଣୁଛି ସବୁବେଳେ ଆପଣଙ୍କୁ।
0: ଆଚ୍ଛା ଶୁଣୁଛନ୍ତି, ଆମ ସହିତ କନେକ୍ଟ ହେବେ ନା? ମଝିରେ ମଝିରେ ଆମେ ଭୁଲି ଯିବୁ ନହେଲେ।
1: ନାଇଁ ନାଇଁ ନାଇଁ, ଆପଣ ଭୁଲିବେ କଲେ ଆମେ ତ ଭୁଲିନୁ ନା।
0: ଆଚ୍ଛା ଠିକ ଅଛି। ଆଚ୍ଛା ମୁଁ
1: ଭୁଲିଛି, ମୁଁ ତ ରଖିଛି,
0: ମୁଁ ଆଗରୁ କହିଦଉଛି ନା ମୋର ସ୍ମୃତି, ବଟ୍ ତା ବିପରୀତ ମୁଁ। ଓକେ,
1: ଆଉ ତାହେଲେ ଆପଣ ବା ଏମିତି ଜାଗାରେ ରହିଛନ୍ତି କେହି ତାକୁ ଦେଖିପାରିବେନି କି ନେଇପାରିବେନି।
0: ନେଇପାରିବେନି ପୁରା ହୃଦୟ ଭିତରେ। ଆଚ୍ଛା ବହୁତ ବଢିଆ। ଆଚ୍ଛା ଭଉଣୀ ଆଜି ଆମ ସହିତ କନେକ୍ଟ ହେଇଛନ୍ତି, ଆପଣ ଟିକେ ପୁରା ପରିଚୟ କହିଦିଅନ୍ତୁ ଆପଣଙ୍କର।
1: ମ୍ୟାଡମ୍ ମୁଁ ସାଲେପୁର କହୁଛି, ନିରୁପମା ସାହୁ।
0: ନିରୁପମା ସାହୁ ମ୍ୟାଡମ୍ ଆମ ସହିତ କନେକ୍ଟ ହେଇଛନ୍ତି। କୁହନ୍ତୁ, ସେଭିଙ୍ଗ କରିବାକୁ ଆମର ତ ଯାହା ହଉ ଜଣେ ନାରୀ ଆମ ସହିତ ମାନେ କନେକ୍ଟ ହେଲେ, କାରଣ ଓମେନ୍ ମାନେ ଟିକେ ସେଭିଙ୍ଗ କରିବାକୁ ବହୁତ ଭଲ ପାଆନ୍ତି ଆଣ୍ଡ ସେଭିଙ୍ଗ ବି କରନ୍ତି, ତେଣୁ ସେଭିଙ୍ଗ କରିବାକୁ କେତେ ଭଲ ପାଆନ୍ତି, କଣ ସବୁ ସେଭିଙ୍ଗ କରିଛନ୍ତି କୁହନ୍ତୁ
1: ମ୍ୟାଡମ୍। ସମସ୍ତେ ତ କହିଲେ, ଯେତିକ ଶ୍ରୋତା ଭାଇ ଭଉଣୀ ସମସ୍ତେ କହିଲେ, ଯେଝା ମତରେ ଯେଝା କହିଲେ ମାନେ ମୁଁ ଶୁଣୁଥିଲି, କିନ୍ତୁ ମୋ ମତରେ ପଇସା ସେଭିଙ୍ଗ ତ ମଣିଷ ଜୀବନରେ ନିହାତି ଆବଶ୍ୟକ। ଯେମିତି କଥାରେ ନାହିଁ ବାପା ନା କଣ ନା ଟଙ୍କା, ଆଉ ଆଗରେ ପଇସା ଚାଲିଲେ ପଛରେ ମଣିଷ ଯିବ, କିନ୍ତୁ ମଣିଷର ଯଦି ବୁଦ୍ଧି ବିବେକ ଜ୍ଞାନଟା ସେଠିକି ରଖିଥିବ ସଞ୍ଚିକିରି, ପଇସା ଆପେ ଆସିବ
0: ବିଲକୁଲ
1: ତା ପାଖକୁ। ଆଉ ଏମିତି ସଞ୍ଚୟ ଯେହେତୁ ଦରକାର, ମୁଁ ଆମର ଠାକୁର ଘରେ ପ୍ରାୟ ଗୋଟେ ଛୋଟ କୁମ୍ପି ଆଗେ କହୁଥିଲେ ମାଟିରେ ତିଆରି କୁମ୍ପି ଦେହରେ ପକେଇ ଦିଏ, ଠାକୁର ପୂଜା କରେ, ଠାକୁରଙ୍କ ପାଖରେ ଥୋଇଦିଏ, ତାକୁ କେହି ନେଇପାରିବେନି, ଅଲଗା ଜାଗାରେ ରଖିଲେ କିଏ ନେଇ ନେଇଯିବେ, ମୁଁ ସେଇଥିପାଇଁ ଠାକୁରଙ୍କ ପାଖରେ ଥୋଇଦିଏ ସେ ପଟା ତଳେ ଥୁଆଇଥାଏ, ଯେତେବେଳେ ହେଇଯାଏ ଫୁଲ ଗୋଟେ ମାନେ ଏମିତି ଏମର୍ଜେନ୍ସି କାମରେ ସେ ଲାଗେ, ଆଉ ଆପଣ ଭାବିପାରିବେନି।
0: ଯାହା ସେତେବେଳେ ବହୁତ ଖୁସି ଲାଗେ ଯେ ଯାହା ହଉ ମୋର
1: ଶିକ୍ଷାଟା, ସେଇ ଶିକ୍ଷାଟା ପ୍ରାୟ ସମସ୍ତଙ୍କୁ ଦିଏ, କହିବେ ଯିଏ ଏମିତି ଆମେ ସାଇ ପଡ଼ିଶାରେ ଭେଟ ହେବାକୁ କେମିତି ପଇସା ସବୁ ରଖୁଛନ୍ତି, ଖର୍ଚ୍ଚ ହେଇଯାଉଛି ମୋର, ମୁଁ କହିଲି ପଇସା ଯେତିକି ଆବଶ୍ୟକ ସେତିକି ରଖିବା, ମାନେ ନାହିଁ ପଇସା ଖାଲି ବ୍ୟାଙ୍କରେ ଥାକ କରିବା, ଯଦି ପାଖ ପଡୋଶୀ ଗୋଟେ ଯଦି ନିଜ କାମରେ ଲାଗିବା ସହିତ ଅନ୍ୟ କାହା କାମକୁ ସାହାଯ୍ୟ କରିପାରୁଛି ପଇସାଟା, ତାହେଲେ ସେ ପଇସା ରଖିବାଟା ହଉଛି ମୂଲ୍ୟବାନ।
0: ଓକେ, ବହୁତ ବଢିଆ କଥା କହିଲେ, କିନ୍ତୁ ସମୟ ସରି ସରି ଆସୁଛି, ଆଉ କଥା ହେଇ ହବନି ଆପଣଙ୍କ ସହିତ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଆଜ୍ଞା ମ୍ୟାଡମ୍ ରହିଲି, ନମସ୍କାର।
0: ଡବଲ ଓକେ, ସୋ ଥ୍ୟାଙ୍କ ୟୁ ସୋ ମଚ୍ ସମସ୍ତଙ୍କୁ, ଆପଣମାନେ ଯୋଉମାନେ ଆମ ସହିତ କନେକ୍ଟ ହେଲେ। ସମୟ ସରି ସରି ଆସିଲାଣି, 9:30 ଅଲରେଡି ହେବା ପାଇଁ ଯାଉଛି, ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍।

0: ସରକାର ଏ ଯୋଉ ପଦକ୍ଷେପ ନେଇଛନ୍ତି, ଆଜି କୋର୍ସରେ ଆର୍ କରିଛନ୍ତି, କେବଳ ଯେ ଆମେ ସମସ୍ତେ ପାଠ ପଢୁଛେ କହୁଛେ ଆମେ ଚାକିରି କରିବା, ଡକ୍ଟର ହବା ଅମ ହବା ସବୁ କରନ୍ତୁ, ସେଥିରେ ମନା ନାହିଁ, କିନ୍ତୁ ଇଣ୍ଡଷ୍ଟ୍ରି କିଏ କରିବ? ତେଣୁ ପିଲାମାନେ ଆମେ ସବୁ ବ୍ୟବହାର କରୁଛେ ବାହାର ଉପରେ, କିନ୍ତୁ ଆମେ ଚେଷ୍ଟା କରି ଆମେ ଘରେ ବନେଇ ପାରିବା, ତେଣୁ ଆମମାନଙ୍କର ସଂକଳ୍ପ, ତେଣୁ ଆମର ଯୋଉ ଏଇ ଭାରତ ମସଲା ସ୍କୁଲ ଟାଇମ୍ ହଉ, ଆମେ ଯୋଉ ଦେଇଛୁ ଇଣ୍ଡଷ୍ଟ୍ରିଆଲ ଭିଜିଟ୍, କେବଳ ଆମେ ଆୱାରନେସ୍ କରୁଛୁ ଯେ ପିଲାମାନେ ତମେ ପାଠ ପଢ, କାହିଁକି ଜ୍ଞାନ ନ କଲେ ତମେ ଆଗକୁ ବଢିପାରିବନି, କିନ୍ତୁ ପାଠ ପଢ, ସେ ପାଠ ବଦଳରେ ତମେ ଅନ୍ୟ ଜାଗା ଚାକିରି କରୁଛ, ସବୁବେଳେ ଚେଷ୍ଟା କର ତମେ କେମିତି ଅନ୍ୟକୁ ଚାକିରି ଦେଇପାରିବ।
1: ସାର୍, ଏଇ ଖରା ଛୁଟିରେ ପିଲାମାନେ ଘରେ ରହିକି ମୋବାଇଲରେ ପାଠ ପଢୁଛନ୍ତି, ସାର୍ ଏଭଳି ଏକ ସୁନ୍ଦର ପଦକ୍ଷେପ ପାଇଁ ଆମ ରାଜ୍ୟ ସରକାରଙ୍କ ଲାଗି ପଦଟିଏ।
0: ନିଶ୍ଚିତ, ରାଜ୍ୟ ସରକାର ତଥା ଆମର ଶିକ୍ଷା ବିଭାଗ ଯୋଉ ଅଧିକାରୀମାନେ ଅଛନ୍ତି, ଯୋଉମାନେ ଅଫିସର ମାନେ ଅଛନ୍ତି, ସେମାନେ ଭେରି ୱେଲ୍ ନୋନ୍ କେମିତି ଆମେ ଅନଲାଇନ୍ରେ ପାଠ ପଢିବୁ, କାହିଁକିନା ବିଗତ ବର୍ଷରେ ମହାମାରୀ କୋଭିଡ ଆମମାନଙ୍କୁ ଶିଖେଇ ଦେଇଛି ଯେ ଆମେ ଘରେ ରହି କିଭଳି ପାଠ ପଢିବୁ। ମୋ ମତରେ ଯେ ଆମର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ତଥା ସରକାର ପ୍ରଶାସନିକ ତଥା ଅଭିଭାବକ ସମସ୍ତେ ବଢିଆ ଜାଣିଛନ୍ତି ଯେ କେମିତି ଆମେ ଘରେ ରହି ପିଲାଙ୍କୁ ଅନଲାଇନ୍ରେ ପାଠ ପଢାଇବୁ, ଆଉ ପିଲାମାନଙ୍କ ପାଠ ପଢିବା ପାଇଁ ନିଶ୍ଚିତ ସହଯୋଗ କରିବେ। ଆମେ ଜାଣିବା ଯେ ସେ ପିଲାଟି ଜନ୍ମ ହୋଇଛି ଖାଲି ବାପା ମାଙ୍କ ମାନେ ହିଁ ନୁହଁ, କାଲି ସେ ପିଲା ହୁଏତ କଣ ନାହିଁ କଣ ହେଇପାରେ ଦେଶରେ, ତେଣୁ ସେ ଭାରତର ସନ୍ତାନ, ସେ କେବଳ ତମର ସନ୍ତାନ ନୁହଁ। ସେଭଳି ଭାବୁଛି ନିଶ୍ଚିତ ଏଇ ଯୋଉ ଆଗାମୀ ଭାରତର ପିଲାମାନଙ୍କୁ ସେମାନେ ଭବିଷ୍ୟତ, ତାଙ୍କ ପ୍ରତି ଭଲ ଆଉ ସଚେତନ ନେବାର ଶିକ୍ଷା ମଧ୍ୟ ପାଇଛନ୍ତି ଆମର ଅଭିଭାବକମାନେ ପୂର୍ବରୁ କୋଭିଡରୁ, ଏଥର ମଧ୍ୟ ସହଯୋଗ କରିବେ। ସେଇଭଳି ଆମର ଗୋଟେ ଛୋଟିଆ ପଦକ୍ଷେପ, ତେଣୁ ନିଶ୍ଚିତ ଭାବରେ ଭାବୁଛି କୁ ସମସ୍ତେ ସ୍ୱାଗତ କରିବେ, ତା ସହିତ ଆମେ ନିଶ୍ଚିତ ଭାବରେ ସଂକଳ୍ପ ନେବା କିଭଳି ଏଇ ଯୋଉ ଭାରତ ମସଲା ସ୍କୁଲ ଟାଇମ୍ରେ ଏଥିରେ ଅଭିଭାବକ ଟିଚର ତଥା ରାଜ୍ୟ ସରକାରଙ୍କ ଅଫିସର ସମସ୍ତଙ୍କର ମିଳିତ ଭାବରେ ଏଇଟା ଅନୁଷ୍ଠାନ ହେଉଛି, ଆମେ କେମିତି ଭଲରୁ ଭଲ ଭାବେ କରିପାରିବୁ, ତ ଆପଣମାନଙ୍କର ଯୋଉ ଉପଦେଶ ନିହାତି ଦରକାର। ମୁଁ ଆଶା କରୁଛି ଆପଣଙ୍କର ମଧ୍ୟ ଛୋଟିଆ ଛୋଟିଆ ଯୋଉ ଉପଦେଶ ଆମକୁ ଦେଲେ ଆମେ ନିଶ୍ଚିତ ସେ କାର୍ଯ୍ୟକ୍ରମ ଆହୁରି ଆଗକୁ ନେବୁ। ତା ସହିତ ପ୍ରତି ଗୁରୁବାର ସକାଳ 9:30 ମୁଁ ଅଭିଭାବକ ତଥା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ କାର୍ଯ୍ୟକ୍ରମକୁ ଶୁଣନ୍ତୁ, ତା ସହିତ ଆପଣ ମୂଲ୍ୟବାନ ମତାମତ ମଧ୍ୟ ଦିଅନ୍ତୁ।
1: ପିଲାମାନେ, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ମହୋଦୟ ଯେଉଁ ଯେଉଁ କଥା ସବୁ କହିଲେ ତମକୁ କେମିତି ଲାଗିଲା? ଭାବୁଛି ସମସ୍ତଙ୍କ ମନକୁ ପାଇଥିବ।

0: ହେଲେ ପିଲାଏ ଜାଣିଛ, ଆମ ରାଜ୍ୟର ପ୍ରତିଟି ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟ କରୁଛନ୍ତି ଆମର ଏହି ଶିକ୍ଷା ବ୍ୟବସ୍ଥାକୁ ସଠିକ ଭାବେ ପରିଚାଳନା କରିବା ପାଇଁ। ତେଣୁ ଆମ କଟକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ମହୋଦୟ ଆଜିର ଅଧ୍ୟାୟରେ ତୁମମାନଙ୍କ ଲାଗି କେମିତି କଥାମାନ ରଖିଛନ୍ତି, ଚାଲ ଶୁଣିବା।
1: ଏଇଟା ଏ ବର୍ଷ ନୂଆ ହଉନି, ଏଇଟା କରୋନା ପରେ ପରେ ଅଲରେଡି ଅନଲାଇନ୍ ପାଠ ପଢିବା ବ୍ୟବସ୍ଥା ସରକାର ସ୍ଥିରୀକୃତ କରିଛନ୍ତି, ତାର ବେନିଫିଟ ମଧ୍ୟ ଆମେ ପୂର୍ବ ବର୍ଷ ମାନଙ୍କରେ ନେଇଛନ୍ତି। ବଟ ଏଥର ଟିକେ ନିଆରା ଢଙ୍ଗରେ ହଉଛି। ଏଥର ପ୍ରତ୍ୟେକ ଜିଲ୍ଲା ପାଇଁ କଣ ରାଜ୍ୟ ପାଇଁ ଟୋଟାଲି ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଗୋଟେ ସିଡ୍ୟୁଲ କରାହେଇଛି, ସେଟା ପିଲା ତା ନିଜ ପେସ୍ରେ ପଢିପାରିବ। ସେଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ କରାହେଇଛି, ଯେହେତୁ ଛୋଟ ଛୋଟ ପିଲା ତାଙ୍କ ପାଖରେ ନିଜର ତ ମୋବାଇଲ ନଥାଏ, ତେଣୁ ତାଙ୍କ ପ୍ୟାରେଣ୍ଟସ୍ ମାନଙ୍କର ମୋବାଇଲ ନମ୍ବରକୁ ନେଇକରି ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କରାହେଇଛି, କ୍ଲାସ୍ ୱାରି କରାହେଇଛି। ପ୍ରତ୍ୟେକ ବ୍ଲକ ପାଇଁ ସରକାର ଗୋଟେ ଗୋଟେ ଚାଟବଟ ନମ୍ବର ଦେଇଛନ୍ତି, ଆମେ ସେଟା ପ୍ରତ୍ୟେକ ବ୍ଲକ ସହିତ ସେୟାର କରିଛନ୍ତି। ହ୍ୱାଟ୍ସଆପ୍ ଗ୍ରୁପ୍ ସମସ୍ତଙ୍କର ତିଆରି ହେଇଯାଇଛି, ଆଉ ଏକର୍ଡିଂଲି ସେ ଚାଟବଟ ନମ୍ବରକୁ ୟୁଜ୍ କରିକି ପିଲାମାନେ ତାଙ୍କର କଣ୍ଟେଣ୍ଟ ଦେଖିପାରିବେ, ଆଉ ଯୋଉଟା ସରକାରଙ୍କ ତରଫରୁ ବ୍ୟବସ୍ଥା କରାହେଇଛି, ଆଉ ତାର ଇଭାଲୁଏସନ ୱାର୍କ ମଧ୍ୟ କରାଯାଇପାରିବ, ଯେ କନ୍ସର୍ନ ଟିଚରକୁ ସେଇ ପ୍ୟାରେଣ୍ଟସ ଓଭର ଫୋନ ପିଲାର ଆକ୍ଟିଭିଟିଟା ଦେଲେ ଟିଚର ଫାଇନାଲି ତାଙ୍କୁ ଇଭାଲୁଏଟ କରିକି ୱାନ୍ ଟୁ ୱାନ୍ ବି କହିପାରିବେ। କ୍ଲାସ ଯୋଉ ଗ୍ରୁପ ଅଛି ସେ ଗ୍ରୁପରେ ମଧ୍ୟ ଟିଚର ସେୟାର କରିପାରିବେ, କାହାର ଠିକ ଅଛି ଭୁଲ ଅଛି, କାହାର କଣ ଇମ୍ପ୍ରୁଭମେଣ୍ଟ ଦରକାର, ସେମିତି ଇଭାଲୁଏସନ ମଧ୍ୟ କରିହେବ। ବାସ୍ତବିକ ଏଠି ଟିଚର୍ସ ମାନଙ୍କର ତତ୍ତ୍ୱାବଧାନ ତ ରହିବ, ପ୍ରତ୍ୟେକ ଦିନ ଟିଚର୍ସ ମାନେ ପିଲାଙ୍କ ସହିତ ଓଭର ଫୋନ କିମ୍ବା ତାଙ୍କ ପ୍ୟାରେଣ୍ଟସଙ୍କ ସହିତ ଫାଙ୍କା ସମୟରେ ପିଲାର ଦିନଚର୍ଯ୍ୟା କେମିତି କଟିଲା ଟିଚର୍ସ ମାନେ ଟିକେ କଥା ହେବା ଦରକାର, ଆଉ ପ୍ୟାରେଣ୍ଟସ ମାନଙ୍କୁ ମଧ୍ୟ ଅନୁରୋଧ ରହିବ ସେମାନେ ତାଙ୍କ ପିଲାମାନେ କେମିତି ସମୟ କାଟୁଛନ୍ତି, ଆଉ ଯେତେବେଳେ ମୋବାଇଲରେ ସେ ପଢୁଛନ୍ତି ତ ପ୍ରକୃତରେ ମୋବାଇଲ ଧରିକି ବସିଛନ୍ତି, ସେ ମୋବାଇଲରେ

0: ପାଠ ପଢୁଛନ୍ତି କି ଆଉ କଣ କରୁଛନ୍ତି ସେଟାକୁ ଟିକେ ଯଦି ପ୍ୟାରେଣ୍ଟସ ମାନେ ଧ୍ୟାନ ଦେବେ ତାହେଲେ ପାଠପଢା ଠିକ ଢଙ୍ଗରେ ପିଲାଙ୍କର ହେଇପାରିବ, ବ୍ୟବସ୍ଥା ହେଇଛି, ବଟ୍ ବୋଥ ପ୍ୟାରେଣ୍ଟସ ଆଉ ଟିଚର୍ସ କୁ ଟିକେ ପ୍ରପରଲି ମନିଟର କରିବାକୁ ପଡିବ, ଜିନିଷଟା ଠିକ ଢଙ୍ଗରେ ହଉଛି ନା ନାହିଁ ପିଲାଙ୍କ ସହିତ। ଗାର୍ଡିଆନ ମାନଙ୍କର ବହୁତ ଦାୟିତ୍ୱ ଅଛି, ବିକଜ ଟିଚର ଡିଷ୍ଟାନ୍ସ ମୋଡରେ ପିଲା ସହିତ କନେକ୍ଟେଡ ହବ, ଫିଜିକାଲି ପିଲାଟା ଆସୁନାହିଁ ଯେହେତୁ ସ୍କୁଲକୁ, କିନ୍ତୁ ପ୍ୟାରେଣ୍ଟସ ଫିଜିକାଲି କନେକ୍ଟେଡ ରହୁଛି ପିଲା ସହିତ, ତେଣୁ ପ୍ୟାରେଣ୍ଟସର ଦାୟିତ୍ୱ ଟିକେ ଅଧିକା ରହିବ। ଟିଚର୍ସ ମାନେ ଏ କଥା ତ ନିହାତି ବୁଝିବା ଦରକାର ଯେ ପାଠ ପଢେଇଲେ ପିଲା ପଢିବେ ତାର ମାନେ ନାହିଁ, ଟିଚର ମାନେ ଅଛନ୍ତି ବ୍ୟବସ୍ଥାରେ। ମତେ ପ୍ରତୀୟମାନ ହୁଏ ପାଠ ପଢେଇବା ପାଇଁ ନୁହେଁ, ଆଜିର ଏଇ ଯୋଉ ଅନଲାଇନ ଯୁଗରେ ଏଆଇ ଯୁଗରେ ଇନଫରମେସନ ଦବା ପାଇଁ ଜମା ନୁହେଁ, ଇନଫରମେସନ ଚାରିଆଡେ ଆଭେଲେବଲ, ପିଲା ଭିତରେ ପଢିବା ପ୍ରତି ମାନସିକତା ତିଆରି କରିବା ପାଇଁ ଆମ ଶିକ୍ଷକ ମାନେ ବ୍ୟବସ୍ଥାରେ ଅଛନ୍ତି ବୋଲି ବୁଝିବା ଦରକାର। ପିଲାମାନଙ୍କୁ ଖାଲି ମୁଁ ଏତିକି କହିବି, ପାଠ ପଢିବା ବୟସ ସବୁବେଳେ ଆସେନି, ଏଇ ପିଲା ବୟସରେ ହିଁ ପଢିବା ବୟସ ଅଛି, ଆମର ଏଇଟା ଫର୍ମେଟିଭ ପିରିୟଡ, ଆମେ ନିଜକୁ ଫର୍ମ କରିବା, ଆଉ 10 ବର୍ଷ 15 ବର୍ଷ ପରେ ସେ ସୁଯୋଗ ଆସିବନି, ତେଣୁ ସୁଯୋଗଟାକୁ ହାତ ଛଡ଼ା ଆମେ କରିବାନି। ପଢିବା ବୟସରେ ଆମେ ପଦାର୍ପଣ କରିଛେ, ଆମେ ପଢିବା, ଇନ୍ସପିରେସନ ନବା ବଡ଼ମାନଙ୍କ ପାଖରୁ, ଗୁରୁଜନ ମାନଙ୍କ ପାଖରୁ, ଶିକ୍ଷକ ମାନଙ୍କ ପାଖରୁ। ଇଟ୍ସ ଏ ଗୁଡ୍ ଥିଙ୍ଗ, ଆଇ ୱିଶ୍ ଅଲ୍ ଦ ବେଷ୍ଟ ଫର ଭାରତ ମସଲା, ଆଣ୍ଡ ଗୋଟେ ବେନେଭୋଲେଣ୍ଟ କାମ ସେ କରୁଛନ୍ତି, ବହୁତ କମ୍ କର୍ପୋରେଟ ସେକ୍ଟର ଆସନ୍ତି ଏସବୁ କାମ କରିବା ପାଇଁ, ଆଉ ସେ ଦିଗରେ ସିଏ ଆସିଛନ୍ତି ପିଲାମାନଙ୍କର ପାଠପଢାର ବିକାଶ, ପିଲାମାନଙ୍କୁ ପ୍ରେରିତ କରିବା ପାଇଁ ଏମିତି ଗୋଟେ କାର୍ଯ୍ୟକ୍ରମ କରିଛନ୍ତି। ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ।
1: ପିଲାମାନେ ଦେଖୁଛନ୍ତି ଆମ କଟକ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟ କେଡେ ସୁନ୍ଦର ସୁନ୍ଦର କଥାମାନ କହିଲେ, ଏ ମୁହୂର୍ତ୍ତ ଇଚ୍ଛା ହଉଛି ପିଲାମାନେ ମୁଁ ତମମାନଙ୍କ ବୟସକୁ ଫେରି ଯାଆନ୍ତି କି, ପୁଣି ମନ ଲଗେଇ ପାଠ ପଢି ମୁଁ କଣ ନାଇଁ କଣ ଗୋଟେ ହେଇଯାନ୍ତି। ହେଲେ ପିଲେ ସବୁ ପରେ ମୁଁ ବି କହିବି, ଭାରତ ମସଲା ଯୋଉଠି ଏ ଭରତ ମଉସା ସେଇଠି। ଦେଖରେ ପିଲେ ଆଉ କିଛି କଥା କହି ତୁମମାନଙ୍କ ମନକୁ ଆଉ ଟିକେ ସହଜ ଏବଂ ସରଳ କରିଦେବେ ଆମର ଲକ୍ଷ୍ମୀପ୍ରିୟା ଦିଦି।
2: ମୁଁ ଲକ୍ଷ୍ମୀପ୍ରିୟା ରାଉତ, ସିଆର୍ସିସି ତିନିଘରିଆ, ବର୍ତ୍ତମାନର ମାଷ୍ଟର ଟ୍ରେନର। ରାଷ୍ଟ୍ରର ବିକାଶରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଇ ଯୋଉ ଆପଣ ଯୋଉ କହିଲେ ଯେ ସମର ଲର୍ଣ୍ଣିଂ ପ୍ରୋଗ୍ରାମ, ଏହା ହଉଛି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। 3 ବର୍ଷରୁ 18 ବର୍ଷ ବୟସର ସମସ୍ତ ପିଲାମାନଙ୍କୁ 4ଟି ପର୍ଯ୍ୟାୟରେ ବିଭକ୍ତ କରାଗଲା। ଫାର୍ଷ୍ଟ ହେଲା ଆମର ଫାଉଣ୍ଡେସନାଲ ଷ୍ଟେଜ, ଦେନ୍ ଆସିଲା ପ୍ରିପାରେଟୋରୀ ଷ୍ଟେଜ, ତାପରେ ମିଡିଲ ଷ୍ଟେଜ, ତାପରେ ସେକେଣ୍ଡାରୀ ଷ୍ଟେଜ। ଫାର୍ଷ୍ଟ ଷ୍ଟେଜ ହଉଛି ଯିଏକି ଫାଉଣ୍ଡେସନାଲ ଷ୍ଟେଜ। ଅନେକ ସାଇକୋଲୋଜିଷ୍ଟ ମାନେ ଦେଖିଛନ୍ତି ଯେ ଗୋଟେ ଶିଶୁ ଜନ୍ମରୁ 6 ବର୍ଷ ବୟସ ମଧ୍ୟରେ ତାର 85% ବ୍ରେନ୍ ଡେଭଲପ କରିଥାଏ, ସେଥିପାଇଁ ଆମର ଶିଶୁ ବାଟିକାକୁ ଏଥିରେ ଇନଭଲ୍ଭ କରାଯାଇଛି। ଆଉ ଏଇ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ହଉଛି, ଏଥିରେ ଶିଶୁ ବାଟିକାରୁ କ୍ଲାସ 8 ପର୍ଯ୍ୟନ୍ତ ପିଲାମାନଙ୍କୁ ନିଆଯାଇଛି। ଏଥିରେ ଆର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଙ୍କର ଯୋଉ ଲର୍ଣ୍ଣିଂ କଣ୍ଟିନ୍ୟୁ ହବ। ଯୋଉ ପିଲାମାନେ ଛୁଟିରେ ରହିଯାଉଥିଲେ ଦୀର୍ଘ ଦିନେ ଆମର ଗ୍ରୀଷ୍ମକାଳୀନ ଛୁଟି, ଯାହାଫଳରେ କି ପିଲାମାନେ ସ୍କୁଲ ଖୋଲିଲା ବେଳକୁ ଭୁଲି ଯାଉଥିଲେ ପାଠ, କିନ୍ତୁ ସେ ଭୁଲିବେ ନାହିଁ, ସେ ବ୍ୟବସ୍ଥାକୁ ବଦଳେଇ ଦିଆଯାଇଛି। ଯେମିତି ଆଜି ଯୁଆଲେ ବିଦ୍ୟାଳୟରେ ଯେମିତି ପଢୁଥିଲେ, ଘରେ ବି ସେମିତି ବିଦ୍ୟାଳୟ ଭାବି ପିଲାମାନେ ପାଠ ପଢିବେ। ଏଇଟା ହେଲା ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ, ଯିଏକି ତାଙ୍କର ଲର୍ଣ୍ଣିଂ କଣ୍ଟିନ୍ୟୁ କରିବ। ତେଣୁ ଗାର୍ଡିଆନ ମାନଙ୍କ ଅନୁରୋଧ, ଆମେ ଏତେ ସୁନ୍ଦର ପ୍ରୟାସ, ଏତେ ସୁନ୍ଦର ପଦକ୍ଷେପ ଯେହେତୁ ସରକାର ନେଇଛନ୍ତି ଆମ ପିଲାମାନଙ୍କ ପାଇଁ, ତେଣୁ ଗାର୍ଡିଆନ ମାନଙ୍କର ସହଯୋଗ ନିହାତି ଆବଶ୍ୟକ, ଟିଚର ମାନଙ୍କର ସହଯୋଗ ଆବଶ୍ୟକ।
1: ପିଲାମାନେ, ଏ ଦିଦି ମଧ୍ୟ କେଡେ ସୁନ୍ଦର ସୁନ୍ଦର କଥା କହିଲେ, ଦିଦିଙ୍କୁ ମଧ୍ୟ ଆମର ଏଇ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ପିଲାମାନେ, ଏଥର ଭାରତ ମସଲା ସ୍କୁଲ ଟାଇମର ପ୍ରଥମ ଅଧ୍ୟାୟର ପ୍ରଶ୍ନଟି ଟିପି ରଖ। ପ୍ରଶ୍ନଟି ହେଲା, ଗୋଟିଏ ଶିଶୁ ଜନ୍ମରୁ 6 ବର୍ଷ ବୟସ ମଧ୍ୟରେ ତାର ବ୍ରେନ୍ କେତେ ପରସେଣ୍ଟ ଡେଭଲପ କରିଥାଏ? ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମର ହ୍ୱାଟ୍ସଆପ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ଭାରତ ମସଲାର ଭରତ ମଉସକୁ ବିଦାୟ ଦିଅନ୍ତୁ, ମୁଁ ପୁଣି ଆସିବି ଆସନ୍ତା ଗୁରୁବାର ଠିକ ସକାଳ 9:30।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ମସଲା।
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ଶୁଣିଛନ୍ତି ଆକାଶବାଣୀ FM ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

0: ଓକେ ବହୁତ ସାରା ଆମ ସହିତ ଲିସନର୍ସ ମାନେ ଧୀରେ ଧୀରେ ଯୋଡି ହେଇଯାଉଛନ୍ତି। 10:07 ଅଲରେଡି ହେଇଗଲାଣି ୟାର, ଗୋଟେ ଘଣ୍ଟା ଭିତରେ ଏତେ ସାରା ସମସ୍ତଙ୍କର ରିକ୍ୱେଷ୍ଟ ଗୀତ କେମିତି ପ୍ଲେ କରିବି ସେଇଟା ହିଁ ଭାବିପାରୁନି, ବଟ୍ ସ୍ମୃତି ଟ୍ରାଏ କରିବ। ଓକେ, ସୋ ଆମ ସହିତ କଳ୍ପନା ମହାନ୍ତି, ସୋମପ୍ରକାଶ, ଭାରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ ଆଣ୍ଡ ଅଲଗ ଅଲଗ ହିନ୍ଦୀ ଫିଲ୍ମ କା ଗାନା କୁଛ ହମକୋ ତୁମସେ, ୟେ ଗାନା ସୁନ୍ନା ଚାହତେ ହେଁ ଲତା ମଙ୍ଗେସକର ଜୀ କି ଆୱାଜ ମେ। ତୋ ଚଲିଏ ଦୋସ୍ତୋ, ପହଞ୍ଚାତେ ହେଁ ଆପକୋ ଅପନି ଆପକେ ପସନ୍ଦିଦା ୟେ ସୁନ୍ଦର ସା ଗାନା।
1: କୁଛ ହମକୋ
2: କ୍ୟା,
1: କୁଛ ତୁମକୋ।
2: ହାଁ ହାଁ।

ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ, ଶୁଭ ସକାଳ, ନମସ୍କାର। ଅନୁରୋଧର ଗୀତ ହିସାବ ନିକାଶ ଚଳଚ୍ଚିତ୍ରରୁ ଗୀତ ଆସିଛି ଏକା ଯିବି ମୁଁ ଏକା, ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଆଣ୍ଡ ଡେଡିକେଟ୍ କରିଛନ୍ତି ମୁନ୍ନା ଭାଇନା, ବାମଦେବ ଭାଇ, ବାସନ୍ତୀ ଭଉଣୀ ଏବଂ ସବୁ ଶ୍ରୋତାବନ୍ଧୁମାନଙ୍କ ପାଇଁ। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, ଦୁଇ ସାଙ୍ଗ କୁଆଁରପାଳ ମାଣିଆବନ୍ଧ କଟକରୁ।

କାହିଁକି ସମୟ ଆଗକୁ ବଢି ଚାଲିଛି, ଆଇ ଡୋଣ୍ଟ ନୋ। ସମସ୍ତେ ଜାଣିଛୁ ଆମେ କାହିଁକି ସମୟ ଆଗକୁ ବଢେ, ସମୟ କେବେ ବି ପଛକୁ ଫେରେନି, ସମୟ ଆଗକୁ ହିଁ ବଢେ, କେବେ ବି ଷ୍ଟପ୍ ହୁଏନି। ଓକେ, ବଟ୍ ସମୟର ସହିତ ତାଳ ଦେଇ ଦେଇ ଆମକୁ ବି ଚାଲିବାକୁ ପଡିବ, ଏଇ ଜୀବନକୁ ଏଇ ମୁହୂର୍ତ୍ତକୁ ଏଞ୍ଜୟ କରିବାକୁ ପଡିବ। ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଣ୍ଡ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ସମୟ ବର୍ତ୍ତମାନ ସକାଳ 10:44। ଆମ ସହିତ କନେକ୍ଟ ହୋଇଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳୀ ଶଙ୍ଖତରାସ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ସଜନା ଓ ସଜନା ଗୀତ ଜିନା ତେରି ଗଲି ମେ, ଏଇ ଫିଲ୍ମର ଗୀତଟି ଆଣ୍ଡ ଓକେ। ସୋ ଚାଲନ୍ତୁ ପହଞ୍ଚଉଛି ଆପଣଙ୍କ ମନପସନ୍ଦର ଗୀତ।

ହଁ ସାଥୀ, ସେ ମେଲୋଡି କୁଇନ୍ ଭାବେ ପରିଚିତ, ଭାରତୀୟ ସଙ୍ଗୀତ ଜଗତରେ ଏକ ଦୀପ୍ତିମାନ ନାମ। ତାଙ୍କର ସୁମଧୁର କଣ୍ଠ, ଭାବପ୍ରବଣ ଗାୟନ, ଅସାଧାରଣ ସଙ୍ଗୀତ ପ୍ରତିଭା ତାଙ୍କୁ ଦେଶ ବିଦେଶରେ ଅପାର ସମ୍ମାନ ଦେଇଛି। ଖାଲି ସେତିକି ନୁହେଁ, ସେ ଅନେକ ଭାଷାରେ ମଧ୍ୟ ହଜାର ହଜାର ଗୀତ ଗାଇ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଛନ୍ତି। ଆପଣ ଭାବୁଥିବେ ନା ସେ କିଏ? ସେ ହେଉଛନ୍ତି ଭାରତର କୋଇଲି, ମାନେ କେ.ଏସ୍. ଚିତ୍ରା। ତେବେ ସାଥୀ, ଆଗକୁ ତ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି। କନେକ୍ଟେଡ୍ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କଳାକାର ସାଥୀ କେ ଏସ୍ ଚିତ୍ରାଙ୍କ ଜନ୍ମ 27 ଜୁଲାଇ 1963 ମସିହାରେ କେରଳର ରାଜଧାନୀ ଥିରୁଅନନ୍ତପୁରମ୍ରେ ହୋଇଥିଲା। ତାଙ୍କ ପିତା କୃଷ୍ଣନ୍ ନାରାୟଣ ଜଣେ ସଙ୍ଗୀତଜ୍ଞ ମଧ୍ୟ ଥିଲେ। ମାତା ଶାନ୍ତା କୁମାରୀ ମଧ୍ୟ ସଙ୍ଗୀତ ପ୍ରେମୀ ଥିଲେ। ଛୋଟବେଳୁ ଘରେ ସଙ୍ଗୀତମୟ ପରିବେଶ ଥିବାରୁ ଚିତ୍ରାଙ୍କ ମନରେ ସଙ୍ଗୀତ ପ୍ରତି ଗଭୀର ଆକର୍ଷଣ ଜନ୍ମ ନେଇଥିଲା।

ହଁ ସାଥୀ, ଛୋଟବେଳୁ ଶାସ୍ତ୍ରୀୟ ସଙ୍ଗୀତରେ ଶିକ୍ଷା ଗ୍ରହଣ କରିଥିଲେ ଚିତ୍ରା। ତାଙ୍କ ଗୁରୁମାନଙ୍କ ନିର୍ଦ୍ଦେଶରେ ସେ କର୍ଣ୍ଣାଟକ ସଙ୍ଗୀତରେ ପାରଦର୍ଶୀ ମଧ୍ୟ ହୋଇଯାଇଥିଲେ। ତାଙ୍କ କଣ୍ଠରେ ଥିବା ମାଧୁର୍ଯ୍ୟ, ସଫଳ ସ୍ୱର ଶୈଶବରୁ ହିଁ ସମସ୍ତଙ୍କୁ ଆକର୍ଷିତ କରିଥିଲା।

ୟୁନିଭର୍ସିଟି ଅଫ୍ କେରଲାରୁ ସଙ୍ଗୀତରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେ କର୍ଣ୍ଣାଟକ ସଙ୍ଗୀତରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ। ସ୍ୱର ରାଗ ତାଳରେ ଗଭୀର ପାରଦର୍ଶିତା ଅର୍ଜନ କରିଥିଲେ ଚିତ୍ରା। ଶିକ୍ଷା କାଳରେ ସେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ମଧ୍ୟ ହାସଲ କରିଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ଆମେ କଥା ହେଉଥିଲେ ଭାରତୀୟ ସଙ୍ଗୀତ ଜଗତର ସେଇ କୋକିଳକଣ୍ଠି ଚିତ୍ରାଙ୍କ ବିଷୟରେ ଚିତ୍ରାଙ୍କ ସଙ୍ଗୀତ ଜୀବନ ଆରମ୍ଭ ମାଲାୟାଲମ୍ ଚଳଚ୍ଚିତ୍ର ମାଧ୍ୟମରେ ହୋଇଥିଲା ତାଙ୍କର ମଧୁର କଣ୍ଠସ୍ୱର ଶୀଘ୍ର ହିଁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମନ ଜିତି ନେଇଥିଲା ପରେ ସେ ତାମିଲ ତେଲୁଗୁ କନ୍ନଡ଼ ହିନ୍ଦୀ ଓଡ଼ିଆ ସହିତ ଅନେକ ଭାଷାରେ ମଧ୍ୟ ଗୀତ ଗାଇଥିଲେ

ଚିତ୍ରା ତାଙ୍କର ଦୀର୍ଘ ସଙ୍ଗୀତ ଜୀବନରେ 20,000 ଅଧିକ ଗୀତ ଗାଇଛନ୍ତି ବୋଲି ମାନ୍ୟତା ରହିଛି। ସେ ଅନେକ ଭାଷାରେ ଗୀତ ଗାଇ ଭାରତୀୟ ସଙ୍ଗୀତକୁ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପରିଚିତ କରାଇଛନ୍ତି। ବିଦେଶରେ ମଧ୍ୟ ଅନେକ ସଙ୍ଗୀତ ଅନୁଷ୍ଠାନ କରି ଭାରତୀୟ ସଂସ୍କୃତିର ଗୌରବ ମଧ୍ୟ ବଢ଼ାଇଛନ୍ତି। ତାଙ୍କର ଅସାଧାରଣ ସଙ୍ଗୀତ ଅବଦାନ ପାଇଁ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି। ସେ 6 ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଓ ପରେ ପରେ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି। ଏହାଛଡ଼ା ଅନେକ ରାଜ୍ୟ ସରକାରୀ ପୁରସ୍କାର ଓ ସଙ୍ଗୀତ ସମ୍ମାନ ମଧ୍ୟ ସେ ପାଇଛନ୍ତି।

କେ ଚିତ୍ରା ଭାରତୀୟ ସଙ୍ଗୀତ ଜଗତର ଏକ ଅମୂଲ୍ୟ ରତ୍ନ। ତାଙ୍କର ସୁମଧୁର କଣ୍ଠ ଓ ଅସାଧାରଣ ପ୍ରତିଭା ତାଙ୍କୁ ସଦା ସ୍ମରଣୀୟ କରି ରଖିବ। ସେ ନିଜ ସାଧନା, ପରିଶ୍ରମ ଓ ନମ୍ରତା ଦ୍ୱାରା ସଫଳତାର ଶିଖରକୁ ପହଞ୍ଚିଛନ୍ତି।

ହଁ ବନ୍ଧୁ, ସେ ଆଜି ମଧ୍ୟ ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କ ହୃଦୟରେ ବାସ କରନ୍ତି। ତାଙ୍କର ଗୀତ ଆଗାମୀ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ। ତେବେ ସାଥୀ, ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ।

କେନ୍ଦ୍ର ଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.un.mohfw.gov.in କୁ ଯାଇ HPV ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ఫ్రెండ్స్, ట్యూన్ కొచ్చింది 100.4 ఆకాశవాణి ఎఫ్ఎం నైన్ ఒకట దిల్ సా దిల్ తక్ సమయ ଦିନ ବାରଟା ବାଜି ସାରିଲେଣି। ହଁ ସାଥି, ସମୟ ବି କାହାକୁ ଅପେକ୍ଷା କରିବ, ସେ ତା ବାଟରେ କଢି ଚାଲିବ। କିନ୍ତୁ ଆମେ ତ ଆମ କର୍ମମୟ ଜୀବନରେ ଆଗକୁ ବଢିବା ନିହାତି ଦରକାର ନା। ଜାଣିଛି ସାଥି, ଆପଣ ବହୁତ ବ୍ୟସ୍ତ ଥିବେ, କିନ୍ତୁ ସେଇ ବ୍ୟସ୍ତତା ଭିତରେ ଆପଣଙ୍କ ମାଇଣ୍ଡକୁ ଟିକେ ଫ୍ରେଶ କରିବା ପାଇଁ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥି, ଆମେ ଢେର ସାରା ମିଠା ମିଠା କଥା ହବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସହିତ। ସୁଜାତା ଅଛି ଆପଣମାନଙ୍କ ସହିତ, ନିହାତି ମିଠା ମିଠା ଗୀତ ଶୁଣେଇବ। ହଁ ସାଥି, ସାଥି ମନୁଷ୍ୟ ମାନେ ଆମ ଜୀବନ ଗୋଟେ ଅଦ୍ଭୁତ ଯାତ୍ରା ନା। ହଁ, ଯେଉଁ ଯାତ୍ରା କି ଅନେକ ଘଟଣା, ଅନୁଭବ, ଭାବନା ଓ ସମ୍ପର୍କ ମନରେ ସ୍ମୃତି ଭାବେ ସଞ୍ଚିତ ହୋଇ ରହିଯାଇଥାଏ।

ସ୍ମୃତି ଆମ ଜୀବନର ଅମୂଲ୍ୟ ଧନ। ଆମେ ସେହି ସ୍ମୃତିକୁ ସଜୀବ ରଖିବାରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗଭୀର ଅପରିମିତ। ସ୍ମୃତି ସଙ୍ଗୀତ ମଧ୍ୟରେ ଏମିତି ଗୋଟିଏ ଅଭିନ୍ନ ସମ୍ପର୍କ ରହିଛି ନା, ଯାହା ଆମ ହୃଦୟକୁ ସ୍ପର୍ଶ କରେ ଓ ପୁରୁଣା ଦିନକୁ ଆଉଥରେ ଫେରେଇ ଆଣେ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ତ ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ବ୍ୟୁଟିଫୁଲ ସେ ଟ୍ରାକ୍ର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ଼ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ହଁ ସାଥୀ, ସଙ୍ଗୀତ ହେଉଛି ହୃଦୟର ଭାଷା। ଯେମିତି ଶବ୍ଦ ବିନା ସଙ୍ଗୀତ ମନର କଥା କହିପାରେ, ହଁ ଗୋଟିଏ ସୁର, ଗୋଟିଏ ଧୁନ କିମ୍ବା ଗୋଟିଏ ଗୀତ ଆମକୁ ଏମିତି ଗୋଟିଏ ସମୟରେ ନେଇଯାଏ ଯେଉଁଠାରେ ଆମେ ପୂର୍ବରୁ ବଞ୍ଚିଥିଲୁ।

ଯେମିତିକି ଛୋଟବେଳେ ଶୁଣିଥିଲେ ବୋ ଲୋରି, ଲୋରି ଗୀତ ଆଜି ମଧ୍ୟ ଶୁଣିଲେ ଆମ ମନରେ ମାର ଆଞ୍ଚଳ ଓ ସ୍ନେହର ସ୍ପର୍ଶ ମଧ୍ୟ ଅନୁଭବ ହୁଏ। ସେହି ସୁର ସହିତ ଜଡ଼ିତ ଆମ ସ୍ମୃତିମାନେ ମଧ୍ୟ ଆମ ହୃଦୟର ଅମିଟ ଛାପ ରଖିଥାଏ।

ହଁ ବନ୍ଧୁ, ସଙ୍ଗୀତ ମନୁଷ୍ୟର ଭାବନାକୁ ଗଭୀର ଭାବେ ପ୍ରଭାବିତ କରେ। ଯେମିତିକି ଖୁସି ସମୟରେ ଆମେ ଆନନ୍ଦର ଗୀତ ଶୁଣିବାକୁ ଭଲ ପାଇଥାଉ, ଦୁଃଖ ସମୟରେ ସେମିତି ଦୁଃଖ କି ବିଷାଦମୟ ସଙ୍ଗୀତ ଆମେ ମନକୁ ଭାବକୁ ପ୍ରକାଶ କରେ। ଏହି ଭାବନାଗୁଡ଼ିକ ଆମ ସ୍ମୃତିରେ ସଞ୍ଚିତ ହୋଇ ରହିଥାଏ। ପରେ ଯେତେବେଳେ ସେହି ପ୍ରକାରର ସଙ୍ଗୀତ ଆମେ ଶୁଣୁନା, ପୁରୁଣା ଭାବନା ଓ ଅନୁଭବ ଆଉଥରେ ଆମ ମନକୁ ଛୁଇଁଯାଏ।

ସାଥୀ, ସ୍ମୃତି ଓ ସଙ୍ଗୀତ ହେଉଛି ଜୀବନର ଦୁଇଟି ଅଭିନ୍ନ ଅଂଶ। ସ୍ମୃତି ବିନା ଜୀବନ ନିର୍ଜୀବ, ଯେମିତିକି ସଙ୍ଗୀତ ବିନା ଜୀବନ ନିରାଶ। ସଙ୍ଗୀତ ସ୍ମୃତିକୁ ସଜୀବ କରେ ଓ ସ୍ମୃତି ସଙ୍ଗୀତକୁ ମାନସିକ ଗଭୀରତା ଦେଇଥାଏ। ଯେଉଁଠି ଦୁଇଟି ସମ୍ପର୍କ ମନୁଷ୍ୟ ହୃଦୟର ସବୁଠୁ ସୁନ୍ଦର ଅନୁଭବ। ସଙ୍ଗୀତ ଆମକୁ ଗତକାଲି ସହିତ ଯୋଡ଼େ, କିନ୍ତୁ ବର୍ତ୍ତମାନ ରଙ୍ଗୀନ କରେ, ଭବିଷ୍ୟତ ପାଇଁ ସୁନ୍ଦର ସ୍ମୃତି ଗଢ଼ିଥାଏ। ସ୍ମୃତି ଓ ସଙ୍ଗୀତର ସମ୍ପର୍କ ଅତୁଟ ଓ ଅମଳିନ ଓ ଅନନ୍ତ, ଯାହା ଆମକୁ ଜୀବନକୁ ଅର୍ଥବାନ କରେ, ହୃଦୟକୁ ସଦା ସୁରିଲା ରଖେ।

0: ଆରେ କବିତା, ଭଲ ଲାଗିଲା ଯେ ତମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସର୍ଭାଇକାଲ କ୍ୟାନ୍ସର ପରୀକ୍ଷା ପାଇଁ ଆସିଛ।
1: ଦିଦି, ମୋ ଝିଅ ହିଁ ମତେ ଏଥିପାଇଁ ପ୍ରୋତ୍ସାହିତ କଲା।
0: ଆରେ ବା, ତମ ଝିଅ ତ ବହୁତ ସ୍ମାର୍ଟ। ଝିଅ, ତମକୁ କେତେ ବର୍ଷ?
2: ମତେ 14 ବର୍ଷ।
0: ଏବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
1: କଣ, କ୍ୟାନ୍ସର ପାଇଁ ବି ଟୀକା ଅଛି?
0: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWIN ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।